ଆଜି ସକାଳ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ବୃକକରେ ପଥୁରୀ ରୋଗ ବିଷୟରେ, କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। 7:30 ଶୁଣିବେ ପରିବେଶ ସୂଚନା, ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35 ଶୁଣିବେ ଉଦିଆତରା, ସମ୍ବଲପୁରୀ ଗୀତର ଆମର ବିଶେଷ କାର୍ଯ୍ୟକ୍ରମ। ଆଜି ଏଥିରେ କଣ୍ଠଶିଳ୍ପୀ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀଙ୍କୁ ଶୁଣିବେ। ଗୀତ ରଚନା କରିଛନ୍ତି ଲାଲ ରତ୍ନାକର ସିଂ ଏବଂ ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। 7:50 ଶୁଣିବେ ସୁଗମ ସଙ୍ଗୀତ, ଆଜିର କଣ୍ଠଶିଳ୍ପୀ ସର୍ବେଶ୍ୱର ବେହେରା ଏବଂ ମଞ୍ଜୁଶ୍ରୀ ମହାନ୍ତି। 8:30 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରାଜକୁମାର ଜାଲ, ରେଖାରାମ ବାଗ। 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରଶ୍ମିତା ସାହୁ ଏବଂ କବିତା ମିଶ୍ର। ଆଜି 9:00 ଶୁଣିବେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ, ଆମର ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଢ଼, ଦିଲୀପ କୁମାର ପଣ୍ଡା, ଅଶୋକ କୁମାର ସୁନା ଏବଂ ଶେଷଦେବ ଦାସଙ୍କ କଣ୍ଠରେ। 11:30 ଶୁଣିବେ ଆମର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝର୍କା। ଦିନ 12:00 ଶୁଣିପାରିବେ ବାତାୟନ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 12:30 ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ଶୁଣିପାରିବେ ସୁଗମ ସଙ୍ଗୀତ, ଆଜିର କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ଅଭିପ୍ସା ନାୟକ ଏବଂ ଅଧିରଥ କୁମାର ଚକ୍ରବର୍ତ୍ତୀ। ଦିନ 1:20 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ତରୁଲତା ସୁନାନୀ, ତପସ୍ୱିନୀ ପଟେଲ, ରେଣୁରଞ୍ଜନ ବାଗ ଏବଂ ପ୍ରତିଭାରାଣୀ ଭୁଏ। ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 3:00 ଶୁଣିବେ

ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣୁଛୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲର୍ମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826.15 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। 3:00 results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା CBSE କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟଦକ୍ଷତା ଓ ଡିଜିଟାଲ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍

0: ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ପିଏମ୍ ଇ ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ସିଏମ୍ ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍ପିଟାଲର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ କେନ୍ଦ୍ରରୁ ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ବୃକକ୍ରେ ପଥୁରୀ ରୋଗ। ଏ ବିଷୟରେ କହୁଛନ୍ତି ସୁଧାଂଶୁ ଶେଖର ପଣ୍ଡା।
2: ଶରୀରର ବିଭିନ୍ନ ସ୍ଥାନରେ ପଥୁରୀ ରୋଗ ହୋଇଥାଏ। ସାଧାରଣତଃ ପିତ୍ତକୋଷ, ଅଗ୍ନାଶୟ ଏବଂ କିଡ଼ନୀ ବା ବୃକକ୍ରେ ଷ୍ଟୋନ୍ ହୋଇଥାଏ। ଆମେ ଆଜି ରିନାଲ ଷ୍ଟୋନ୍ ବା ବୃକକ୍ ପଥୁରୀର ଲକ୍ଷଣ ଏବଂ ସାବଧାନତା ବିଷୟରେ ଆଲୋଚନା କରିବା। ରିନାଲ ଷ୍ଟୋନ୍ ହେଉଛି କିଡ଼ନୀ ଭିତରେ ତିଆରି ହୋଇଥିବା ଏକ ଧାତବ ପଦାର୍ଥ ଏବଂ ଲବଣରୁ ତିଆରି ହୋଇଥିବା ଏକ ଷ୍ଟୋନ୍। ଏହା କିଡ଼ନୀ, ୟୁରେଟର୍, ପରିସ୍ରାଥଳୀ ଏବଂ ପରିସ୍ରା ନିଷ୍କାସନ ରାସ୍ତାରେ ହୋଇଥାଇପାରେ। ଏହାର ବିଭିନ୍ନ ଲକ୍ଷଣ, ପ୍ରଥମ ଲକ୍ଷଣ ହେଲା ପେଟ ବଥା। ଏହି ପେଟ ବଥା ଆପଣ ଷ୍ଟୋନ୍ କେଉଁ ଜାଗାରେ ଅଛି, ତାର ଅବସ୍ଥାନ କେଉଁ ଜାଗାରେ ଅଛି ତା ଉପରେ ନିର୍ଭର କରେ। କିଡ଼ନୀ ଭିତରେ ଛୋଟ ଷ୍ଟୋନ୍ ଥାଏ ତାହେଲେ ସାଧାରଣ ଭାବେ ଏହା କିଛି ବଥା କରେ ନାହିଁ, କିନ୍ତୁ ଯେତେବେଳେ ତା ଟିକେ ତଳକୁ ପଳେଇ ଆସେ, ଯେଉଁଟା ଆମ କିଡ଼ନୀ ଏବଂ ତା ନିଷ୍କାସନ ରାସ୍ତା ଯେଉଁଟା ହେଉଛି ତା ମଧ୍ୟରେ ଯଦି ରହିଲା, ଯେଉଁଟା ପେଲ୍ଭି ୟୁରେଟେରିକ୍ ଜଙ୍କସନ୍ କହନ୍ତି, ସେଇଟିରେ ରହିଲେ ଆପଣଙ୍କ ବାଁ କିମ୍ବା ଡାହାଣ ପାର୍ଶ୍ୱ ପେଟର ପାର୍ଶ୍ୱରେ ଏବଂ ବେକେକ୍ ଅଣ୍ଟା ବଥା ଏଇ ଟାଇପ୍ର ବଥା ସିଭିୟର ଭାବରେ ହୁଏ। ଯଦି ଷ୍ଟୋନ୍ଟା ୟୁରେଟର ଅପର ପାର୍ଟରେ ବା ଉପର ଭାଗରେ ରହିଲା ତାହେଲେ ଆପଣଙ୍କର ଉପର ପେଟରେ ଏବଂ ପାର୍ଶ୍ୱରେ ବଥା ହୋଇଥାଏ। ଯଦି ମଝି ଭାଗ ଏବଂ ତଳ ଭାଗରେ ୟୁରେଟର ରହିଲା ତାହେଲେ ତଳ ଭାଗରେ ବଥା ହୋଇଥାଏ ଏବଂ ସେହି ବଥା ଆପଣଙ୍କ ଜଙ୍ଘକୁ କିମ୍ବା ପୁରୁଷମାନଙ୍କ ପାଖରେ ଅଣ୍ଡକୋଷକୁ ମଧ୍ୟ ବ୍ୟାପିଥାଏ। ତାହେଲେ ଦେଖିବା ଯେ ପେଟ ବଥା ହେଲେ ଆଉ କ'ଣ ହୁଏ। ପେଟ ବଥା ଯଦି ହେଲା ଆପଣଙ୍କର ବାନ୍ତି ମଧ୍ୟ ହୋଇଥାଏ, ବାରମ୍ବାର ପରିସ୍ରା ଲାଗେ, ପରିସ୍ରା ଜଳାପୋଡ଼ା ହୁଏ। ପରିସ୍ରାରେ କ'ଣ ହୁଏ, ଯେତେବେଳେ ଆପଣଙ୍କର ଷ୍ଟୋନ୍ ଉପରୁ ତଳ ପର୍ଯ୍ୟନ୍ତ ଖସିଥାଏ ମ୍ୟୁକୋସା ତାକୁ ସେ ଆଘାତ ଦେଇଥାଏ, ଆଘାତ ଦେଇଥିଲେ ପରିସ୍ରାରେ ରକ୍ତ ପଡ଼େ, ଶୀତ କମ୍ପ ହେଇକି ଭୀଷଣ ଜ୍ୱର ଆସେ। ଥରେ ଥରେ ଯେଉଁ ଷ୍ଟୋନ୍ଟି କିମ୍ବା ଯେଉଁଟା ଆମର ପଥରଟି ପରିସ୍ରା ନଳୀର ରାସ୍ତାରେ କିମ୍ବା ପରିସ୍ରା ଥଳୀର ରାସ୍ତାରେ ଯାଇକି ଅଟକି ଯାଏ ତାହେଲେ କ'ଣ ହେବ, ଯେ ପରିସ୍ରା ଆଉ ହେବ ନାହିଁ, ପରିସ୍ରା ବନ୍ଦ ହେଇଯାଏ, ପେଟ ଫୁଲିଯାଏ। ଏହିସବୁ ଲକ୍ଷଣ ଯଦି ଆପଣଙ୍କ ପାଖରେ ଦେଖାଯାଏ ଆପଣ ଡାକ୍ତରଙ୍କ ପରାମର୍ଶ କରିବାଟା ଉଚିତ। ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ମାଧ୍ୟମରେ ଏହାର

0: ଠିକ୍ ନିଦାନ କରାଯାଇପାରେ। ଆମେ ଦେଖିବା ଏବେ ଯେ କ'ଣ କ'ଣ ସାବଧାନତା ଆମେ ଯଦି ନେବା ତାହେଲେ ଏହି ଷ୍ଟୋନ୍ ରୋଗକୁ କମ୍ କରିପାରିବା। ଆମେ ଅତି କମ୍ରେ ଦିନକୁ 3 ଲିଟର ପାଣି ପିଇବାଟା ଉଚିତ। ଆମେ ପାଣି, ପଇଡ଼ ପାଣି, ଗାଜର, କଲରା, ପନିପରିବା ଓ ଫଳରସ, କଦଳୀ ଜାତୀୟ ଫଳ ଖାଇବାଟା ଉଚିତ। ଲେମ୍ବୁ ପାଣି ବି ବହୁତ ଉପକାରୀ। ତରଭୁଜ, କାକୁଡ଼ି, ସପୁରୀ ଇତ୍ୟାଦି ଫଳ ଖାଇଲେ ବହୁତ ଭଲ। ବାର୍ଲି, ଓଟ୍ସ, ଛୁଇଁ ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ ବହୁତ ଉପକାରୀ। ବର୍ତ୍ତମାନ ଦେଖିବା ଯେ ଆଉ କ'ଣ କ'ଣ ଖାଦ୍ୟ ଯେଉଁଥିରେ କି ଖାଇଲେ ଆମେ ଏଇ ଷ୍ଟୋନ୍ ବେମାରୀ ବେଶୀ ହେଇଥାଏ, ସେଗୁଡ଼ିକ ହେଲା ପାଳଙ୍ଗ ଶାଗ ଏବଂ ପୋଇ ଶାଗ। ପାଳଙ୍ଗ ଶାଗ ଏବଂ ପୋଇ ଶାଗ ଖାଇବାଟା ଠିକ୍ ନୁହେଁ। ଫୁଲକୋବି, ବାଇଗଣ ଏବଂ ଛତୁ ଏ ଜାତୀୟ ଖାଦ୍ୟ ଯାହାକୁ ଷ୍ଟୋନ୍ ହେଉଛି ସେମାନେ କମ୍ କରିଦେବାଟା ଉଚିତ। ଚିକୁ, ଅଙ୍ଗୁର, କଖାରୁ, ଷ୍ଟ୍ରବେରୀ ଏଗୁଡ଼ାକ ମଧ୍ୟ ଯେଉଁମାନେ ଖାଉଛନ୍ତି ବେଶୀ ପରିମାଣରେ କମ୍ କରିବାଟା ଉଚିତ। ଆମିଷ ଜାତୀୟ ଖାଦ୍ୟ ଚିକେନ, ମଟନ, ଫିସ୍, ଏଗ୍ ଏଗୁଡ଼ାକ ମଧ୍ୟ କମ୍ କରିଦେବାଟା ଉଚିତ। କାଜୁଟା ବି ଯେଉଁମାନଙ୍କର ପାଖରେ ଷ୍ଟୋନ୍ ରୋଗ ଅଛି ସେଗୁଡ଼ାକ ଖାଇବା ଉଚିତ ନୁହେଁ। ଅଧିକ ଲବଣ ଏବଂ ଚିନି ଥିବା କୋଲ୍ଡ ଡ୍ରିଙ୍କ୍ସ ଗୁଡ଼ାକ ମାର୍କେଟରେ ଆଭେଲେବୁଲ ଅଛି, ପିଇବାଟା ଉଚିତ ନୁହେଁ। ତାହେଲେ ଏହାର ଆମେ କ'ଣ କ'ଣ ଚିକିତ୍ସା କରାଯାଇପାରିବ? ଯଦି ଜଣଙ୍କର ପାଖରେ ଛୋଟ ଛୋଟ ଷ୍ଟୋନ୍ ଥିବ, 2 ମିଲିମିଟର, 3 ମିଲିମିଟର, 4 ମିଲିମିଟର, ତାହେଲେ ତାକୁ କିଛି ଚିକିତ୍ସା ନ କଲେ ମଧ୍ୟ ଖାଲି ଯଦି ଯଥେଷ୍ଟ ପାଣି ପିଇଲା ତାହେଲେ ସେଇଟା ପରିସ୍ରା ରାସ୍ତାରେ ବାହାରିଯାଏ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ବ୍ରୁକକ୍ରେ ପଥୁରୀ ରୋଗ ବିଷୟରେ। ଏ ବିଷୟରେ କହିଲେ ସୁଧାଂଶୁ ଶେଖର ପଣ୍ଡା, ଆକାଶବାଣୀ ସମ୍ବଲପୁର। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି. ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ. ଆସନ୍ତା 23 ତାରିଖରୁ ଭାରତକୁ 4-ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ. ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି. ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି. ନରୱେକୁ 2-ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି. ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ. ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି. ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି. ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି. ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି. ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି. ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ. ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 9 ଜଣ ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ ସେହରାବତ, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀ

0: ଯୋଗ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 185,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ୍ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25-60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23-26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି 2 ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃୟାରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57 ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର୍ ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4-ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଆମର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର ହାଲ।
2: ଆମର ଚାଷୀ ଭାଇ ବୁହେନମାନେ 2 ପଇସା ଅତକା କମାବାର ଲାଗି ଭିନ୍ ଭିନ୍ କିସ୍ମର ଫଲ ଚାଷମାନେ କରୁଛନ୍, ଯେନ୍ତାକି ଆମ, କଦେଲ, ମାୟା, ଅଁଲା ଆର୍ ଲିଚୁ। ତ ଲିଚୁଟା ଗୋଟେ ମିଠା ଫଲ ହେ, ଯେନ୍ଟା ଖାଇବାର୍କେ ଭଲ ଲାଗ୍ସି। ଆର୍ ବିଶେଷ କରି ଖରାଦିନେ ଇଟା ବଜାରନ ପ୍ରଚୁର ମାତ୍ରାନ ବିକ୍ରି ହେସି। ଆର୍ ବିଶେଷ କରି ଚାଷୀ ଭାଇମାନଙ୍କର ଲାଗି ଇଟା ଅତକା ପଇସା କମାବାର ଗୋଟେ ବିଶେଷ ଜରିଆ ହେ। ତ ଯେନ୍ ଚାଷୀ ଭାଇ ବହିନମାନେ ଲିଚୁ ଚାଷ କରୁଛନ୍, ସେମାନଙ୍କର ଲାଗି ଏ ସମୟଟା ଗୋଟେ ବିଶେଷ ସମୟ ହେ। କାହିଁଥିର ଲାଗି କି ଏ ସମୟଥି ଆମକୁ ଗଛମାନଙ୍କର ବିଶେଷ ଯତ୍ନ ନେବାର୍କେ ପଡ଼ବା, ଯାହାର ଦ୍ୱାରା ଆମେ ଭଲ ଫଲ ପାଇପାର୍ମା ଆର୍ ତାକେ ବିକି କରି ବଜାର ନ 2 ପଇସା ଅତକା କମେଇ ପାର୍ମା। ତ ଭଲ ଫଲ ପାଇବାର୍କେ ହେଲେ ଲିଚୁ ଗଛକେ ରୋଗ ପୋକନୁ ବଚାବାର୍କେ ପଡ଼ବା, ତାର ଭଲସେ ଯତ୍ନ ନେବାର୍କେ ପଡ଼ବା। ଲିଚୁ ଗଛ ଭଲସେ ବଢ଼ବାର ଲାଗି ତାକେ ଟିକେ ଭଲ ଭାବେ ଖରା ଦରକାର, ଯେନ୍ତାକି ଦିନକୁ 6-8 ଘଣ୍ଟା ଲେଖା। ମାଟିଟା ଟିକେ ଅମ୍ଳୀୟ ହେବାର କଥା ଆର୍ ତାଙ୍କର ମୂଲେ ପାନ ଜମିକରି ନାଇଁ ରହିବାର କଥା। ତ ଆମେ କହିପାର୍ମା କି ଲିଚୁ ଚାଷ ଯେନ୍ ଜାଗାରେ କରୁଛୁ, ତ ଯେନ ଲିଚୁ ଗଛମାନେ ଲାଗିଛେ ତାର ମୂଲ ପାଖେ ପାନ ନିଷ୍କାସନର ବ୍ୟବସ୍ଥା ଭଲ ଥିବାର କଥା। ଗଛରକୁ 2 ଥର ଲେଖା ଫେବୃୟାରୀ, ମାର୍ଚ୍ଚ ଆର୍ ଜୁନ୍ ଜୁଲାଇ ବେଲକେ ଜୈବିକ ସାର ଯେନ୍ଟାକି ଗୋବର ଖତ ହଉ କି ଭର୍ମି କମ୍ପୋଷ୍ଟ ଆମକୁ ସମୟ ସମୟକେ ଦେବାର୍କେ ପଡ଼ବା। ସେଦିନେ ପାନ କମ୍ ଦେମା ଆର୍ ଖରାଦିନେ ମାଟିଟା ଯେନ୍ତାକି ଉଦା ରହିବା ସେ ହିସାବେ ଆମେ ପାନ ଦେମା। ଆର୍ ବିଶେଷ କରି ଆମେ ଧ୍ୟାନ ରଖମା କି ଗଛେ ଯେତେବେଳେ ଫୁଲ ଧରବାର ସମୟ ଆସିଲାନ ସେ ସମୟଟି ପାନ ଦେବାଟା ଟିକେ କମ୍ କରିନେମା ଆର୍ ଫଲ ଧରିଲା ବେଲକେ ଭରପୁର ମାତ୍ରାରେ ପାନ ଦେମା। ଗଛମାନଙ୍କୁ ଯେନ୍ ଡାହିମାନେ ଶୁଖି ଯାଇଥିସି କି ଯେନ୍ଥି ରୋଗ ଲାଗିଯାଇଥିସି ତାକେ ଆମେ କାଟିକିରି ଅଲଗେଇ ନେମା, ଯେନ୍ଟାକି ଗଛ ଭଲସେ ବଢ଼ିପାରବା। ଆର୍ ଯେନ୍ ଡାହିଥି ରୋଗ ଲାଗିଛେ ସେ ଡାହିଟା ଯଦି କାଟିକିରି ଅଲଗେଇ ନେଉଛୁ ବେଲେ କାଣା ହଉଛେ, ସେ ଜାଗାରେ ସେ ଗଛମାନଙ୍କୁ ଯେନ୍ ରୋଗ ଲାଗିଛେ ସେ ଅଲଗା ଡାହି ପୋଖରାମାନଙ୍କୁ ମାନେ ସେଟା ଗଛମାନଙ୍କୁ ଅଲଗା ଆଡ଼େ ବ୍ୟାପି କରି ଯାଇ ନାଇଁପାରେ। ଲିଚୁ ଗଛମାନଙ୍କୁ ଫଲସରେ ରୋଗନୁ ବଞ୍ଚାବାର୍କେ ହେଲେ ଫଲ ଧରବାର 15-20 ଦିନ ଆଗରୁ ପାନ୍ଥି ଲିଟର ପିଛା 2 ଗ୍ରାମ କାର୍ବନଡିଜମ୍ ମିଶେଇ କରି ଆମେ ଝିଟମା, ଯାହାର ଦ୍ୱାରା କାଣା ହେବା କି ଫଲ ମାନେ ଯେନ୍ ସଢି ଯାଉଥିସି ସେଟା ନାଇଁ ସଢେ, ଫଲଟା ଭଲସେ ହେବା ଆର୍ ଆମେ ଭଲ ଅମଲ ପାଇପାର୍ମା। ଲିଚୁ ଗଛେ ବୋରନ୍ ଦିଆଯାଏସି ଯେନ୍ଟାକି ତାର ବହୁତ ଲାଭ ଅଛେ, ଯେନ୍ଟାକି ଇଟା ଲିଚୁ ଫଲ ମାନଙ୍କୁ ଫାଟବାର୍ନୁ ବଞ୍ଚାସି ଆର୍ ଫଲ ଟିକେ ଅତକା ହେବା ଆର୍ ଟିକେ ବଡ଼ ବଡ଼ ହେବା। আর গোটে রোগ লিচু গছ মানুষ দেখা যায়সি যেমনি কি তার পতর মানে অধা শুকি যাইতিসি আর অধা কঞ্চা থিসি ইতার নু বঞ্চাবারকে হেলে ফলতুলাটা সয়লে গোটে গছ পিছা আমি 20-25 গ্রাম লেখা কার্বোফ্যুরন আমি ম্যাট থি তার চের চারিআড়ে আমি জায়গায় কুড়ি নেমা আর থি মিশাই করি হেন দেই নেমা লিচু গছর ডাহি মানুষ ভিল আর গোটে প্রকার রোগ হেসি যেমনি কি সে ডাহি মানে সরি সরি গলা বেগর দিসি তো সেন আমি কাণ করমা প্যান থি চুন ঘুলি করি এনতা কাঁথি আমি যেনতা চুন লেপসু ঘরে সেনতা চুন লেপলা লেখেন সে গছ সারা আমি লেপি নেমা যাহার দ্বারা কাণ হবা কি সে পোক মানে আর সেন নাই লাগন আর গোটে গোটে লিচু গছ মানুষ কণা কণা হইকরি সেন পোক মানে এনতা হুদা হুদা হইকরি জালি বাগির ঘর করিথিসন তো হেনে আমি কাণ করমা কিরোসিন দেইকরি চিকন মাটি থি সে কণা মানুষ চুটি নেমা তো হেলে ই পোক মানে আর নাই বড়ি পারন তো এই পোক কথা আমি যেন কহিলি ইমানে গছর বন্ধু নেইকরি পুরা সে ডাহি পখরা যেন বাহারি থিসন সে তো কেনসি জায়গাকে ইমানে নাই ছাড়ন আর ইতাকে যদি আমি ঠিক ভাবে তার উপচার নাই কলা যদি ইমানকু আমি হটাবার ব্যবস্থা নাই কলা তো গছ মানে পুরা মরি যাবে তেহরু ফল ধরলা পরে আমাকে বিশেষ ভাবে এই কথা মানকর ধ্যান রখবার পড়বা কি কেনতা করি ফল ভল হেবা যাহার দ্বারা আমি তাকে বজারে নেইকরি বিকি পারমা তার লাগি পহলা কাণ করমা আমি লিটর পিছা 2 গ্রাম বোরিক এসিড কি বোরন আমি মিশাই করি ঝিটমা গছ মানে যেতেবেলে ফল ধরিছন সেতেবেলে তাঙ্কু আমি জালি থি ঢাকি নেমা যাহার দ্বারা কাণ হেবা কি চড়েই মানে সে ফল মানকু নাই খাই পারন আর ফল তুলনা বেলকে বিশেষ করি আমকু ই কথা ধ্যান রখবারকে পড়বা কি তাকে ভল ভাবে টিকে আরামসে আমি তুলমা যেনটা কি তার ডাহি মানে নাই ভাঙ্গি যাও ফল তুলা সয়লা বেলকে আমি ই কথাকে বিশেষ ভাবে নজর থি রখমা কি তার আর্দ্রতাটা শতকড়া 85-90% রহেবা যাহার দ্বারা গছ মানে ভলসে রহেবে আর আমার বগিচাটা সুরক্ষিত রহবা তো এনতা করি আমি লিচু গছর যতন বাতন নেলে লিচু গছ মানে আমার সুরক্ষিত রহবা আমার বগিচারে অয়তকা ফল হবা আর সে ফল মানে মিঠা লাগবা আর ফল টিকে বড় বড় হবা যাহার দ্বারা এটাকে আমি বাজার থেকে বিক্রি করি 2 পয়সা অয়তকা লাভ করি পারমা
1: শুনিলে চাষর হাল শ্রোতা বন্ধু আপন মানে কার্যক্রম শুনছন্তি আকাশবাণী সম্বলপুর কেন্দ্ররু এথর প্রচার করুচু পরিবেশ সূচনা এথিরে শুনন্তু পরিসংস্থা পুনরুদ্ধার ও জঙ্গল সংরক্ষণ এ বিষয়ে কহুচন্তি ডক্টর সমাপিকা দাস
3: এ কিছুদিন আগরু কেরলর ওয়েনাডঠারে হইতিবা ভূস্খলন সারা বিশ্ব পাই এক সতর্ক সূচনা দেইছি অবিচারিত জঙ্গল অপসারণ বৃক্ষছেদন সহরীকরণ বেপরুয়া কোঠাবাড়ি নির্মাণ অনিয়ন্ত্রিত পর্যটনর বিকাশ ভূমিকম্প বিশ্বতাপন জলবায়ু পরিবর্তন ভলি অনেক মানবজনিত সমস্যা যোগু এভলি বিপর্যয় বারম্বার ঘটুথিবা কুহাযাইছি ওয়েনাড হেউছি পশ্চিম ঘাটর এক উচ্চ মালভূমি অঞ্চল বৃক্ষলতা ভরা জঙ্গলর প্রাকৃতিক দৃশ্যকে উপভোগ করিবা পাই প্রতিবর্ষ পর্যটক এঠাকু আসন্তি জৈব বিবিধতা ভরা এই পার্বত্য অঞ্চলরে 13টি জাতীয় উদ্যান সমেত অনেক অভয়ারণ্য রয়েছে অনেক বিরল প্রাণী তথা উদ্ভিদ এঠারে দেখা যাতে ইউনেস্কো দ্বারা বিশ্বরে স্বীকৃতিপ্রাপ্ত 8টি জৈব বিবিধতা কেন্দ্রীভূত অঞ্চল মধ্যে পশ্চিমঘাট পর্বতমাল স্থান পাইছি মাত্র যে পরিমাণের মানবীয় কার্যকলাপ চালছি এবং ফলস্বরূপ প্রাকৃতিক পরিসংস্থা নষ্ট হয়ে চালছি এর পুনরুদ্ধার আবশ্যক এহা সমস্তে হৃদয়ঙ্গম করিবা দরকার নিকটরে দিল্লি আরাবলি পার্বত্য অঞ্চল রিডজ সেক্টরে রাস্তা নির্মাণ পাই অনেক বৃক্ষছেদন করাগলা এই অঞ্চলরে জঙ্গল ভরপুর থিলা এবং অতি প্রদূষিত দিল্লি নগরবাসীঙ্কর এহা ফুসফুস ভাবে বিবেচিত হুয়ে এহা এক বন্যজীব মানঙ্কর করিডর ভাবে পরিচিত রাজস্থানর সরিস্কাঠারে ব্যাঘ্র প্রকল্প চতুপার্শ্বরে মার্বল পথর ডোলোমাইট চূনপথর খনন যোগু ব্যাঘ্র তথা অন্য বন্যপ্রাণীঙ্ক বাসস্থান প্রতি বিপদ সৃষ্টি হেউছি যেকোনসি বিকাশমূলক প্রকল্প পাই বৃক্ষছেদন এক সাধারণ ঘটনা হইগলানি এথিপাই ক্ষতিপূরণ করিবাকু হেলে নূতন জঙ্গল সৃষ্টি করিবাকু হেব 1000 কাটিবা বদলরে 10000 গছ লগাযিব আমি যেতেবেলে গছ কাটু তা সহিত রহিথিবা আউ ছোট বড় গছ সবু নষ্ট হই যাইথায় কিন্তু আমি ক্ষতিপূরণ পাই বৃক্ষরোপণ কলাবেলে বছা বছা কিছু হাতগণতি গছ হি লগাযাইথায় তেণু পরিসংস্থার সন্তুলনরে বাধা দেখা যায় প্রাকৃতিক পরিসংস্থা জলচক্র নিয়ন্ত্রণ উত্তাপ নিয়ন্ত্রণ বৃষ্টিপাত অঙ্গারকাম্ল অবশোষণ অম্লজান সৃষ্টি মৃত্তিকা সংরক্ষণ কীটপতঙ্গ ଉଦ୍ଭିଦଙ୍କୁ ଆଶ୍ରୟ ପ୍ରଦାନ, ପରିସଂସ୍ଥା ସନ୍ତୁଳନ ପରି ଅନେକ ଭୂମିକା ନିଭାଇଥାଏ। ଗ୍ଲୋବାଲ୍ ଫରେଷ୍ଟ ୱାଚ୍ ରିପୋର୍ଟ 2024ରୁ ଜଣାଯାଇଛି ଯେ ଭାରତବର୍ଷରେ 2000 ମସିହାଠାରୁ 2024 ମସିହା

0: ପର୍ଯ୍ୟନ୍ତ ବିଭିନ୍ନ କାରଣରୁ 233 ଲକ୍ଷ ହେକ୍ଟର ଜଙ୍ଗଲ କାଟି ଦିଆଯାଇଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଏବଂ ସର୍ଭେ ଅଫ୍ ଇଣ୍ଡିଆ ତତ୍ତ୍ୱାବଧାନରେ ଅନୁଧ୍ୟାନ କରାଯାଇଛି ଯେ ଗତ 2 ଦଶନ୍ଧି ମଧ୍ୟରେ କେତେ ପରିମାଣର ଜଙ୍ଗଲ ଅପସାରଣ କରାଯାଇଛି ସେ ଉପରେ ଧ୍ୟାନ ଦେବା ପାଇଁ। ମାନବୀୟ କାର୍ଯ୍ୟକଳାପ ଯେମିତିକି ଜଙ୍ଗଲ ସଫା, ଅପରିକଳ୍ପିତ ନିର୍ମାଣ କାର୍ଯ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ବହୁତ ଗୁଣରେ ବଢ଼ାଇଥାଏ। ବର୍ଷ ବର୍ଷ ଧରି ବୃକ୍ଷଛେଦନ ଏବଂ ଜଙ୍ଗଲ କଟା ଅହରହ ଚାଲିଛି। 2021-2030 ଯାଏଁ 10 ବର୍ଷ ପାଇଁ ମିଳିତ ଜାତିସଂଘ ଏକ ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହାର ଆଭିମୁଖ୍ୟ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ପରିସଂସ୍ଥା ପୁନରୁଦ୍ଧାର କାର୍ଯ୍ୟକ୍ରମ ଅପରିହାର୍ଯ୍ୟ।
1: ଶୁଣିଲେ ପରିବେଶ ସୂଚନାରେ ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ଉପରେ ଆଲୋଚିକା ଥିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ବର୍ତ୍ତମାନ ଖରାର ପ୍ରକୋପ ବଢ଼ି ବଢ଼ି ଚାଲିଛି, ଅଂଶୁଘାତର ବିପଦ ମଧ୍ୟ ଲାଗି ରହିଛି, ତେଣୁ ସାବଧାନ ରହିବା ନିହାତି ଆବଶ୍ୟକ। ଏଥିପାଇଁ ଆପଣମାନେ ଟାଣ ଖରାରେ ପଦାକୁ ଜମା ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଯଦି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତାହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ନିଶ୍ଚୟ ସାଙ୍ଗରେ ନିଅନ୍ତୁ। ଚେଷ୍ଟା କରନ୍ତୁ ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା ପାଇଁ। ହଁ, ମାଦକଦ୍ରବ୍ୟ ଜମା ସେବନ କରନ୍ତୁ ନାହିଁ। ଆଉ ନିଜେ ସତର୍କ ରୁହନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଓଦିଆ ତରା। ଆଜିର ଶିଳ୍ପୀ ହେଉଛନ୍ତି ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ। ଗୀତଗୁଡ଼ିକୁ ରଚନା କରୁଛନ୍ତି ଲାଲ ରତ୍ନାକର ସିଂ, ସଙ୍ଗୀତର ପରିଚାଳନା କରିଛନ୍ତି ପ୍ରଫୁଲ୍ଲ କୁମାର ମିତ୍ର। ପ୍ରଥମ ଗୀତଟି ଶୁଣନ୍ତୁ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା। ଆଜି ଏଥିରେ ଶିଳ୍ପୀ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ କେତୋଟି ସମ୍ବଲପୁରୀ ଗୀତ ଶୁଣିଲେ। ଗୀତ ରଚନା କରିଥିଲେ ଲାଲ ରତ୍ନାକର ସିଂ, ସଙ୍ଗୀତ ଦେଇଥିଲେ ପ୍ରଫୁଲ୍ଲ କୁମାର ମିତ୍ର। ଆକାଶବାଣୀ ସମ୍ବଲପୁର ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ବିଷୟରେ ଶୁଣନ୍ତୁ। 5:02 ଶୁଣିବେ ଲୋକଗୀତ, ଏଥିରେ ଶୁଣିବେ ଖଞ୍ଜଣି ଭଜନ, ପରିବେଷଣ କରିବେ କେଦାର ସୁନାନୀ ଓ ସାଥୀ। 5:30 ଶୁଣିବେ ଯୁବବାଣୀ, ଏଥିରେ ସଂକଳ୍ପ କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା, ନଗର ଯୋଜନାକାରୀ ଭାବରେ କ୍ୟାରିୟର, ଆଲୋଚନା କରିବେ ଆଦ୍ୟାଂଶା ମାଝି। 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ, 6:30 ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଚାଷୀ ଭାଇଙ୍କ ପାଇଁ କାର୍ଯ୍ୟକ୍ରମରେ କୃଷି ସଂସାରରେ ଶୁଣିବେ ଚାଷୀଙ୍କ ସହିତ ସାକ୍ଷାତକାର କ୍ରମରେ ଶିଶିର ମଲ୍ଲିକଙ୍କ ସହ ସାକ୍ଷାତକାର। 8:02 ଶୁଣିବେ ସମ୍ବଲପୁରୀ ଗୀତ, ଏଥିରେ କଣ୍ଠଶିଳ୍ପୀ ନବୀନ କୁଅଁର ଓ ଗୀତାଞ୍ଜଳି ପୋଢ଼ଙ୍କୁ ଶୁଣିବେ। 8:15 ଶୁଣିବେ ଭକ୍ତି ସଙ୍ଗୀତ, 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ, ଏଇଥିରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ ଶୋଭା ଗୁଟ୍ଟୁ, ସାରଙ୍ଗୀରେ ତାଙ୍କୁ ସହଯୋଗ କରିବେ ସୁଲତାନ ଖାଁ, ତବଲାରେ ସବୀର ଖାନ, ହାରମୋନିୟମରେ ପୁରୁଷୋତ୍ତମ ଦିଲାୱାଲେକର। 9:30 ଶୁଣିବେ ସମ୍ବଲପୁରୀ ନାଟକ କାଲ, ରଚନା ପ୍ରଶାନ୍ତ କୁମାର ମାଝି, ପରିବେଷଣ ଚେତନା ସାଂସ୍କୃତିକ ଅନୁଷ୍ଠାନ ଧନୁପାଲି ସମ୍ବଲପୁର, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ସର୍ବେଶ୍ୱର ବେହେରାଙ୍କ କଣ୍ଠରେ ଏହି ଗୀତଟି, ରଚନା ନିଜାମ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତ। ଆଜିର ଶିଳ୍ପୀ ଥିଲେ ସର୍ବେଶ୍ୱର ବେହେରା ଏବଂ ମଞ୍ଜୁଶ୍ରୀ ମହାନ୍ତି। ଗୀତ ରଚନା କରିଥିଲେ ନିଜାମ ଏବଂ ପ୍ରେମଲତା ସାମଲ। ଆକାଶବାଣୀ ସମ୍ବଲପୁର, ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ରଶ୍ମିତା ସାହୁଙ୍କ କଣ୍ଠରେ ଗୀତ ରଚନା ସଫିକ ଅହମ୍ମଦ ସିଦ୍ଦିକୀ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ଥିଲେ ରଶ୍ମିତା ସାହୁ ଏବଂ କବିତା ମିଶ୍ର। ରଚନା କରିଥିଲେ ସଫିକ ଅହମ୍ମଦ ସିଦ୍ଦିକୀ, ସତ୍ୟ ପଟ୍ଟନାୟକ ଏବଂ କୃତିଭାଷ ନାୟକ। ଆକାଶବାଣୀ ସମ୍ବଲପୁର।

ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଶ୍ରୋତାବନ୍ଧୁ,

0: ଯାହା ହଉ ଯାହା ହଉ,
1: ତାମାନେ ଲାଷ୍ଟ କେବେ ତାମାନେ ହେଲୋ ଅନୁରୋଧ କରିଥିଲେ ଆପଣ ସୋର କରିଛନ୍ ନା ନି?
0: ଇବ ମୋର ଭାଇମାନେ ଅଛନ୍, ସୋର କରିଥିବେ, ମନେ ପକଉଛନ୍। ଏତିକି ଖୁସି ଲାଗ୍ଲାନ ଯେ ଭାଇ, ମୁଇଁ ତ ଜାଣିଛେ ଏଇଟା ମୋର ପାଇକ ଭାଇ। ଆପଣଙ୍କର ପୁରା ପରିଚୟଟା ଆମର ବାକି ଶ୍ରୋତାମାନଙ୍କୁ ଦେଇଦେମା।
1: ହଁ ଠିକ ନାନି, ଠିକ ନାନି, ମତେ ବି ତାମାନେ ଆପଣ ମନେ ରଖିଛନ୍, ଚିହ୍ନି ପାରିଛନ୍, ସେଥିର୍ ଲାଗି ମୋର ତରଫରୁ ଆଉ ଶ୍ରୋତା ମାନଙ୍କର ଭାଇ ମାନଙ୍କର ତରଫରୁ ଧନ୍ୟବାଦ ହେ ନାନି।
0: ନିହାତି ନିହାତି
1: ଦଉଛେ, ମୋର ନାଁଟା ଯଶବନ୍ତ ପାଇ, ଗାଁ ବୁଢ଼ାପାଲି ଭାଇଆ ବିଜେପୁର ଜିଲ୍ଲା ବରଗଡ଼ କହୁଥିଲି।
0: ଯେ ପହିଲା
1: ଯେନ୍ କ୍ୱେଶ୍ଚନ୍ ଟେ ଆପଣଙ୍କୁ ପଚାରିଥିଲେ ନାନି,
0: ଆଜ୍ଞା ଆଜ୍ଞା,
1: 2023 ମସିହା ସେପ୍ଟେମ୍ବର 7 ତାରିଖ ଲାଷ୍ଟରେ ତାମାନେ ଆପଣ ତାମାନେ ହେଲୋ ଅନୁରୋଧ କରିଥିଲେ, ଓର ସେଦିନ ହିଁ ତାମାନେ ଆମର ଲାଇଭ ଫୋନ ଇନ୍ କାର୍ଯ୍ୟକ୍ରମଟା ଆରମ୍ଭ ହେଲା ନାନି।
0: ଯାହା ହଉ, ଏତେ ସୂଚନା ମାନେ ଆପଣ ଆମର ଆକାଶବାଣୀ କେ କେତେ ଭଲ ପାଉଛନ୍ ଦେଖୁନ।
1: ଯାହା ହଉ, ରେଡିଓ ଧର୍ମ ହଉଛି ଆପଣ ମାନେ ଆମକୁ ଶିଖେଇଛନ୍, ତାମାନେ ସୂଚନା ମନୋରଞ୍ଜନ ଔର
0: ବହୁ ଜନ ହିତାୟ ବହୁ ଜନ ସୁଖ
1: ମାନେ ଗୋଟେ ଅଧିକାରୀ ଆ ରେଡିଓ, ସେଥିର୍ ଲାଗି ଆମେ ଯେହେତୁ ସୂଚନାଟା ଦେଇ ପାରୁଛୁ ରଖି ପାରୁଛୁ, ସେଟା ଆକାଶବାଣୀ ରେଡିଓ ହିଁ ଆମକୁ ତାମାନେ ଶିଖେଇଛେ ନାନି।
0: ଯାହା ହଉ, ବହୁତ ବହୁତ ହେଲା, ଆପଣ ମାନେ ମନେ ରଖିଛନ୍, ଆପଣ ମାନଙ୍କୁ ଅନେକ ଅନେକ ଧନ୍ୟବାଦ, କୃତଜ୍ଞତା ଜ୍ଞାପନ କରୁଛୁ। ଭାଇ ଖରାରେ ଭଲ ଅଛନ୍ ତ?
1: ହଁ ଭଲ ଅଛେ ନାନି।
0: ବଢିଆ ବଢିଆ, କାମ ବୁଣା ବୁଣି?
1: ହଁ ବୁଣା ବୁଣି ଚାଲିଛେ ନାନି।
0: ଆଉ ଘରେ ଛୁଆ ପିଲା ମ୍ୟାଡମ ସମସ୍ତେ ଭଲ ଅଛନ୍?
1: ସମସ୍ତେ ଭଲ ଅଛନ୍ ନାନି।
0: ଆଶା ଆମର ସବୁଦିନ ଏନ୍ତା ଭଲ ଥାଉନ୍। ଆଉ ଯେତିକି ଆମେ ସବୁବେଳେ ଆକାଶବାଣୀ ତ ଆପଣ ଶୁଣୁଛନ୍ ସବୁ କାର୍ଯ୍ୟକ୍ରମ, ଆମେ ସବୁ ସତର୍କତା ବି ପ୍ରଚାର କରୁଛୁ, ଆଜିକାଲି ବହୁତରେ ସୋସିଆଲ ମିଡ଼ିଆରେ ବି ଲୋକମାନେ ଜାଣୁଛନ୍, ବେଲେ ଆପଣ ପାଣି ପ୍ରଚୁର ପିଉଥିବେ, ତୋରାଣି ପୁରାଣି? ହଁ ହଁ ହଁ। ଆଚ୍ଛା ବୁଣାବୁଣି କାଣା କରୁଛନ୍? ଶାଢ଼ୀ ନୂଆ ନୂଆ ପ୍ୟାଟର୍ନ ଡିଜାଇନ କାଣା କାଣା? ଆଚ୍ଛା ଆଚ୍ଛା, ବୋଲେ ଆପଣ ମାନେ ଆମର ସମ୍ବଲପୁରୀ କଳା କେ ବି ଆଗକେ ନଉଛନ୍, ଆକାଶବାଣୀ କେ ବି ଏତିକି ଭଲ ପାଉଛନ୍, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଭାଇ ଆଜି ଆପଣ ଫୋନ କରିଛନ୍, କେନ୍ ପସନ୍ଦର ଗୀତଟା କହୁନ୍ ତ?
1: ସୁନା ପଞ୍ଜିରିର ସୁନାର ଚଢ଼େଇ ଉଡି ଉଡି ଆସେ।
0: ୱା, ବଢିଆ ଗୀତଟେ ବାଛିଛନ୍ ଆଜି।
1: ନାନି ନାନି,
0: ସୁନା ପଞ୍ଜୁରୀ ଆଏ ଆପଣ ମାନଙ୍କ ହୃଦୟ ପଞ୍ଜୁରୀରେ ଆମେ ମାନେ ଅଛୁ, ପ୍ରମାଣ କଲେ ନ? ହେଁ,
1: ନିଶ୍ଚିତ ଭାବେ ନିଶ୍ଚିତ ଭାବେ, ଯେତେ ବି ଆମର ଉପସ୍ଥାପକ ଉପସ୍ଥାପିକା ଭାଇ ନାନି ମାନେ ଅଛନ୍, ସମସ୍ତେ ଆମର ତାମାନେ ହୃଦୟ ଭିତରେ ଅଛନ୍।
0: ଆପଣ ମାନେ ଆପଣଙ୍କର ନାଁ ଶୁଣିଲେ ଯେତିକି ଖୁସି ହେସନ୍ ଭାଇ, ଆପଣ ମାନେ ଆମକୁ ଆମର ଭାଷା ଶବ୍ଦ ନୁ ଶୁଣିକିରି ପହଚାନ କରିଦେସନ୍, ହେଟା ଆମକୁ ବଡ଼ା ଖୁସି ଲାଗ୍ସି। ହଁ ହଁ ହଁ, ଯାହା ବି ହଉ, ଇ ଭଲ ପାଇବା ଏନ୍ତା ସବୁଦିନ ରହୁ, ଆକାଶବାଣୀର ଜୟଗାନ ଆପଣ ଏନ୍ତା କରୁଥାଉନ୍। ଯେ ଭାଇ, କାହାକେ ଗୀତଟା ଆମେ ସମର୍ପିତ କର୍ମା? ହଁ ହଁ ହଁ, ନିହାତି ହଁ, ନିହାତି ନିହାତି।
1: ମୁରଲୀ ମେହର, ଉପେନ୍ଦ୍ର ସୁନା, ଦେବରାଜ ମେହର, ସେବାରାମ ମେହର, ରବୀନ୍ଦ୍ରନାଥ ମେହର, ପଞ୍ଚ ବିହାର ଦାସ, ସୁବଲ ସାହୁ, ଚୈତନ୍ୟ ପଟେଲ, ପ୍ରମସାନୀ ସାହୁ, ଲକ୍ଷ୍ମୀନାରାୟଣ ବାଗ, ଚିତ୍ରସେନ ସବର, ମନୋଜ ପଟେଲ, ନାଗୁ ପାତ୍ର, ପରେଶ ପରୁଆ, ନାରାୟଣ ମେହର, ଲିଙ୍ଗରାଜ ମେହର, ସତ୍ୟଭାମା ମେହର, ଶଙ୍କର ମେହର, ରାକାନ୍ତ ଭୋଇ, ଜୟଗୋପାଳ ବେହେରା, କିଶୋର କଟାର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆନନ୍ଦ ମେହର, ଓମାମୁଡ଼ା।
0: ମାନବାକେ ପଡ଼ବା ଭାଇ, ଆପଣ ମାନଙ୍କର ମନେ ରଖବାରଟା ଆଉ ସମସ୍ତଙ୍କର ପ୍ରତି ଏତିକି ଭଲ ପାଇବାଟା ବହୁତ ଖୁସି ଲାଗ୍ସି। ଯାହା ବି ହଉ, ଆଜ୍ଞା ଆଜ୍ଞା ଆଜ୍ଞା, ଯେତିକି ଜଣଙ୍କର ନାଁ କହିଲେ ସମସ୍ତଙ୍କୁ ଆପଣଙ୍କର ଏଇ ବଢିଆ ଗୀତଟା ଆମେ ସମର୍ପିତ କରିଦଉଛୁ ଭାଇ। ଫେର ଆଗକେ କଥା ହମା, ଆକାଶବାଣୀ କେ ଫୋନ କରୁଥିବେ ଏନ୍ତା?
1: ଠିକ ଅଛେ ନାନି, ଏଇଟା ମନୋଜ ଭାଇ ତ ମୋ ସାଙ୍ଗେ କଲ କରି ପକାଲେ ନ, ମୁଇଁ ମନୋଜ ଦା ସାଙ୍ଗେ ଟିକେ କଥା କହେ।
0: ଆଜ୍ଞା ଆଜ୍ଞା, ମିଶିକିରି ଶୁଣୁ ତାହେଲେ ଗୀତଟା।
1: ନମସ୍କାର ନାନି।
0: ନମସ୍କାର ନମସ୍କାର।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: ମ୍ୟାଡାମ ନମସ୍କାର। ମ୍ୟାଡାମ
0: ନମସ୍କାର। ନମସ୍କାର ଆଜ୍ଞା, କିଏ କହୁଥିଲେ କି?
1: ମୁଁ ଶଶିଭୂଷଣ କୁମାର କହୁଥିଲି, ରୋହନମାଲ ପାଟଣାଗଡ଼ ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ଯା ହଉ, ଶଶି ଭାଇ, ଆପଣ ଆମ କାର୍ଯ୍ୟକ୍ରମକୁ ଫୋନ କରିଛନ୍ତି ଆଗରୁ?
1: କରିଛି, ବହୁତ ଥର କଲ୍ କରିଛି, କଲ୍ ସାମିଲ ବି ହେଇଛି।
0: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ କଥା।
1: ହେଲେ ଫାର୍ଷ୍ଟ ଟାଇମ୍ ଆପଣଙ୍କ ସହିତ ଏଇଟା ମୁଁ କଥା ହଉଛି ଏଇଟା।
0: ଆଚ୍ଛା ଆଚ୍ଛା ଆଚ୍ଛା, ବହୁତ ବହୁତ ଧନ୍ୟବାଦ ସେଥିପାଇଁ। ଆପଣ ରେଡ଼ିଓ କେବେଠୁ ଶୁଣୁଛନ୍ତି?
1: ମ୍ୟାଡାମ ମୁଁ 2009ରୁ ଶୁଣୁଛି, ପ୍ଲସ୍ 2 ପଢ଼ୁଥିଲି, 2009ରୁ ହିଁ ଶୁଣୁଛି।
0: ଆପଣଙ୍କୁ ଆମର
1: ସମ୍ବଲପୁର ସେତେବେଳେ ଭଲସେ ଟିକେ କ୍ଲିୟର ଭାବେ ଶୁଣାଯାଉନି।
0: ହଁ ହଁ ହଁ ହଁ, ତ ଏବେ ଏବେ ଠିକରେ ଆପଣ ଆପ୍ରେ ଶୁଣୁଛନ୍ତି?
1: ଏବେ ଆପ୍ରେ ବଢ଼ିଆ ମ୍ୟାଡାମ କ୍ଲିୟର ଭାବେ ଶୁଣା ହେଉଛି।
0: ବହୁତ ବଢ଼ିଆ, ବହୁତ ବଢ଼ିଆ। ତାହେଲେ ଆପଣମାନଙ୍କର ପାଖକୁ ଆମ ରେଡ଼ିଓ କାର୍ଯ୍ୟକ୍ରମ ସବୁ ପହଞ୍ଚି ଯାଉଛି, ନାଇଁ?
1: ହଁ ମ୍ୟାଡାମ।
0: ତ ଆପଣ କେଉଁ କେଉଁ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଉଛନ୍ତି? ଯା ହଉ, ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କ ସହିତ ଯୋଡ଼ି ହେଇଛନ୍ତି। ଆଚ୍ଛା, ତ ଭାଇ, ମୁଁ ତ ପ୍ରଥମ ଆପଣଙ୍କ ସହିତ କଥା ହେଉଛି, ତାହେଲେ ଆପଣ କ'ଣ କରୁଛନ୍ତି ଟିକେ ଯଦି ଆପତ୍ତି ନଥାଏ କହିବେ? ଆଜ୍ଞା, କ'ଣ କରୁଛନ୍ତି ଆପଣ? ମ୍ୟାନେଜର ମାନେ ସବୁ ଦେଖାଶୁଣା ଆପଣଙ୍କର ଦାୟିତ୍ୱ?
1: ତାହେଲେ
0: ଆପଣ ଗାଁରେ କରୁଛନ୍ତି ନା କୋଉଠି ବାହାରେ ଚାକିରି
1: କରୁଛନ୍ତି?
0: ଆଚ୍ଛା ଆଚ୍ଛା ଆଚ୍ଛା, ବାଇକ୍ରେ ଯାଉଛନ୍ତି 22 କିଲୋମିଟର? ନାଇଁ, ସେଟା ତ ସ୍ୱାଧୀନ ଭାବରେ ଆପଣ ଯାଇପାରିବେ, ଠିକ୍ କଥା। ଯେ ଭାଇ, ବଲାଙ୍ଗୀରଟା ଟିକେ ଟିଟିଲାଗଡ଼ ପାଖାପାଖି ତତଲାଗଡ଼, ତ ଖରା ପ୍ରବଳ ହେଉଛି। ହଁ ନାଇଁ, ସେଇଥିପାଇଁ ମୁଁ ନିହାତି କହିବାକୁ ଚାହିଁବି, ଆପଣ ଗାଡ଼ିରେ ବସିବା ପୂର୍ବରୁ, ହଁ ନିହାତି ନିହାତି, ଆପଣ ସମ୍ବଲପୁରୀରେ ବି ବଢ଼ିଆ କଥା ଲାଗିପାରିବେ। ବଢ଼ିଆ ବଢ଼ିଆ, ଆପଣ ମୋ କଥା ମାନିକି ପ୍ରଥମେ ଗାମୁଛାକୁ ଓଦା କରିକି ମୁଣ୍ଡରେ ନିଶ୍ଚିତ ଭାବରେ ଦେବେ, ହେଲା? ଆଉ ପାଣି ବୋଟଲ, ଛତା ତ ଆପଣଙ୍କୁ ଦରକାର ପଡ଼ିବନି, ପାଣି ବୋଟଲ ନିଶ୍ଚିତ ଭାବେ ସାଙ୍ଗରେ ନେବେ। ଆଉ ସେପଟେ ତ ଆମେ ଜାଣିଛୁ ତରଭୁଜ ଚାଷ ବଢ଼ିଆ ହୁଏ, ତରଭୁଜ ଫରଭୁଜ ବି ଖାଇବେ। ତ ଭାଇ, ଆଜି କି ଗୀତ ଶୁଣିବେ କହିବେ? ଯାହା ହଉ, ଗୀତଟି କେତେ ଭଲ ପାଉଛନ୍ତି ଆପଣ, ତାର ପୁରା ଲାଇନ୍ ଟି ଆପଣ ମନେ ରଖିଛନ୍ତି, ବହୁତ ଖୁସି ଲାଗିଲା। ଆଚ୍ଛା, ଘରେ ବହୁତ ବଢ଼ିଆ କଥା, ବହୁତ ବଢ଼ିଆ କଥା। ଯେ ଘରେ କିଏ କିଏ ଅଛନ୍ତି ଭାଇ? ଆଚ୍ଛା, ପୁତୁରା ପୁତୁରୀ ସମସ୍ତେ ଅଛନ୍ତି, ଆମର ପୁରା ଲୋକାଲ ଲାଙ୍ଗୁଏଜ୍ରେ ବଢ଼ିଆ।

0: ଦେଖିଲେ ଠିକ କଥା। ତାହେଲେ ବାପା ମାଙ୍କୁ ଆମର ନମସ୍କାର ଜଣେଇବେ। ହଁ, ଆଉ ଆଗକୁ
1: ଆଚ୍ଛା,
0: ପୁତ୍ର ମାନଙ୍କ ନାଁ କହିଲେନି ଯେ?
1: ଆଚ୍ଛା,
0: ବହୁତ ବଢ଼ିଆ। ଆମେ ଆମ ପୁତୁରା ଝିଆରୀ ସମସ୍ତଙ୍କୁ, ବାପା ମାଙ୍କୁ, ଆଉ କାହାକୁ ଆମେ ସମର୍ପିତ କରିବା?
1: ମ୍ୟାଡାମ, ଏଇଟା ଆମ ଆକାଶ ମାନେ ସମ୍ବଲପୁର ସବୁ ଶ୍ରୋତା ମାନଙ୍କୁ ଆର ଆମର ଉପସ୍ଥାପନା ଉପସ୍ଥାପନା ମାନଙ୍କୁ ସମସ୍ତଙ୍କୁ ମୋର ଏଇ ଗୀତଟା
0: ବହୁତ
1: ସମସ୍ତଙ୍କୁ ଡେଡିକେଟ୍ ରହିଲା।
0: ଏଇଠି ମୁଁ ମୋ ତରଫରୁ ତ ଧନ୍ୟବାଦ ଜଣାଉଛି। ମୁଁ ପୁଣି କହି ରଖୁଛି, ଭାଇ ଭଉଣୀ, ବାପା ମା ଏବଂ ପୁତୁରା ଝିଆରୀ ସମସ୍ତଙ୍କୁ, ତା ସହିତ ଆକାଶବାଣୀର ସମସ୍ତ ଶ୍ରୋତାଙ୍କୁ ଆପଣଙ୍କର ଏଇ ଗୀତଟି ଆମେ ସମର୍ପିତ କରୁଛୁ। ଶୁଣିବା ତାହେଲେ ଭାଇ ଗୀତଟି।
1: ନମସ୍କାର ମ୍ୟାଡାମ,
0: ନମସ୍କାର, ନମସ୍କାର, ଜୟ ଜଗନ୍ନାଥ।

0: ଓହୋ
1: ଆଉ
0: ବଢ଼ିଆ।
1: ଇଡ଼ଲି ପୁରୀ
0: ଓହୋ ବିକ୍ରି ବଟା, ବିକ୍ରି ବଟା କେନ୍ତା ହଉଛି ଖରା ଲାଗି?
1: ହଁ ବିକ୍ରି ବଟା ଧୁମଧାମ ହଉଛେ ନାନୀ, ଆମର
0: ଓହୋ
1: 12 ବଜେ ସରି ଯାଉଛେ ନା ନାନୀ,
0: ବହୁତ ବଢ଼ିଆ, ଏନ୍ତା ଚାଲିଥାଉ ସବୁଦିନ।
1: ହଁ ନାନୀ
0: ହଁ ବେଲେ କାହାକେ ଗୀତ
1: ଭଗବାନଙ୍କ
0: ଆପଣ
1: ଦୟାରୁ ନାନୀ,
0: ନିହାତି ନିହାତି
1: ଯଦି
0: ଆମର ତ
1: ଆମର
0: ଅଛେ
1: ପରିବାର ଯଦି ସେମାନଙ୍କ
0: ଆପଣମାନଙ୍କ ଲାଗି।
1: ଠିକ୍ଠାକ୍ ଚାଲିଛି ଆଉ।
0: ହଁ ଆପଣମାନଙ୍କ ଲାଗି ଶୁଭକାମନା ସବୁଦିନ ଅଛେ। ଯେ କାହାକେ ସମର୍ପିତ କରିବେ କି ଶୁନମା?
1: ହଁ ନାନୀ, ପହଲା ତ ନାନୀ ଆପଣଙ୍କ ନାନୀ,
0: ବହୁତ ବହୁତ
1: ତାପରେ ଆମର
0: ଧନ୍ୟବାଦ।
1: ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ଶବର, ପଙ୍କଜ ମିଶ୍ର, ଆଉ କରମ ସାନି ସାହୁ, ନାଗୁ ପାତ୍ର, ଆଉ
0: ବହୁତ
1: ଆମର
0: ବଢ଼ିଆ,
1: ମୁରଲୀ ମେହର, ଯଶୋବନ୍ତ,
0: ନିହାତି ଭାବରେ ଆମ ସବୁ ଭାଇମାନେ ଭଉଣୀମାନେ ଏନ୍ତା
1: ଆଉ
0: ଯୋଡ଼ି ହେଇକି
1: ଶୋଭନ
0: ଥିବେ,
1: କୁମାର ସାହୁ,
0: ନିହାତି ନିହାତି ଯାହା ଯାହା କି
1: ଲୋକନାଥ
0: କହିଲେ।
1: ସାହୁ, ଲୋକନାଥ ପ୍ରଧାନ, ପଞ୍ଚାନନ ପଞ୍ଚ ବିହାର,
0: ଠିକ ଠିକ ଠିକ, ସମସ୍ତଙ୍କୁ ଭାଇ ଯେନ୍ ଯେନ୍ ମାନଙ୍କର ନାଁ ଧରିଲି କାର୍ଯ୍ୟକ୍ରମ ମାଧ୍ୟମଟି ଆମେ ତାଙ୍କୁ ସମର୍ପିତ କରିଦଉଛୁ, ଆଉ ସମସ୍ତଙ୍କୁ ଭଲରେ ଥାଉନ୍ ଇ କାମନା ବି କରୁଛୁ। ବୋଲେ ମିଶିକିରି ଶୁଣୁ ଆଜ୍ଞା,
1: ନାନୀ ରହିଲି, ନମସ୍କାର, ଜୟ
0: ନମସ୍କାର
1: ଜଗନ୍ନାଥ।
0: ନମସ୍କାର।
2: ଭାଦ୍ରଗଡ଼ ଧତ୍ତଟେ ଘେନା ଧାତି ଘେନା ଥୁନା କଥା ধাগিনে ধা ধাগিনে ধা ধাগিনে ধা।

ତୁମେ ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ତେଜଶ୍ରୀ ମିଶ୍ର, ବୈଷୟିକ ସହାୟତା ସୁଜୟ କୁମାର ପ୍ରାମାଣିକ ଏବଂ ଅଶୋକ କୁମାର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନପସନ୍ଦର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବା ପାଇଁ ପ୍ରତ୍ୟେକ ବୁଧବାର 9-10 ମଧ୍ୟରେ ଆମକୁ ଫୋନ୍ କରନ୍ତୁ। ଆମ ଫୋନ୍ ନମ୍ବର 2 ହେଲା 06633241240 ଏବଂ

କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁନ୍ ହମେସା ସିନେମାର କେତେଟା ଗୀତ। ଗୀତମାନଙ୍କୁ ସଙ୍ଗୀତ ଥି ସଜେଇଛନ୍ ଅନୁ ମଲ୍ଲିକ। ପହଲା ଗୀତକେ ଗାଇଛନ୍ କୁମାର ସାନୁ ଆର୍ ଅଲକା ୟାଗ୍ନିକ। ଗୀତ ଲେଖିଛନ୍ ଦେବ କୋହଲି।

କାର୍ଯ୍ୟକ୍ରମର ପହଲା ଗୀତକେ ଗାଇଛନ୍ କେକେ ଆର୍ ଶ୍ରେୟା ଘୋଷାଲ, ସିନେମା ଜିସ୍ମି ଟୁ ଲେଖିଛନ୍ ଆର୍କୋ ଆର୍ ମୁନିଷ ମଖିଜା, ସଙ୍ଗୀତ ସଜେଇଛନ୍ ଆର୍କୋ ପ୍ରଭୋ ମୁଖାର୍ଜୀ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ନାଚ ସିନେମାର ଏ ଗୀତକେ ଗାଇଛନ୍ ସୋନୁ କକ୍କର ଆର୍ ଅଦନାନ ସାମି। ଗୀତ ଲେଖିଛନ୍ ନୀତିନ ରାଇକୱାର, ସଙ୍ଗୀତ ସଜେଇଛନ୍ ଅମର ମୋହିଲେ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କ୍ୟା ୟହି ପ୍ୟାର ହେ ସିନେମାର ଏ ଗୀତକେ ଗାଇଛନ୍ ସୁନିଧି।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କୁଛ ନା କହୋ ସିନେମାର ଏଇ ଗୀତକେ ଗାଇଛନ୍ ଶଙ୍କର ମହାଦେବନ ଆର୍ ମହାଲକ୍ଷ୍ମୀ। ଗୀତ ଲେଖିଛନ୍ ଜାଭେଦ ଅଖତର, ସଙ୍ଗୀତ ସଜେଇଛନ୍ ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପୁକାର କଥାଚିତ୍ରରୁ କଣ୍ଠଶିଳ୍ପୀ କିଶୋର କୁମାର, ଆଶା ଭୋସଲେ ଏବଂ ଆର୍ଟି ବର୍ମାନ, ଗୀତ ରଚନା ଗୁଲସନ ବାବରା, ସଙ୍ଗୀତ ନିର୍ଦ୍ଦେଶନା ଆର୍ଟି ବର୍ମାନ।

0: ଶ୍ରୋତା ବନ୍ଧୁ, ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ବଢ଼ିବା ସହିତ ଅଂଶୁଘାତର ଆଶଙ୍କା ମଧ୍ୟ ବଢ଼ି ଚାଲିଛି। ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ଟାଣ ଖରାରେ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ, ଛତା, ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ। ଘରେ ଟିଣ ବା ଆଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପ ଦିଅନ୍ତୁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି ଏବଂ ସର୍ବତ ପିଅନ୍ତୁ। ଏଥର ଶୁଣନ୍ତୁ ଆଦମୀ ଅର୍ ଇନ୍ସାନ୍ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା ସାହିର, ସଙ୍ଗୀତ ନିର୍ଦ୍ଦେଶନା ରବି।
1: बिना सिफारिश मिले नौकरी, बिन रिश्वत हो काम, अरे इसी को अनहोनी कहते हैं, इसी का कल जुग नाम।

ଶ୍ରୋତା ବନ୍ଧୁ, ବାହାରକୁ ଯିବା ସମୟରେ ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗ ଏବଂ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଦିନ 11ଟାରୁ 3ଟା ମଧ୍ୟରେ ଖରାର ପ୍ରକୋପ ଅଧିକ ଥାଏ, ତେଣୁ ଏହି ସମୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ।

ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଏଥର ଶୁଣନ୍ତୁ ଜନି ମେରା ନାମ କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

0: ଚଲ୍ତି କା ନାମ ଗାଡ଼ି କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି କିଶୋର କୁମାର। ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍ ଡି ବର୍ମନ।
1: ବାଜୁ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଅଭିଜିତ ମଜୁମଦାର, ଅଭିପ୍ସା ନାୟକ ଏବଂ ଅଧିରଥ କୁମାର ଚକ୍ରବର୍ତ୍ତୀ। ଗୀତଗୁଡ଼ିକୁ ରଚନା କରିଥିଲେ ବୃନ୍ଦାବନ ଜେନା, ଦୁର୍ଗା ମାଧବ ପଣ୍ଡା ଏବଂ ବଳରାମ ହୋତା। ଶ୍ରୋତାମାନଙ୍କୁ ଜଣାଇ ଦେଉଛୁ ଯେ ଆଜି ରାତି 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ କାଲ, ରଚନା ପ୍ରଶାନ୍ତ କୁମାର ମାଝି, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ପରିବେଷଣ କରିବେ ଚେତନା ସାଂସ୍କୃତିକ ଅନୁଷ୍ଠାନ ଧନୁପାଲି ସମ୍ବଲପୁରର କଳାକାରମାନେ। ରାତି 10:30 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ତରୁଲତା ସୁନାନୀ। ଗୀତ ରଚନା ରାସ ବିହାରୀ ଉର୍ମା।

ଏହି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ରେଣୁ ରଞ୍ଜନ ବାପ୍ ଏବଂ ପ୍ରତିଭା ରାଣୀ ଭୁଏ। ଗୀତ ରଚନା କରିଛନ୍ତି ଗଣେଶ ରାମ ସେଠ।

ଶ୍ରୋତା ବନ୍ଧୁ, ଅଂଶୁଘାତରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ କେତୋଟି ସାବଧାନତା ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ORS ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଏବଂ ଆଖୁ ରସ ପିଅନ୍ତୁ। କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଷୟିକ ପ୍ରସଙ୍ଗ ନେଇ ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଇଟାଲୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଏହି ଗସ୍ତ ଅବସରରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରୋମ୍ରେ ଅବତରଣ ପରେ ରାତ୍ରିଭୋଜନରେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ଏହାପରେ ପ୍ରତୀକାତ୍ମକ କୋଲୋଜିୟମ୍ ପ୍ରତିଷ୍ଠାନ କରିଥିଲେ। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀ ପ୍ରତିପକ୍ଷ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରୋଲାଙ୍କ ସହ ବିଭିନ୍ନ

0: ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। 2025-2029 ଦ୍ୱିପାକ୍ଷିକ ମିଳିତ ରଣନୈତିକ କାର୍ଯ୍ୟଯୋଜନାର ଏହି ଅବସରରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେଠାରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି, ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱରୁ ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି, ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଓଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତି ପ୍ରତି 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି, ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭର ଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି କାର୍ଯ୍ୟକ୍ରମରେ 12 ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍ପରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ୍ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ଏଭଳି ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଚୀନ୍ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ୍ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15-17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ୍ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136କୁ ବୃଦ୍ଧି ପାଇଛି। ଦେଶର ପୂର୍ବ ଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ 543ଟି ସନ୍ଦିଗ୍ଧ ରହିଥିବା ବେଳେ 32 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2ଟି ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012ରେ ମଧ୍ୟ 2 ଥର ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା। ମହିଳା ସାପ୍ ଫୁଟବଲ ଚାମ୍ପିୟନସିପ୍ 2026 ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବରିଷ୍ଠ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ ଗତକାଲି 26 ଜଣିଆ ଦଳ ଘୋଷଣା କରିଛନ୍ତି। ଗୋଆର ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଏହି ପ୍ରତିଯୋଗିତା ଆସନ୍ତା 25 ଜୁନ୍ 6 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ଗ୍ରୁପ୍ ବି'ରେ ସାମିଲ ହୋଇଛି। ଉଦ୍ଘାଟନୀ ଦିବସରେ ମାଳଦ୍ୱୀପ ବିରୁଦ୍ଧରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 31 ତାରିଖରେ ଭାରତ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏ'ରେ ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ ସାମିଲ ହୋଇଛନ୍ତି। ଭାରତର ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ସପ୍ତାହକ ପର୍ଯ୍ୟନ୍ତ ଅତ୍ୟଧିକ ଗରମ ପରିସ୍ଥିତି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରୁଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଏମ୍ ଅନୁଜା କୁମାର ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi to hold talks with his Italian counterpart Giorgia Meloni in Rome in a short while from now to boost economic cooperation. Prime Minister Modi and Giorgia Meloni outlined roadmap for India-Italy strategic partnership, highlight several economic initiatives in a joint article. DRDO completes trials of drone-launched unmanned precision-guided missile. Defence Minister terms it a strategic milestone. Supreme Court rejects petition challenging center's decision to undertake caste enumeration. Severe heatwave grips north and central India. Temperature breaches 44 degree mark at several places. And in IPL cricket, host Kolkata Knight Riders to take on Mumbai Indians at Eden Gardens. And now the news in detail. Prime Minister Narendra Modi will hold talks with his Italian counterpart Giorgia Meloni in Rome in a short while from now to discuss ways to boost India-Italy cooperation. With a focus on strengthening India-Italy relations, major pacts may be announced later in the day. Both leaders will exchange perspectives on a wide range of subjects. A series of programs will be held in Rome to mark the importance of bilateral relations between the two countries. PM Modi's visit will also focus specially on the India Middle East Europe Economic Corridor, or IMEC. The Joint Action Plan 2025 to 2029 will also be reviewed during the meeting. In a social media post before the talks, Prime Minister Modi expressed hope that the talks will focus on strengthening India-Italy relations. Mr. Modi said that upon landing in Rome, he had the opportunity to meet Prime Minister Meloni over dinner, followed by a visit to the iconic Colosseum. He said both leaders exchanged perspectives on a wide range of subjects. The Prime Minister added that today's talks will continue the conversation on boosting India-Italy friendship. Prime Minister will be visiting the headquarters of the Food and Agriculture Organization, strengthening India's commitment to multilateralism as well as global food security. India-Italy ties have expanded with unprecedented momentum in recent years and have now reached a decisive stage. In a joint article written by Prime Minister Narendra Modi and his Italian counterpart, Giorgia Meloni, the two leaders highlighted that relations between the two countries have evolved from a cordial friendship into a special strategic partnership rooted in the values of freedom, democracy, and a shared vision for the future. The leaders noted that at a time when the global order is undergoing profound changes, the India-Italy partnership is being guided by regular exchanges at the highest political and institutional levels. They said the partnership is acquiring a new dimension by combining the economic dynamism, societal creativity, and centuries-old civilizational wisdom of both nations. The two leaders said their cooperation reflects a shared understanding that prosperity and security in the 21st century will depend on the ability of nations to innovate, manage energy transitions, and strengthen strategic sovereignty. Defense Minister Rajnath Singh today held a meeting with his South Korean counterpart, Ahn Jung-bak, in Seoul. During the meeting, they discussed ways to further deepen India-South Korea defense industry, and strategic cooperation with a shared commitment towards regional peace, stability, and technological collaboration. In a social media post, Mr. Singh said it was a highly productive meeting as India and South Korea exchanged agreements on promoting defense cyber cooperation. The MOU was exchanged between the National Defense College of India, the Korea National Defense University, and the UN Peacekeeping Corporation. The minister said that he is looking forward to strengthening the special strategic partnership between the two nations. India has taken another important step towards strengthening its indigenous defense capabilities under the Atmanirbhar Bharat initiative. The Defense Research and Development Organization, DRDO, has successfully completed the final development trials of the Unmanned Aerial Vehicle Launched Precision-Guided Missile, V-3, marking a significant achievement for the country's defense sector. Defense Minister Rajnath Singh has complimented DRDO and termed it a strategic milestone achieved towards Atmanirbharta in defense. More from our correspondent.
2: The trials were conducted in both air-to-ground and air-to-air modes at the DRDO test range near Kurnool in Andhra Pradesh. During the tests, the missile system was operated through an advanced integrated ground control system designed to automate launch and operational readiness. The trials successfully demonstrated the missile's precision strike capability, reliability, and effectiveness in varied combat scenarios. The missile was developed by Research Center Imarat Hyderabad in collaboration with other DRDO laboratories. Developed entirely within the country, the project highlighted the growing strength of India's domestic defense manufacturing ecosystem with the participation of MSMEs and private industries under the Atmanirbhar Bharat initiative. For production, DRDO has partnered with Bharat Dynamics Limited and Adani Defense Systems and Technologies Limited. The missile system was integrated on UAVs developed by New Space Research and Technologies Bengaluru for the trials. The successful completion of the test has cleared the way for serial production of the missile system, further strengthening India's indigenous defense capabilities. Allu Murli, Akashvani News, Vijayawada.
1: The Supreme Court today dismissed a petition challenging the centre's decision to undertake caste enumeration as part of the upcoming census, saying the issue falls within the policy domain of the government. A bench headed by Chief Justice Suryakant observed that the government needs to know the number of people belonging to backward classes to frame welfare measures for them. The bench said there was nothing wrong in collecting such data and declined to interfere in the matter. The investigations into the recent incidents of fire reported in trains have revealed the possible involvement of anti-social elements in several cases. Sources said that the railway has taken these incidents

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ ପ୍ରୟାସରେ ଜାପାନ ନିଜର ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଆଲୋଚନା ସମୟରେ ରାଜ୍ୟର ବୌଦ୍ଧ ସର୍କିଟ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଜାପାନ ସହ ପର୍ଯ୍ୟଟନ ବ୍ୟବସାୟର ବିକାଶ ପାଇଁ ମୁଖ୍ୟ ମାଧ୍ୟମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଯୁବକ ଯୁବତୀମାନଙ୍କୁ ଜାପାନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଜାପାନର କେତେକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ଜାପାନର ତତୁରି ରାଜ୍ୟ ଏବଂ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରି କଳା, ସଂସ୍କୃତି, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସୁସମ୍ପର୍କ ସ୍ଥାପନ କରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
1: ଯେଉଁ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ଯେଉଁମାନେ ପରୀକ୍ଷା ଦେଲା ପରେ ତାଙ୍କର ଫଳାଫଳ ପାଇଁ ଯେଉଁ ଅପେକ୍ଷା କରି ରହିଥିଲେ ତା'ର ଆଜି ଅନ୍ତ ଘଟିଛି। ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଏ ଗୋଟେ ୱେବସାଇଟ୍ ରହିଛି। ତା ସହିତ ଆହୁରି ବି ରହିଛି results.digilocker.gov.in। ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କର ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ।
0: ଚଳିତ ବର୍ଷ ପ୍ରାୟ 4 ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଭୋଟରମାନଙ୍କ ନିକଟକୁ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏ ନେଇ ଶ୍ରୀ ମିଶ୍ର କହନ୍ତି,
2: जो एनुमेरेशन फॉर्म गुड़िक वर्तमान डाउनलोड हो गलानी सब जिले में सब कॉन्स्टिट्यूएंसी डाउनलोड हो जाएगी आम तापर या तार जो प्रिंटिंग काम सर आम मुद्रण करू एटा सरी सारा तीस पांच रु आरंभ कर अठाई छ पर्यंत पाखापाखि गोटे मस आम जो बीएलओ मैंने बूथ स्तरीय अधिकारी मैंने अच्छा से घर को घर जाए ये जो फर्म गुड़िक वितरण करेंगे से ही फेज टेम बहुत क्रुशियाल अच्छी आम चेषा करमी कौन प्रकार असुविधा नहीं कि समस्त पाखे पहुंच पारे से जो बीएलओ मैंने अच्छा से अंत तीन टू चार पर्यंत बूथ में रही है कौन से कारणवशत कहीं भेट पारे ना कि ये पाइले ना तो आसिक फर्म नहीं पारे और
0: आपण मैंने आंचलिक संवाद शुणुंट आकाशवाणी कटक केन्द्र ज्येष्ठ मास कृष्णपक्ष चतुर्थी तिथि पूरी श्रीमंदिर आज श्रीजू बनक लगी नीति अनुष्ठित हो द्वितीय भोगमंडप नीति शेष होगापर प्राय संध्या छटू राति दसटा पर्यंत यह नीति अनुष्ठित हो बनक लगी नीति एक गुप्त नीति होइतिबारु श्रीजू सर्वसाधारण दर्शन बंद रही श्रीमंदिर प्रशासन पक्षर सूचना दि जाए भारत सरकार जनजाति व्यापार मंत्रालय एवं ओडिशा सरकार अनुसूचित जाति और जनजाति उन्नयन विभाग मिलित आनुकूल्य जनजातीय गरिमा उत्सव 2026 जनभागीदारी सबुठ दूर सर्वप्रथम अभियान द्वितीय दिन में आज सुवर्णपुर जिलार तीनोटी अनुसूचित जनजाति ग्राम से स्वास्थ्य सचेतनता कार्यक्रम आयोजन कर ग्रामगुड़िकर सर्वांगीन उन्नति विभिन्न विभाग अधिकारी संपृक्त विभाग जनकल्याणकारी योजना संपर्क में लोकमानक अवगत कराई वीरमहाराजपुर ब्लक कुंजापल्ली उलुंडा ब्लक ब्राह्मणीपल्ली और बिनिका ब्लक आखिदादर ग्राम से स्वास्थ्य और जनकल्याणकारी योजना संपर्क में लोकमानक सचेतन कर पृथ्वी को सुस्थ रखिबारे महुमाछी गुरुत्वपूर्ण भूमिका एवं सेमाने सम्मुखीन होता अनेक आह्वान मुकाबला नहीं सचेतनता सृष्टि उद्देश्य आज विश्व महुमाछी दिवस पालन पराग रेणु बहनकारी भाव में महुमाछी महत्व समाज में संतुलन रक्षाकारी भाव सचेतनता जाग्रत सृष्टि करने उद्देश्य मिलित जातिसंघर साधारण सभा पक्ष 2018 आज दिन को विश्व महुमाछी दिवस भाव पालन करें चलित वर्ष यह दिवस बार्ता रही महुमाछी सहित एकाठी लोकों पर और पृथ्वीपाई सहभागिता आम समस्त को बचाई रख मनुष्य और परिवेशर मंगलपाई हजार हजार वर्ष धरी महुमाछी चाषर पारंपरिक ज्ञान सहित आधुनिक प्रजुक्तिर मिश्रण द्वारा उभय महुमाछी एवं मनीष लाभवान हो पारे चलित बर्ष बार्ता स्थायी महुमाछी पालन खाद्य सुरक्षा एवं परिवेश परिसंस्थान रे एही पराग मानक अत्यावश्यक भूमिका उपरे परिवेशविद माने गुरुत्वारोप करिथांती बौद्ध जिले में खरीफ विपणन वर्ष 2025-26 रबी धान संग्रह प्रस्तुति संपर्कित जिलास्तरीय बैठक जिलापा सद्भावना सभागृहठे आज अनुषित हो बैठक में कंटामल विधायक तथा जिला योजना कमिटी अध्यक्ष कन्हैचरण डांग जोगद चाषी मान सुविधा और धान संग्रह को सुव्यवस्थित करने गुरुत्वारोप कर चलित रबी ऋतु जिले में प्रथम पर्यायर 188,950 क्विंटाल धान संग्रह लक्ष्य रखी एथपाई 8,290 जन चाषी पंजीकृत कर 24 पैक्स एंशग्रहण करेंगे 13 मिल धान संग्रह कार्य सामिल होता जमापड़ ढेंकानाल जिला परिषद सम्मेलन कक्षटे ढेंकानाल सदर निर्वाचन मंडली उन्नयन कमिटी बैठक अनुषित खाद्य जोगाण खाउटी कल्याण और विज्ञान प्रजुक्ति विद्या मंत्री कृष्णचंद्र पात्र अध्यक्षता करी निर्वाचन मंडली सामग्रिक विकास दिगरे से प्रतिश्रुतिबद्ध बोली अवसर में पानी जल समस्या समाधान दिगरे के पदक्षेप नि से नहीं मंत्री विभाग अधिकारी आलोचना करपरी जंगल परिवेश और जलवायु परिवर्तन विभाग पंचायतराज शिक्षा महिला और शिशु विकास ग्राम्य उन्नयन सड़क और गृह निर्माण स्वास्थ्य कृषि और कृषक कल्याण विभाग उन्नयनमूलक कार्यर अग्रगति नहीं समीक्षा कर कार्यक्रम में जिलापाल आशीष ईश्वर पाटिल और अन्यान्य विभाग अधिकारी उपस्थित थे गंजाम जिला को स्वच्छ और सुंदर कर गढ़ी तोलिबा जिला प्रशासन तरफ आम गंजाम स्वच्छ गंजाम अभियान आरंभ हो अभियान लक्ष्य होछि गंजाम जिला को प्लास्टिक मुक्त करिबा रायगढ़ जिला प्रशासन एवं ओडिशा सरकार क्रीडा और युवसेवा विभाग मिलित आनुकूल्य आयोजित सीएम ट्रफी 2026 ओडिशा क्रीडा महाकुंभ प्रतिभा अनेक लक्ष्य एक पड़िया पोडियम आंत जिलास्तरीय प्रतियोगिता पीएमसी जीसीडी उच्च विद्यालय संपन्न हो फुटबॉल बालिका विभाग में माँ माझीगुरी एफसी बालक विभाग में एमएमजी एफसी चैंपियन होता बेले कबाड़ी बालक विभाग में बीजापुर और बालिका विभाग में पहाड़ियान दल चैंपियन हो खोखो बालक विभाग में गोपबंधु टीम बालिका विभाग में माँ माझीगौरी टीम और भलीबल प्रतियोगितार उभय बालक और बालिका विभाग में हालुआ एचएस विजेता होती ପାଣିପାଗ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁ
1: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଟୁ ଷ୍ଟେଟ୍ସ କଥାଚିତ୍ରରୁ କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ଚିନ୍ମୟ ଶ୍ରୀପାଦ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଆହସାନ ଲୟ।

ଅଲ୍ ଇଜ୍ ୱେଲ୍ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ। ଗୀତ ରଚନା ସବୀର ଅହମ୍ମଦ, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଅରିଜିତ ସିଂ ଗାଇଥିବା ଏହି ଗୀତଟି ଶୁଣନ୍ତୁ, ଫାଣ୍ଟମ୍ କଥାଚିତ୍ରରୁ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ୍କା ଝକ୍କା।
1: ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମ୍ହେ ଜୁହାର। ଆୟାଙ୍ଗ ଆତିଲି ହେଲେ ଯେତେ ଦାତିଲି, ଆରୁ ଆୟାଙ୍ଗ ମାଲ୍ଲାଦିନ ହେଲେ ଏନ୍ଦିର ହିଁ ମାଲ୍ଲାଦିନ। ମା ଯଦି ଆତିଲି ହେଲେ ଏକାବଧି ଉଣା ମାଲ ମାନିଦ, ମା ରାଜା ହେଲେ ପୁର୍ଥିନ୍ତା ଯେତେଦ ସୁବିଧା ମାନିକି, ଇ କଥାନ୍ ନାମ ଯେତେଦ ଆହାଲ ଦାତ। ମା ଦଣ୍ଟା ନିଜର ହାଦୁ ବଚୁରଗେ ଲଗାନ୍ ଯେତେ ଇନ୍ ସମର୍ପଣ କାମିଛି, ହାଦୁ ବଚୁର ଏକାନେ ଭଲକିରି ରର୍, ଭଲକିରି ଅନର୍ ମହର୍, ଭଲକିରି ପିନ୍ଧନ୍ ଉଢ଼ନ୍ ନାନର୍, ଭଲ ଜାଗା ସାନ୍ଗେ କର୍ ପାଢ଼ର୍ ଚାପରାରୁ ଇ ସମାଜନୁ ଭଲ୍ ହେଇକିରି ରର୍, ଇ କଥାନ୍ ତାନ୍ ସବୁବେଳେ ଚିନ୍ତା ନାନି। ଆରୁ ଧର୍ମେ ବେଲ ଆସାନ୍ ତାନ୍ ଭି ପ୍ରାର୍ଥନା କାମି ଯେ ଏଙ୍ଗି ହାଦୁ ବଚୁ ଗୁଠିଆର୍ ଭଲକିରି ରାନାର ବୁଲିକିରି, ନିଜେ କିଳାଖି ହେଲେ ନିଜର ହାଦୁ ସେ କୁଲୁଦୁଡ଼ା କାମାଲ୍ଲା ଯେ ଆଦାନ୍ ତାନ୍ ଚିନ୍ତା ନାନି। ଆଦ ପଚା ଛେଛରିବନ୍ ପଛେନ୍ କୁରି ହେଲେ ହାଦୁ ବଚୁ ରେକା ନେକିରି ପୁନା ପୁନାର ଆତର୍ ଆ କଥାନ୍ ଚିନ୍ତା ନାନି। ମାଲକାସ୍ତା ଦାର୍ବୁ ଖାଞ୍ଜା ନାନି ଆରୁ ତା ମାଗେ ଲଗାନି ଇ ଚିକିରି। ଆର୍ ଯଦି ଆ ହାଦୁ ବଚୁର ଠିକ୍ ମାଞ୍ଜାର କେରାର ସମାଜନୁ ତମେ ନାମେ ଗାର୍ମେ ମାଞ୍ଜା ହେଲେ ହାଦୁ ବଚୁରକେ ନେଇକିରି ଏ ହେ ନେରି ହେଲେ ଯେନ୍ ମା ବୋଧ ନିଜେ କିଡ଼ା ସାହି ଆରୁ ହାଦୁ ବଚୁରି ନନ୍ତି ପଅଁସି ପାଡ଼ି ଆରୁ ତମେ ଭବିଷ୍ୟତ ଗେ ଲଗାନ୍ ଚିନ୍ତା ନାନି। ହେଲେ ଆ ମା ଗେ ଲଗାନ୍ ନାମ ଏନ୍ଦିର କମାଲ ଦାତ, ଇ କଥାନ୍ ଥରେ ଏକଲା ଭାବଚି ଏରକା ଦାତ। ଆରୁ ହନ୍ୟ ବୋଧ ହେଲେ ନାମେ ଇ ଧର୍ତି ପୁର୍ଥି ଧି ଅଣ୍ଟା ମା ଦୁ ଆଧି ତାଙ୍ଗେ କୋଡ଼ୁନୁ ଅକାଲ ଦାତ ଇଲାଲ ଦାତ ବେଚାଲ ଦାତ ଭିନ୍ ଭିନ୍ ଫାଡ଼ୁଗି ରୂପନୁ ତାନ୍ ନାମା ମହାଗି ଚିଆଲି, ପିନ୍ଧନ୍ ଉଢ଼ନ୍ଗେ ଲଗାନ୍ ଭି ଅସୁବିଧା ନାନାଲି, ଏକାନିକିରି ନାମ ଭଲକିରି ରଥ ଆଡ଼ପାପାଲି ନାନତ ଆଦ୍ଗେ ଲଗାନ୍ ଭି ତାନ୍ ଯାହା ଦରକାର ଖାତଲାଲି ଆଦାନ୍ ହି ତାନ୍ ଚିଆଲି। ଇ ଧର୍ତି ପୁର୍ଥିତ ନାମାନ୍ ଆମୁ ଭିଲ୍ ଚିଆଲି କାଙ୍କୁ ଭି ଚିଆଲି, ଆରୁ ଋତୁ ଜାନି ହୁର୍ମି ଯେନ୍ ଫାଡ଼ୁ ଦାତିଲି ଖିଜରିବା ତେଲା ଟାଠା ଜାମ୍ବୁ ଇନ୍ନେ ହୁର୍ମି ଜିନିଷ ଗୁଠିନ୍ ଫାଡ଼ ଗୁଠିନ୍ ନାମା ମହତାଲି। ହେଲେ ତାଙ୍କେ ଲଗାନ୍ ନାମ ଏକଲା ଚିନ୍ତା ରାଞ୍ଜିକା ଦତ୍ ଏକଲା ହି ମାଲ୍ଲା ତାନ୍ ଯେନ୍ ଶାଗୁଆ ଶାଢ଼ୀ ଆତ୍ କିଛି ବାଜକୁନ୍ ଯେନ୍ ତାଙ୍କେ ହାର୍ବୁ ଆତିଲି ଆଦାନ୍ ନାମ ମୁର୍କା ଚାଲ ଦାତ ତାଙ୍କେ ହାଜୁଗେ ଏକାନେ ବତର ବଦର ଆ କଥାନ୍ ନାମ ମାଲ୍ଲା ଚିନ୍ତା ନାନୁତ। ଆରୁ ଯେତେବେଳେ ନାମ ଚାଷ କାମାଲ ଦାତ ସାର ଚିଆଲେ ବଡ଼ାଲ ଦାତ ସାରଗେ ପ୍ରଭାବତି ତାଙ୍କେ ମେଦୁ ଧିନା ସରା କାଲି ନାମ ନାମେ ଲଗାନ ହାଜୁନ ଆରହା ଚାଲଦାତ ଯେ ଆରହା ଚାଲଦାତ ଯେ କେତେନି କେତେ ଏକାସାନ ଢଡ଼ା ଏକାସାନ ଖାଲିହା ଏକାସାନ ଏନ୍ଦିର ମାନା କାଲି ଯେ ତାନ୍ ହିଁ ନାହାଲି ତାଙ୍କେ ଅହ୍ନାବନ ନାମ ଏକଲା ମେଞ୍ଜିକା ଦାତ ମାଲ୍ଲା ମେନୁତ ଏକାସାନ ସୋନା ଉର୍ଖ ଏକାସାନ କୋଇଲା ଉର୍ଖ ଏକାସାନ ଏନ୍ଦିର ଧାତୁ ଉର୍ଖାଲି ଆବନ ନାମ ନିଘାନାଲ ଦାତ ଆରୁ ଖାଲି ଆଦାନ ହଟ ତେଲ କାଲ ଦାତ ଚା ଚା ଗୁଠିନି ନାମ ଫସାଲ ଦାତ ହେଲେ ତାଙ୍କେ ମେଦୁ ନୁଜାଲିକା ମାଲ୍ଲା ଯେ ଏକଲା ନାମ ହେଜିକା ଦାତ ତାନ୍ ଏକାନିକିରି ସୁନ୍ଦର ଏଥର ଆଦଗି ଲଗାନ ନାମ ଲହ ଖାଣ୍ଡେ କା ମାନ୍ନୁଣ୍ଟା ଇଦିକା ଦାତ ଏକଲା ହି ମାଲ୍ଲା ହେଲେ ଭି ମାଧ ମାଧୁ ଖାଲି ଚିଆ ବେନ୍ଦାଲି ଆରୁ ନାମ ହୁଆଲ ଦାତ ଖାଲି ହେଲେ ଇନ୍ନା ସାମିଆ ବାର୍ଚ କିଛି ନାମେ ଧର୍ତି ପୂର୍ତ୍ତି ଗେ ମେଦୁ ଦେକାନେ ଭଲକିରି ର ତାନ୍ ନାମାନ୍ ଯେନ୍ତା ହାଦୁ ବଚୁର୍ଗେ ଲଗାନ୍ ଚିନ୍ତା ନାନାଲି ଆର୍ ସେବା ନାନାଲି ନାମ ଭି ଇନ୍ନାନ୍ ତାଉଲ୍ଲାନୁ ତାଙ୍କେ ଲଗାନ୍ ଅଣ୍ଟା ଚିନ୍ତା କାମତ ଇ ପୂର୍ତ୍ତିନୁ ଇ ଧର୍ତିନୁ ନାମେ ଜନମ ମାଞ୍ଜ କିଛି ନାମ ଏକାନିକିରି ଉଜ୍ଜତ ଅକତ ଆଦ୍ଗେ ଲଗାନ୍ ଯେତେ ତା ଖାଞ୍ଜା କାମଚିଛି କିଛି ଇ ଧର୍ତି ମାତା ଇ କଥାନ୍ତା ନାମ ମେଞ୍ଜକାତ ହେଲେ ନାମେ ଜିଆନୁ ନାମେ ଯେନ୍ ପ୍ରତିଭା ଆତିଲି, ନାମେ ଯେନ୍ ଟ୍ୟାଲେଣ୍ଟ ଆତିଲି, ଆବନ୍ ହିଁ ଇ ମାଧ ଏକାନିକିରି ପୁଇଦ ଆର୍ ଏକାନିକିରି ମାହାକାର ଯେ ଆକାଥାନ୍ ବି ଚିନ୍ତାନା ନିଆରୁ ଭିନ୍ ଭିନ୍ ସାମିଆନୁ ନାମେ ଉଲାନ୍ତା ଯେନ୍ ଜିନିଷ ଆତିଲି ଆଦାନ ଘାଏ ଘାଏ ବାହାରି ଅଥରି ହେଲେ ତାଙ୍ଗେ ସୁଖାନ୍ ବାହାରି ମାଲ ବାରି ଆଦ୍ଗେ ଲଗାନ୍ ନାମାନ୍ ଭି ଆନୁ ଲଗ୍ନାଗେ ଖାତିରି ନେ ନିଜର ମେଦୁନୁ ଯେନ୍ ପ୍ରତିଭା ଆତିଲି ଆଜାନ୍ ଯଦି ଚିଞ୍ଚାର ହେଲେ ଆଦ୍ଗେ ଲଗାନ୍ ତାନ୍ ଯଦି ପରିଶ୍ରମ ନା ନସାଲେ ଆଦ୍ଗେ ଫାଡ଼ୁନ୍ ତାନ୍ ହିଁ ଆଖସ୍ କାର୍ଥାତ୍ ମାଞ୍ଜା ଯେ ନାମ ଯଦି ସହଜେ ହନ୍ନେ ଏନ୍ଦେରଟା ହାକ୍ଷତ୍ କଥ ହନ୍ନେ ମାନ୍ଲି ଆଦ୍ଗେ ଲେଖାନ୍ ନାଲ୍କୁ ବି ନାନତ୍ ଆଦାନ୍ କାମଚକୁନ୍ କେତେନି କେତେ ବାଧା ବିଘ୍ନ ବି ବାରି ହେଲେ ଆଦାନ୍ ଯଦି ନାମ ସାହତ୍ ଆରୁ ନିଜର ନାଲ୍କୁ ଗେମିଆନ୍ ନାମ ଯଦି ଧ୍ୟାନ ଚିଅତ୍ ହେଲେ ଇନ୍ନାମ ଆଲ୍ଲା ହେଲେ ନେଲା ଆଦାଦ ପୁଇଦ ଆରୁ ହନ୍ନେ ମହ ମହ ମାହାକାର ଇ କାନ୍ଥାବନ୍ ନାମ ଚିନ୍ତା ନାନ୍ନା କାର୍ଥାତ୍
2: ଗୁଣ୍ଡୁରୁ ଘୁରି ଦାଦା।

0: ସିଧା ବର୍ତ୍ତି ଆବାର ଆକୁ କାଇବନ ହୋର କୁକ୍କଡ଼ ପନ ବେଞ୍ଜାବ ନାଲିଆ ବାକେନ୍ ଦୁଇ ଦିନ ଆଘଲି ଘି ଲାଗାନ ଆଘଲିନ୍ତି ନାମେ ଇ କାର୍ଯ୍ୟକ୍ରମ ବନୁଆଲିଆର
1: ଆଚ୍ଛା
0: ପାଚ କି ପାଚ ଜମା ରକାଲିଆର ବାକେନ୍ ଏ ରାଗେ କାଦମ ଆଉ ମନ ଗାମଛକୁ ହେଲୁ ଧରଦମ ନାଲଦାମ ହିଁ ବାକେନ୍ ଆସାନ ଅକାଉ ଟେଡ଼ାଲିଆର ପାଚର ଫାଲଟେ ଆଉ ପାଚକିର ଫାଲେ ଆଉ ହୁଦିନ ଟେଡ଼ ନାଗିତୁ ବନ ପାଡ଼ାଲିଆର ଆଗେ ନେନ୍ ମେଞ୍ଚକିନ ଚାନ ହୁଦିନ ପଦେ ହୁବଦିନ ଖାଲି ୟାଦ ମଞ୍ଚା କରି ବାକେ ନାଦିନ ଭି ଆକୁନ୍ ଏମ୍ ହି ଏନ୍ ହି ପାଡ଼ିକିନା ଏମ୍ହେ ଯେନ୍ ଅନୁଷ୍ଠାନରେ ଷ୍ଟେଜ୍ ନୁ ପରଫର୍ମାନ୍ସ କାମା କାଲଦମ ଆନୁ ଟିକେ ଆଉ ଟିକେ ତାଙ୍ଗାନ ହାନି କାମିକିନା
1: ହେଲେ ନାମ ଏନ୍ଦ୍ରକେ କା ନାମ ଯେହେତୁ ନାମ ସମାଜ ନୁ ଅତୁଲଦାତ ଆରୁ ନାମେ ଅଣ୍ଟା ଇନ୍ନେ ସମ୍ପ୍ରଦାୟ ନାମେ କୁଣା ସମ୍ପ୍ରଦାୟ ବଧ ଯେ ନାମ କଟା ହେଇକିରି ରାଦାତ ଆଉ ଯେତିରିକେ ଯେତିରିକେ ସାଙ୍ଗନ ଅଣ୍ଟା ଭଲ ସମ୍ପର୍କ ଅଣ୍ଟା ରାଇ ତା ହୁ ସମ୍ପର୍କ ବନ ଇ ଗୀତୁ ଇ ବାଜା ଇ ନାଲନା ବଧ ଆର୍ ଟିକେ ଜଡ଼ି ଆର୍ ଟିକେ ମଜବୁତ ନାନି ଆଉ ହନେ ଏର ଥିଲେ ନାମ ହିଁ ଚିର୍କା ତା ଦୂର ଆତଲଦାତ ନାମେ ଇ ଗୀତୁ ବାଦ୍ୟ ବନେଇକିରି ଆଉ ଇ ଯେନ୍ ନାମେ ସଂସ୍କୃତି ବଧ ଇ ନାମେ ଗୀତୁ ବଧ ନାମେ ବାଦ୍ୟ ବଧ ଏକା ନେଇକିରି ନାମେ ଭବିଷ୍ୟତ ଗେ ପିଢ଼ି ଗେ କ ଆଦ୍କେ ଲାଗେ ନଟା ନାମେ ଭି ଅଣ୍ଟା କର୍ତ୍ତବ୍ୟ ମାନ୍ନା କଥା ନେ ନେନ୍ ଆହାଲଦାତ ନାମ ଆଉ ହନେ ଏର ଥିଲେ ତା ଆଧା ହେଲାର ମୌଦ୍ରି ଛିଆର ରହିନ ତା ଇ ବଧ ଏକା ନେଇକିରି ନାମେ ଭବିଷ୍ୟତ ପିଢ଼ି ଗେ କ ଆଉର୍ ତାମ ହି ଆହାଙ୍ଗର ଇଦ୍କେ ଲାଗନ୍ ତା ନିମେ ଅଣ୍ଟା ଅନୁଷ୍ଠାନ ଆତ୍ଲି ତା ନିମେ ଅନୁଷ୍ଠାନ ତରଫନୁ ଏକାନ ଏକାନ କରି ନିମ୍ ଇ ଗୀତୁ ଇ ବାଦ୍ୟ ବନ ନିମ୍ ରିହର୍ସେଲ ନନ୍ଦାର କା ଆଦାନ ନିମ୍ ଅଭ୍ୟାସ କମଦାର ଆଉ ତାର ପରେ ପରେ ନିମେ ଅନୁଷ୍ଠାନ ତରଫରୁ ଏକା ଏକାତରା ନିମ୍ କେରକାଦାର ଇ କଥାନ ଟିକେ ତେଙ୍ଗର
0: ହଁ ତା ଠିକ୍ କଥା ରିହର୍ସେଲ ତା କାମଦାମ ହୁନେ ଯେତେ ରିନ୍ ଆଉ ଯେତେରକେ ଯେହେତୁ ଅନୁଷ୍ଠାନ ଯେତେରକେ ମୌକା ଭି ଚାଲଦାମ ଯେ ଯେତେର ବାରା ସାମିଲ ମାନା ଶିଖରା ଆଉ ଏମତା ହାନି ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ଉଠି ଭି କାଦାମ ଓଡ଼ିଶା ବାହାରେ ଭି କେରକାଦାମ ଆଉ ସିଏମ୍ ପ୍ରୋଗ୍ରାମ ପିଏମ୍ ପ୍ରୋଗ୍ରାମ ଯେତେର ଘି ଯାହା ଗଭର୍ଣ୍ଣମେଣ୍ଟ ତାର ତିନ ବାରାଲି ଗଭର୍ଣ୍ଣମେଣ୍ଟ ବୋଧ ଭି ନାମେ ଇ ଭାଷା ବନି ନାମେ ଡାନ୍ସ ନାଲନା ତୋକନା ଯେତେ ଲାଗୁ କାମ କିଛି ଆଉ ମେହନାଏ ଏମ୍ କାଲଦାମ ଆଉ କାମଲଦାମ
1: ଆଉ ହନେର ଥିଲେ ତା ନାମେ ତା ପୁରୁଖାର ଯେତକି ଗୀତ ପାଡ଼ାଲି ଆର ଦାମ ତା ମନେ ଇକାଦା ତୋର ପାଡ଼ାଲ ଦାତ ତାଙ୍ଗେ ସାଙ୍ଗେ ସାଙ୍ଗେ ପୁନା ପୁନା ଗୀତ ଭି ନିମ ଲେଖଦାର ଜୋରଦାର ଆରୁ ଆଦାନ ଭି ନିମ ଅଭ୍ୟାସ କାମଦାର କା
0: ହଁ ପୁନା ପୁନା ନାମେ ପୁରୁଖା ଭାଷା ବନ ହୁଇକିନା ଗୀତୁ କାମାଲ ଦାମେ ସବୁବାକେନ୍ ପୁନା ପୁନା ଯେନ୍ତାକି ଏନୁ ଯେନ୍ତା ପୁରା ପାଚା ଅଛୁ ପାଚା ୱାର୍ଡ଼ର ଆମେ ଗୀତ ଉଠିନ୍ ବେଦା ବେଦା ଯୋଡ଼ା ଯୋଡ଼ା ଦିନ ଲେଖାଲଦାମ
1: ଲେଖାଲଦାର
0: ଯେନ୍ତାକେ ଆଗଲି ଆଲାର ଆଉ ଟିକେ ଆହର ତାମ ହିଁ କାମର ବୋଲି
1: ଆରେ ଇନ୍ନେ ଭି ନାମେ ଏରା ଖାତିରି ଯେ ନାମେ କୁଣା ସମାଜ ନୁ ଯେତେବେଳେ ନାମ ବେଞ୍ଜା କାରଜ କାମଲଦାତ ଗୁଠି ନାମ ଗୀତୁ ପାଡ଼ଦାତ ନାଲଦାତ ବାକେନ ଇନ୍ନେ ଘାଏ ଘାଏ ଏରଦାତ ଯେ ନାମେ ହେଲୁ ସାଡ଼ି କା ନାମେ ଯେତକି ବାଜା ଆତଲି ଆଦାତ ସାଡ଼ି ଆରୁ ଯେନ୍ ସୁର ନୁ ନାମ ପାଡ଼ଦାତ ଆଦାଧି ରାଇ କିନ୍ତୁ ଓଡ଼ିଆ ନୁ ଭି ଘାଏ ଘାଏ ପାଡ଼ା ଖାତରାଲି ଓଡ଼ିଆ ନୁ ଭି ମାନେ ପାଡ଼ନା ବନ ନାମ ମେନାଲଦାତ ତା ହୁ ପ୍ରକାର ଗୀତ ନିମ ଫିର ପାଡ଼ଦାର କା ପୁରା କୁହନ୍ତି ଆଦାନ ନିମ ଟ୍ରାନ୍ସଲେସନ କାମଦାର
0: ଏନ୍ତା ହୁନେ ମାଲା ପାଡ଼ୁନ ଯେତେ ଯାହା ନାମେ ରାଇ ଆଗଲିନ୍ତି ସୁର ଉଠି ଆଉ ଯାହା କୁଣା ସୁର ବଦରାଇ ଆଦିନିନ ଲେଖିକିନା ଆଦିନିନ ମନେ କାମିକିନା ପାଡ଼ଦାମ ଆଉ ଓଡ଼ିଆ ହୁ ଗୁଠିନ ମାଲା କାମନା ଆଉ ନେ ଦିନ କାମଚିକୁନ ହି ଆଲାରେ ଏନ୍ତେଙ୍ଗେନ୍ ଯେ କୁଣା ୱାର୍ଡ଼ ତିନିନ୍ ପାଡ଼ା ନାମେ କୁଣା ତ ଏତକି ଭଲ ଭଲ ରହି ଆଦାନ ହିଁ ନାମ କାମ ଥିଲେ ଆଗଲି କତ ନାମେ ଭାଷା ବୋଧ ବାଚର ବୋଲିକିନା
1: ଚିନ୍ତା ନାନ୍ଦାରୁ ଅନ୍ୟ ଆଲୋଚନା ନାନ୍ଦାର ହେଲେ ଏରା ଖାତିରି ଯେ ଧୀରେ ଧୀରେ ଇ ଯେନ୍ ସଙ୍ଗୀତ ଜଗତ ବୋଧ ପୁରା କାହିଁ କାହିଁ କାହିଁ କାହିଁ ବୁଙ୍ଗା କାଲି ଆଗଲି ଆଗଲି ବୁଙ୍ଗାଲି ଆରୁ ଏରା ଖାତିର କିଛି ଯେ ଯେତେବେଳେ ନାମେ କୁଣା ସମ୍ପ୍ରଦାୟରେ ପାର୍ଟି ଯେତେବେଳେ ଷ୍ଟେଜ୍ ନୁ ବାରାଲନାରୁ ନାଲାଲନାର ନିମ୍ ଯେନ୍ତା ତେଙ୍କାର ଯେ ଭିନ୍ ଭିନ୍ ପ୍ରୋଗ୍ରାମ୍କେ ନିମ୍ କାଦାର ବାହାରି ନା ଲାଗେ ଲାଗାନ ତା ଏରା ଖାତିର କିଛି ଯେ ହେଲେ ଷ୍ଟେଜ୍ ଗୁଠିନୁ ନାମ ନାମେ କୁଣା ସମ୍ପ୍ରଦାୟ ଯେତେବେଳେ ନାଲନାର କିନ୍ଦ୍ରାରା କିନ୍ଦ୍ରାରା ଆଦାନୀ ନାଲାନାରଲା ଆରୁ ଆଦାନୀ ନାଚ୍ଛାଲନାର ବୋଲିକିରି ହେତ୍କି ଟିକେ ଆଗ୍ରହ ପ୍ରକାଶ ମା କାମନାର ଅଡ଼ିଏନ୍ସ ବାହାରେ ତା ନାମ ଏକା ନେଇକିରି ପୁନା ପୁନା ଯେନ୍ତା ଦର୍ଶକର ଗେ ଲାଗାନ ଭଲ ମାନ ଆରୁ ଭଲ ଲାଗ ହନେ କିଛି ନିମ୍ ଭାବଦାର କାଇଁ ନିମେ ଅନୁଷ୍ଠାନ ତରଫି
0: ହଁ ହଁ ମାନେ ହେଲେ ଅ କାଁଟା ନାଚୁଛନ୍ ଗୋ ଗୋଲ ଗୋଲ ନାଚୁଛନ୍ ହନେ ବାନାଏ ଆଧି ଲାଗାନେ ଥିମ୍ କାମଦାମ ନାମେ କୁଣା କଲଚର ବନ ହୋଇକିନା ଆ ଥିମ୍ ହିସାବ ନୁ ତାଙ୍କ ଟିକେ ଭଲ ସେ ସାଜାବଦାମ ଆଉ କାମଦାମ ଗେ ନାଲାର ଏ ରାଗେ ଭଲ

0: ನಾಯಿ ಆಮೇಲೆ ಅಲ್ಲಿ ರೌಂಡ್ ರೌಂಡ್ ರೌಂಡ್ ರೌಂಡ್ ನಮ್ಮ ಚಾಲಿನೂ ನಲ್ದ ಥುಣ್ಣೆ ಬಚ್ಕೊಂಡು ಓ ಖಾಲಿ ಕಿಂದ್ರಾಲ್ ನಾಯಿ ಕಿಂದ್ರಾಲ್ ನಾಯಿ ಬಾ ನಾಯಿ ಅಗೇನ್ ತೆಂಗನಾ ಹಿನ್ಯೋ ಆಸಾಮ್ ಭಿ ಆ ಟಿಕೆ ಅಲ್ಗಾ ಮನಾ ಪೊಲ್ಲಿ ಕಾಯ್ ಮನೆ ಗೆನೆ ಅದ್ಗಿ ಲಗಾನ್ ಥೀಮ್ ಗುಠಿನ್ ಕಮಾ ಕಮಾ ಆಸಾನ್ ಗಿ ಪರ್ಫಾರ್ಮೆನ್ಸ್ ಏದಲ್ದ
1: ತ ನಿಶ್ಚಿತ ಭಾವೆ ನಮ್ ତ ବଦଲାରତ କିନ୍ତୁ ବଦଲାରତ ର ତାଙ୍କେ ଅର୍ଥ ମାନିଲି ଯେ ନାମେ ଯେନ୍ ପାଚା ସମ୍ପତ୍ତି ଥିଲେ ଆବନ ଆମ ଗଛ ହଁ ତ ଆଦାଧୀର ଆରୁ ସାମିଆ ଯେତ୍କି ଦରକାର କାମାଲି ଆ କଥାନ୍ ଭି ନାମ କାମ ତାରୁ ମାନେ ନାମେ ଯେନ୍ ସଂସ୍କୃତି ଆଥିଲି ନାମେ ଭାଷା ଆଥିଲି ଆଦାନ ନାମ ପରିବେଷଣ ନାନତ ହେଲେ କଥା ମାନଯା ଯେ ଆକୁନିମ୍ ଯେହେତୁ ଗୀତୁ ପାଡ଼ାଲଦାର ଅନୁଷ୍ଠାନ ଯୋଡ଼ି ଥିକରି ଆତଲଦାର ଆଉ ନାମେ ଭାଷା ବୋଧ ନାମେ ଗୀତୁ ନାମେ ଇ ଯେନ୍ ସଂସ୍କୃତି ବୋଧେ ଯେନ୍ତା ଆଉ ଆଗ୍ଲି ଆଗ୍ଲି କ ଆହୁରି ଆଲାର ଆହର ଆଦି ଲଗାନ୍ ନାନକୁ ହି ନାନାଦାର ହେଲେ ଇ ବଦ ଭବିଷ୍ୟତ ନୁ ନିମେ ଏନ୍ଦେର ଇଚ୍ଛା ଥିଲି ଯେ ନାମେ ଇ ଗୀତୁ ନାମେ ଇ ସଂସ୍କୃତି ବନ ନେଇକିରି ନିମେ ଏନ୍ଦେର ମାନେ ଭାବନା ରହି ଯେ ଇ ବନ ଏକା ନେଇକିରି ନାମ ପୁନା ପିଢ଼ିକେ ଲାଗାନ ଇଅ ତାରୁ ଯେତେ ତାର ପ୍ରଚାର ପ୍ରସାଦ କାମତ ହନେ ଏକଲା ନିମେ ମନୁ ବାରିଛି କିଛି ଭାବନା
0: ହଁ ଚିନ୍ତାଧାରା ତ ହୁନେ ବହୁତ ବାରି ବାକେ ନିନୁ ରାୟ ନେନ୍ ନାମ ଆକୁନୁ ଇଅ ଥିଲେ ଆଗ୍ଲି ପିଢ଼ି ବି ରୋଜ ନାମେ ନେ ନେ ରାଚା ବୋଲିକିନା ଆଦିଲେ ନମେ ପୁରୁଣା ଯେତେ ପାଚାବନ କାମାଉ ଆକୁ ନୁଇଆ ଖାତରାଲି ଧୀରେ ଧୀରେ ତା ମଦରା ଚାଲ ଯେତେ ନା ଆହୁରି ମଦର ଚର ଆଜ୍ଞା ଇ ଇ ପ୍ଲାଟଫର୍ମଟା ନାମେ ରାଇ ଆଧିଲାଗାନ ଆ ନୁ ନାମ କାମତର ୟୁଜ୍ କରତ ହେଲେ ତମାଙ୍କେ ସୁବିଧା ମାନ ଆହାଗି ଲାଗାନ ଯେ ନେ ନେ ରାଇ ବୋଲି ଆଧିଲାଗାନ ଯେତେ ନାମେ କୁଣା କଲଚର ଯେତେ ରାଇ ଆକୁ ଆଦିନ ନାମ ଅନ୍ଦରା ଆଉ ଯେତେ ଉଇଆଉ ଏଦା
1: ଖାତରାଲି ଆଉ ହନେ ବି ଏର ଥାଲି ଏକା ଜିନିଷ ବୋଧ ଯଦି ଅଣ୍ଟା ଜାଗାସ୍ତି ଆରୁଣ୍ଟା ଜାଗାକେ ଯଦି ହୁଆଗେ କା ଅର୍ତୁସ୍ତି ଆର ଦୁସରା ଆଲାସ୍କେ ଚାହାନୁ ଯଦି ନାମ ଚିଆଗେ ଚାହୁଁଥିଲେ ନାମ କଥାବାର୍ତ୍ତା ବୋଧ ଯେତ୍କି ମାନେ ଭଲ ଲାଗ ତାଙ୍କିସ୍ତି ବେଶୀ ଭଲ ଲାଗି ଇ ନାମେ ଗୀତୁ ପାଡ଼ ତାରୁ ତେଙ୍ଗତ କା ଓ ଗୀତୁ ସାଙ୍ଗେ ଯଦି ତାଙ୍କ ସାମିଲ କାମ ତାରେ ଆର୍ ହିବାର ଏ କାମଲା ତା ହନେ ଆରୁ ଅଣ୍ଟା ପଦେ ମେହନତ ଗୀତ ପଦେ ନିମେ
0: ଠିକ୍ ରେ ତାରେ।

0: ଯା ହଉ ଇନା ବାର୍ଷକାର ଆଉ ଏକାନିକିରି ନିମ୍ ଗୀତୁ ପାଡ଼ାଲଦାର ନାମେ ପୁରଖାର ଯେନ୍ ପ୍ରକାର ଗୀତୁ ନାମେ ରାଚା ନାମେ ସମାଜନୁ ଆର୍ ପାଡ଼ାଲିଆର ନାମେ ପୁରଖାର ଓ ପ୍ରକାର ଗୀତ ଭୁନିମ୍ ପାଡ଼ାଲଦାର ଆର୍ ଏକାନିକିରି ନାମେ ଭାଷା ସାହିତ୍ୟ ସଂସ୍କୃତି ନାମେ ଗୀତୁ ନାମେ ଇ ପରମ୍ପରା ବୋଧ ଏକାନିକିରି ହନେ ପିଢ଼ିକେ ପିଢ଼ି ଏତକ ଆ ପ୍ରୟାସ ନୁ ନିମ୍ ଆତଲଦାର ତାଙ୍କେ ସାଙ୍ଗେ ସାଙ୍ଗେ ନାମେ ସଂସ୍କୃତି ବୋଧ ଏକାନେ ଦୁନିଆନ୍ତା ଆଲାର ଆହର ଦୁସରା ସମ୍ପ୍ରଦାୟର ବି ଆହର ଯେ ନାମେ ଇନ୍ନେ ଅଣ୍ଟା ଧନୀ ସଂସ୍କୃତି ବୋଧ ଆତିଲି ଆଉ ଇନେ ନାମେ ଅଣ୍ଟା ସ୍ୱତନ୍ତ୍ର ଭାଷା ଅଣ୍ଟା ଆତିଲି ନାମେ ଭାବ ପରିପ୍ରକାଶ ନାନାଲଦା ନାମେ ଭାଷାନୁ ତା ଇ ବୋଧ ଏକାନିକିରି ବାଞ୍ଚରର ଆଜିକି ଲେଖା ନିମ୍ ଅଣ୍ଟା ଅନୁଷ୍ଠାନ ଗେ ତରପ୍ତି ପ୍ରୟାସ ନାନାଲଦାର ଇ ପ୍ରୟାସ ଆହୁରି ହନେ ଆଗଲିକି କ ଇ ପ୍ରକାର ନାମ ଧର୍ମେ ବେଲାସିନ ପ୍ରାର୍ଥନା ନାନତ ଆରୁ ଇନା ନିମ୍ ବାର୍ଚକାର ଆରୁ ନିମେ ଗୀତ ପଦେ ପାଡ଼କାର ତାର ସାଙ୍ଗେ ସାଙ୍ଗେ ନିମେ ଯେନ୍ କଥାବନ ନାମେ ଭାଇ ବନ୍ଧୁ ଗୁଠିଆରିନ୍ ତେଙ୍କାର ଆଜିକି ଲେଖା ଆକାଶବାଣୀ ତରପ୍ତି ନିମାନ ଅଶେଷ ଅଶେଷ ଧନ୍ୟବାଦ ଜୁହାର
1: ଜୁହାର ଧନ୍ୟବାଦ ମାକା ପମ୍ପୁ ଝକା ଝକା ଆଉ ବଢ଼ିଆ ପ୍ରୋଗ୍ରାମଟା ବାର୍ଚା ଯେ ଏତ୍କି କଥା କାଚନେଖରାଗେ କାତେଙ୍ଗାଗେ ମାନେ ମୌକା ଚିଚାର ଆଧି ଲାଗନ ଧନ୍ୟବାଦ
0: ହେଲେ ଆକୁନ୍ତା ମେଞ୍ଜକା ତିଦାନ ଯେ ସୁମତି ବାଘ ବୁହଣୀ ଘାର ଏକାନିକିରି ତାମ ତମେ ମେଦୁନୁ ଯେନ୍ କଳାଟିକ ଆତିଲି ଆଦ୍ଗେ ମିଆଁ ଏକାନିକିରି ତାମ ସାଧାରଣ ନାଞ୍ଜାରରୁ ନାମେ ଇ କୁଣା ସମ୍ପ୍ରଦାୟରକେ ଯେନ୍ ଗୀତ ଆତିଲି ନାମେ ପୁରଖାନ୍ତାର ଯାହା ପାଡ଼ତିଲ ବାରାଲିଆର ଆବନ ଏକାନିକିରି ତାମ ଇକାନାର ଆରୁ ନାମେ ଭବିଷ୍ୟତ ପିଢ଼ିକେ ଲଗାନ ଏକାନିକିରି ତାମ ଇଆଲନାର ଆ କଥାବନ୍ତା ତେଙ୍ଗିଆର ହେଲେ ଆକୁନ୍ ତମେ ପାଡ଼କା ଗୀତୁ ଅଣ୍ଟା ମେନତ ଆ ଗୀତୁନୁ ନେ ଆମେ ହେଲୁ ଆସ୍କାନାର ଆ ଆଜ୍ଞା ଘର ମନାଲନାର ଦେବାରଚନ୍ କିଷାନ ତମେ ପଦା ଭାଲୁ ବାହାଲ ଆରୁ ନେ ବଇଁସି ଆଚକାନାର ଆର୍ ମନାଲନାର କେସେ ବାହାଲ ପଞ୍ଚାୟତା ଫଟାଟାଙ୍ଗର ପଦାନ୍ତା ଅଶୋକ ଛତ୍ରୀ ଆଜ୍ଞା ଘର ତା ବାରା ଇ ଗୀତୁ ପଦେବନ ମେନତ

0: ଯେନ୍ କଥା ନାମ ଆଲୋଚନା ନାନାଲ କାତ ଯେ ଖାଲି ନାମେ ଲଗାନ୍ ନାମ ଆଲ୍ଲା ଜନ୍ ମାରୁତ୍ ନିଜର କଥା ଭାବନା ସାଙ୍ଗେ ସାଙ୍ଗେ ପାଞ୍ଚ ଲୋକେ କଥାନ୍ ଭାବତ ଆରୁ ତାମା ହିଁ ଯେନ୍ତା ଭଲ ମାନ ଆନେ ନାମେ ଜିଆବନ୍ ଯଦି ଦୁସରା ଆଲାର୍ଗେ ଲଗାନ୍ ସମର୍ପିତ କାମତ ହେଲେ ବାରନା ପିଢ଼ି ବି ନାମାନ୍ ମନେ ଇଅ ଚୁହାର।
1: ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୋପୋ ଝକା ଝକା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କ୍ରିମିନାଲ କଥାଚିତ୍ରରୁ, କଣ୍ଠଶିଳ୍ପୀ ପାମେଲା ଜେନ, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ରାଜା ହସନ ଏବଂ ତପୁ ମିଶ୍ର। କଥାଚିତ୍ର ଲେଖିଛି ନା ତୋର। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

ଆମେ ତ ଟୋକା ଷଣ୍ଢମାର୍କା କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ବିଷ୍ଣୁ ମୋହନ। ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: 네?
1: କୁମାର ବାପି ଏବଂ ତପୁ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ ପ୍ରେମରୋଗୀ କଥାଚିତ୍ରରୁ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଶାନ୍ତ ପାଢ଼ୀ।

ଗୌତମ ଗିରିଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ ଖାସ୍ ତୁମରି ପାଇଁ କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ ରାୟ।

ଇରା ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ ତୁ ଏକା ସାହା ଭରସା କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଆଶୁତୋଷ ପାଣିଗ୍ରାହୀ। ଇଟାଲୀ ଗସ୍ତ ସମିତି ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡ଼ର ଉପରେ ହେବା ଆଲୋଚନା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତିଭିତ୍ତିକ ଜନଗଣନା ବିରୋଧନ ହୋଇଥିବା ଆବେଦନକେ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରଇ ଘାଟିନ ଆସ୍ଥାନ ବୁଲେଇଛି ବହୁପକ୍ଷ ସାମରିକ ଅଭ୍ୟାସ ପ୍ରଗତି 2026। ଭାଗ ନେଲେ ଭାରତର 12 ବନ୍ଧୁ ରାଷ୍ଟ୍ର। ଭିନ୍ ଭିନ୍ ଦ୍ୱିପାକ୍ଷିକ ଆର୍ ବୈଶ୍ୱିକ ପ୍ରସଙ୍ଗକେ ନେଇକରି ଚୀନ୍ ଆର୍ ରୁଷ ରାଷ୍ଟ୍ରପତିଙ୍କ ଭିତରେ ହୋଇଛି ଆଲୋଚନା। ଦକ୍ଷିଣ ଆଫ୍ରିକାର ସିଓଲଠାରେ ଦକ୍ଷିଣ ଆଫ୍ରିକାର ପ୍ରତିରକ୍ଷା ମନ୍ତ୍ରୀ ଆହନ୍ ଗ୍ୟୁ ବାକଙ୍କ ସାଙ୍ଗେ ଭିନ୍ ଭିନ୍ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ମଣିଷ ଆର୍ ପୃଥିବୀ ଲାଗି ମହୁମାଛି 101 ବାର୍ତ୍ତା ନେଇକରି ଆଜି ସାରା ପୃଥିବୀ ମନାଯାଉଛି ବିଶ୍ୱ ମହୁମାଛି ଦିବସ। ଓଡ଼ିଶାନ ପୁଞ୍ଜିନିବେଶ ଆର୍ ଶିଳ୍ପାୟନ କ୍ଷେତ୍ରନ ଏତକା ସହଯୋଗ କରବା ଜାପାନ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଯୁକ୍ତ 2 ପରୀକ୍ଷାର୍ଥୀ ପାସ୍ କଲେ 85% ପ୍ରଶିକ୍ଷାର୍ଥୀ। ଆଷ୍ଠାନ ମୂଲ ହେଲା ରାଜ୍ୟର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିନ ଆଜ ପୁରୀ ଶ୍ରୀମନ୍ଦିର ହେବା ମହାପୁରୁମାନଙ୍କର ବନକ ଲାଗି ନୀତି। ଏବେ ଜୁନ୍ 1 ମୂଲ ହେବ ଭାରତୀୟ ସେନାର ସାଧାରଣ ପ୍ରବେଶିକା ପରୀକ୍ଷା। ସମ୍ବଲପୁର ଆର୍ ରାଉରକେଲା ସହିତ ଓଡ଼ିଶାର 7 ସହର ହେବା ପରୀକ୍ଷା। ଖରିଫ ବିପଣନ ବଛର 2025-26 ଲାଗି ବୌଦ୍ଧ ଜିଲ୍ଲାନ ହୋଇଯାଇଛି ରବି ଧାନ ଘିନ୍ବା ଲାଗି ଗୋଟେ ପ୍ରସ୍ତୁତି ବୈଠକ। ଯୋଗ ଦେଲେ କଣ୍ଟାମାଲ ବିଧାୟକ ଆର୍ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ। ନୂଆପଡ଼ା ଜିଲ୍ଲାର ମୂଲ ହେଲା ମଣ୍ଡି। ଶୁଭାରମ୍ଭ କଲେ ଖଡ଼ିଆଲ ବିଧାୟକ ଆର୍ ଜିଲ୍ଲାପାଳ। ନୂଆପଡ଼ା ଜିଲ୍ଲାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ SIR 2026 ଲାଗି ହୋଇଯାଇଛି ଜିଲ୍ଲାସ୍ତରୀୟ ବୈଠକ। IPL କ୍ରିକେଟ୍ ଥି ଆଜିର ମ୍ୟାଚ୍ ଖେଳିବେ ମୁମ୍ବାଇ ଇଣ୍ଡିଆନ୍ସ ଆର୍ କୋଲକାତା ନାଇଟ୍ ରାଇଡର୍ସ। ଏ ହପ୍ତାର ଶେଷ ତକ 2-3 ଡିଗ୍ରୀ ତକ୍ ବଢ଼ବା ରାଜ୍ୟର ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଏସିନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତର ମୁଖ୍ୟ ଖବର ଶୁଣିପାରବେ 5 ବଜେ।
0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆଜିର ଓଡ଼ିଆ କଥାଚିତ୍ରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧକୁ। ଆଜିର ଉପସ୍ଥାପନାରେ ମୁଁ ତେଜଶ୍ରୀ ମିଶ୍ର। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତ ଶୁଣିବା ପାଇଁ ଆମ କେନ୍ଦ୍ରକୁ ପ୍ରତ୍ୟେକ ବୁଧବାର 9ଟାରୁ 10ଟା ମଧ୍ୟରେ ଫୋନ୍ କରନ୍ତୁ। ଆମ ଫୋନ୍ ନମ୍ବର 2 ହେଲା 06632411240 ଏବଂ 06632411231। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ହଁ ଭାଇ, କିଏ କହୁଥିଲେ? ନମସ୍କାର। ନମସ୍କାର ଭାଇ, ବଢ଼ିଆ, ଆପଣ ଚିହ୍ନିଛନ୍? କେନ୍ତା ଅଛନ୍? ଆପଣଙ୍କ ପରିଚୟ ଟିକେ ଦେବେ ଭାଇ? ବଢ଼ିଆ। ଆଚ୍ଛା ଆଚ୍ଛା, ବହୁତ ବଢ଼ିଆ, ଆପଣଙ୍କୁ ଶୁଣିକି ବହୁତ ବଢ଼ିଆ ଲାଗ୍ଲା ଭାଇ। କେନ୍ତା ଦିହ ପା, ଭଲ ଅଛେ? ହଁ ହଁ ହଁ, ଯା ହଉ ଯା ହଉ ଭାଇ, ଆପଣ ମାନଙ୍କର ଭଲ ପାଇବା ଏନ୍ତା ଥାଉ। ଫୋନ୍ ଇନ୍ ରେ ଫୋନ୍ କରିଛନ୍ ଭାଇ, ପ୍ରଥମ କଲର ଆପଣ। ଆଜ୍ଞା, ଆଜି କେନ୍ଟା ଶୁନ୍ମା ଭାଇ? ଆଚ୍ଛା, ବଢ଼ିଆ ଗୀତଟେ ବାଛିଛନ୍ ପହେଲା ପହେଲା କାର୍ଯ୍ୟକ୍ରମ ତି। ଯେ ଭାଇ, ଖରା ତ ବନେ ହଉଛେ, କେନ୍ତା କେନ୍ତା କରୁଛନ୍? ଆପଣ ସବୁ ସତର୍କତା ମାନୁଛନ୍ କି ନାଇଁ? ହଁ, ପାଣି ଟିକେ ବନେ ମାତ୍ରାରେ ପିଉନ୍। ହଁ ବଢ଼ିଆ, ଆମର ମା ମାନେ ଘରୁ ବାହାରିଲା ବେଲେ କହୁଛନ୍ ନା, ତୁରେନ୍ ଟିକେ ପିଇକିରି ଯା, ହଁ କାଙ୍କିର କୁକିର ଟିକେ ଖାଉନ୍। ତରଭୁଜ ଫରଭୁଜ ଖାଉଛନ୍ ତ? ବଢ଼ିଆ। ଆପଣଙ୍କ ଗାଁରେ ସମସ୍ତେ ଭଲ ଭଲ ବେଲେ ଆପଣଙ୍କର ପସନ୍ଦର ଗୀତ କାହାକେ ଡେଡିକେଟ୍ କର୍ମା? ଆଜ୍ଞା, ଯା ହଉ, ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା,

0: ବନେ ପରିବାର ଆମର ବଡ଼ ହେଇଗଲେନ। ବହୁତ ପରିବାର ବଢ଼େଇ ହେଇଗଲେନ ଆମର ନେଇକେ। ଯା ହଉ ବେଲେ ଆପଣ ଯାହା ଯାହାକେ କହିଲେ ସମସ୍ତଙ୍କୁ ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମଟି ଜଣେଇ ଦଉଛୁ ଆପଣଙ୍କ ଡେଡିକେସନଟା। ଆଉ ଆପଣ ବନେଇ ଥାଉନ୍, ସୁସ୍ଥ ଥାଉନ୍, ଆପଣଙ୍କର ପସନ୍ଦର ଗୀତଟା ଶୁଣମା ଆଜ୍ଞା। ନମସ୍କାର ନମସ୍କାର।
1: Hi, Chanika.

0: ହ୍ୟାଲୋ,
1: ହ୍ୟାଲୋ,
0: ଆକାଶବାଣୀ
1: ନାନୀ ନମସ୍କାର।
0: ସମ୍ବଲପୁର। ନମସ୍କାର ଭାଇ, ନମସ୍କାର।
1: ବହୁତ ଦିନ ପରେ ଆସିଲେ ନାନୀ, ତ ଆମକୁ ବହୁତ ଖୁସି ଲାଗୁଛେ।
0: ଯା ହଉ
1: ଏତେ ଦିନ ପରେ ଆସିଲେ ବୋଲେ ବହୁତ ଖୁସି ଲାଗୁଛେ। ତଥାପି
0: ଯା ହଉ
1: ମୋର
0: ଯା ହଉ।
1: ତାମାନେ ଲାଷ୍ଟ କେବେ ତାମାନେ ହେଲୋ ଅନୁରୋଧ କରିଥିଲେ ଆପଣ ସୋର କରିଛନ୍ ନାନୀ?
0: ଇବ ମୋର ଭାଇମାନେ ଅଛନ୍, ସୋର କରିଥିବେ, ମନେ ପକଉଛନ୍। ଏତିକି ଖୁସି ଲାଗ୍ଲା ନ ଯେ ଭାଇ, ମୁଇଁ ତ ଜାଣିଛେ ଏଇଟା ମୋର ପାଇକ ଭାଇ। ଆପଣଙ୍କର ପୁରା ପରିଚୟଟା ଆମର ବାକି ଶ୍ରୋତାମାନଙ୍କୁ ଦେଇଦେମା।
1: ହଁ, ଠିକ ନାନୀ, ଠିକ ନାନୀ, ମତେ ବି ତାମାନେ ଆପଣ ମନେ ରଖିଛନ୍, ଚିହ୍ନି ପାରିଛନ୍। ସେଥିର୍ ଲାଗି ମୋର ତରଫରୁ ଆଉ ଶ୍ରୋତା ମାନଙ୍କର ଭାଇ ମାନଙ୍କର ତରଫରୁ ଧନ୍ୟବାଦ ନାନୀ।
0: ନିହାତି
1: ତଥାପି
0: ନିହାତି
1: ଏଖାନେ ମୁଁ ଯେ ମୋର ନାଁଟା ଯଶୋବନ୍ତ ପାଇ, ଗାଁ ବୁଢ଼ାପାଲି ଭାଇଆ, ବିଜେପୁର ଜିଲ୍ଲା ବରଗଡ଼ ନୁ କହୁଥିଲି।
0: ଯେ
1: ଆଉ
0: ପହିଲା
1: ଯେନ୍ କ୍ୱେଶ୍ଚନ ଟେ ଆପଣଙ୍କୁ ପଚାରିଥିଲେ ନାନୀ,
0: ଆଜ୍ଞା ଆଜ୍ଞା,
1: 2023 ମସିହା ସେପ୍ଟେମ୍ବର 7 ତାରିଖ ଲାଷ୍ଟରେ ତାମାନେ ଆପଣ ତାମାନେ ହେଲୋ ଅନୁରୋଧ କରିଥିଲେ, ଓର ସେଦିନ ହିଁ ତାମାନେ ଆମର ଲାଇଭ ଫୋନ ଇନ୍ କାର୍ଯ୍ୟକ୍ରମଟା ଆରମ୍ଭ ହେଲା ନାନୀ।
0: ଯା ହଉ, ଏତେ ସୂଚନା ମାନେ ଆପଣ ଆମର ଆକାଶବାଣୀ କେ କେତେ ଭଲ ପାଉଛନ୍ ଦେଖୁନ। ଯା ହଉ,
1: ରେଡିଓ ଧର୍ମ ହଉଛେ, ଆପଣ ମାନେ ଆମକୁ ଶିଖେଇଛନ୍ ତାମାନେ ସୂଚନା ମନୋରଞ୍ଜନ ଔର
0: ବହୁଜନ ହିତାୟ ବହୁଜନ
1: ତାମାନେ ଗୋଟେ ଅଧିକାରୀ ରେଡିଓ। ସେଥିର୍ ଲାଗି ଆମେ ଯେହେତୁ ସୂଚନାଟା ଦେଇ ପାରୁଛୁ, ରଖି ପାରୁଛୁ, ସେଟା ଆକାଶବାଣୀ ରେଡିଓ ହିଁ ଆମକୁ ତାମାନେ ଶିଖେଇଛେ ନାନୀ।
0: ଯା ହଉ, ବହୁତ ବହୁତ ହେଲା, ଆପଣ ମାନେ ମନେ ରଖିଛନ୍, ଆପଣ ମାନଙ୍କୁ ଅନେକ ଅନେକ ଧନ୍ୟବାଦ, କୃତଜ୍ଞତା ଜ୍ଞାପନ କରୁଛୁ। ଭାଇ ଖରାରେ ଭଲ ଅଛନ୍ତି ତ?
1: ହଁ ଭଲ ଅଛେ ନାନୀ।
0: ବଢ଼ିଆ ବଢ଼ିଆ, କାମ ବୁଣାବୁଣି?
1: ହଁ ବୁଣାବୁଣି ଚାଲିଛେ ନାନୀ।
0: ଆଉ ଘରେ ଛୁଆ ପିଲା ମ୍ୟାଡ଼ାମ ସମସ୍ତେ ଭଲ ଅଛନ୍?
1: ସମସ୍ତେ ଭଲ ଅଛନ୍ ନାନୀ।
0: ଆଶା ଆମର ସବୁଦିନ ଏନ୍ତା ଭଲ ଥାଉନ୍। ଆଉ ଯେତିକି ଆମେ ସବୁବେଳେ ଆକାଶବାଣୀ ତ ଆପଣ ଶୁଣୁଛନ୍ ସବୁ କାର୍ଯ୍ୟକ୍ରମ, ଆମେ ସବୁ ସତର୍କତା ବି ପ୍ରଚାର କରୁଛୁ, ଆଜିକାଲି ବହୁତରେ ସୋସିଆଲ ମିଡ଼ିଆରେ ବି ଲୋକମାନେ ଜାଣୁଛନ୍, ବେଲେ ଆପଣ ପାଣି ପ୍ରଚୁର ପିଉଥିବେ, ତୋରାଣି ପୁରାଣି? ହଁ ହଁ ହଁ। ଆଚ୍ଛା ବୁଣାବୁଣି କାଣା କରୁଛନ୍? ଶାଢ଼ୀ ନୂଆ ନୂଆ ପ୍ୟାଟର୍ନ ଡିଜାଇନ କାଣା କାଣା? ଆଚ୍ଛା ଆଚ୍ଛା, ଆପଣ ମାନେ ଆମର ସମ୍ବଲପୁରୀ କଳା କେ ବି ଆଗକେ ନଉଛନ୍, ଆକାଶବାଣୀ କେ ବି ଏତିକି ଭଲ ପାଉଛନ୍, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଭାଇ ଆଜି ଆପଣ ଫୋନ କରିଛନ୍, କେନ୍ ପସନ୍ଦର ଗୀତଟା କହୁନ୍ ତ?
1: ସୁନା ପଞ୍ଜିରିର ସୁନାର ଚଢ଼େଇ ଉଡି ଉଡି ଆସେ।
0: ୱା, ବଢିଆ ଗୀତଟେ ବାଛିଛନ୍ ଆଜି।
1: ନାନୀ ନାନୀ
0: ସୁନା ପଞ୍ଜୁରି, ଆପଣ ମାନଙ୍କ ହୃଦୟ ପଞ୍ଜୁରିରେ ଆମେ ମାନେ ଅଛୁ, ପ୍ରମାଣ କଲେ ନ? ହେଁ,
1: ନିଶ୍ଚିତ ଭାବେ ନିଶ୍ଚିତ ଭାବେ, ଯେତେ ବି ଆମର ଉପସ୍ଥାପକ ଉପସ୍ଥାପିକା ଭାଇ ନାନୀ ମାନେ ଅଛନ୍, ସମସ୍ତେ ଆମର ତାମାନେ ହୃଦୟ ଭିତରେ।

0: ଭାଷା ଶବ୍ଦ ନୁ ଶୁଣିକିରି ପହଚାନ କରିଦେସନ୍, ହେଟା ଆମକୁ ବଡ଼ା ଖୁସି ଲାଗ୍ସି। ହଁ, ଯାହା ବି ହଉ, ଇ ଭଲ ପାଇବା ଏନ୍ତା ସବୁଦିନ ରହୁ। ଆକାଶବାଣୀର ଜୟଗାନ ଆପଣ ଏନ୍ତା କରୁଥାଉନ୍ ଯେ ଭାଇ, କାହାକେ ଗୀତଟା ଆମେ ସମର୍ପିତ କର୍ମା? ହଁ, ନିହାତି।
1: ମୁରଲୀ ମେହର, ଉପେନ୍ଦ୍ର ସୁନା, ଦେବରାଜ ମେହର, ସେବାରାମ ମେହର, ରବୀନ୍ଦ୍ରନାଥ ମେହର, ପଞ୍ଜ ବିହାର ଦା, ସୁବଲ ସାହୁ, ଚୈତନ୍ୟ ପଟେଲ, ପରମସାନୀ ସାହୁ, ଲକ୍ଷ୍ମୀନାରାୟଣ ବାଗ, ଚିତ୍ରସେନ ସବର, ମନୋଜ ପଟେଲ, ନାଗୁ ପାତ୍ର, ପରେଶ ପରୁଆ, ନାରାୟଣ ମେହର, ଲିଙ୍ଗରାଜ ମେହର, ସତ୍ୟଭାମା ମେହର, ଶଙ୍କର ମେହର, ରାଧାକାନ୍ତ ଭୋଇ, ଜୟଗୋପାଳ ବେହେରା, କିଶୋର କଟାର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆନନ୍ଦ ମେହର, ଉମାମୁଡ଼ା।
0: ମାନବାକେ ପଡ଼ବା ଭାଇ, ଆପଣମାନଙ୍କର ମନେ ରଖବାରଟା ଆଉ ସମସ୍ତଙ୍କର ପ୍ରତି ଏତିକି ଭଲ ପାଇବାଟା ବହୁତ ଖୁସି ଲାଗ୍ସି। ଯାହା ବି ହଉ, ଆଜ୍ଞା ଆଜ୍ଞା ଆଜ୍ଞା, ଯେତିକି ଜଣଙ୍କର ନାଁ କହିଲେ ସମସ୍ତଙ୍କୁ ଆପଣଙ୍କର ଏଇ ବଢ଼ିଆ ଗୀତଟା ଆମେ ସମର୍ପିତ କରିଦଉଛୁ ଭାଇ। ଫେର ଆଗକେ କଥା ହେମା, ଆକାଶବାଣୀକେ ଫୋନ କରୁଥିବେ ଏନ୍ତା। ଆଜ୍ଞା ଆଜ୍ଞା, ମିଶିକିରି ଶୁଣୁ ତାହେଲେ ଗୀତଟା।
1: ନମସ୍କାର
0: ନମସ୍କାର ନମସ୍କାର।

0: हेलो आकाशवाणी संबलपुर, हेलो अनुरोध कार्यक्रम।
1: ହଁ ମ୍ୟାଡମ୍ ନମସ୍କାର। ମ୍ୟାଡମ୍
0: ନମସ୍କାର। ନମସ୍କାର ଆଜ୍ଞା, କିଏ କହୁଥିଲେ କି?
1: ମ୍ୟାଡମ୍ ମୁଁ ଶଶିଭୂଷଣ କୁମାର କହୁଥିଲି, ରେହନମାଲ ପାଠାଙ୍କର ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ଯାହା ହଉ ଶଶି ଭାଇ, ଆପଣ ଆମ କାର୍ଯ୍ୟକ୍ରମକୁ ଫୋନ କରିଛନ୍ତି ଆଗରୁ?
1: ନାଇଁ ହଁ, ଆଗରୁ କରିଛି, ବହୁତ ଥର କଲ୍ କରିଛି, କଲ୍ ସାମିଲ ବି ହେଇଛି।
0: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ କଥା।
1: ହେଲେ ଫାର୍ଷ୍ଟ ଟାଇମ୍ ଆପଣଙ୍କ ସହିତ ଏଇଟା ମୁଁ କଥା ହଉଛି ଏଇଟା।
0: ଆଚ୍ଛା ଆଚ୍ଛା ଆଚ୍ଛା, ବହୁତ ବହୁତ ଧନ୍ୟବାଦ ସେଥିପାଇଁ। ଆପଣ ରେଡିଓ କେବେଠୁ ଶୁଣୁଛନ୍ତି?
1: ମ୍ୟାଡମ୍ ମୁଁ 2009ରୁ ଶୁଣୁଛି, ପ୍ରଶ୍ନ ପଢ଼ୁଥିଲି 2009ରୁ ହିଁ ଶୁଣୁଛି।
0: ଆପଣଙ୍କୁ ଆମର
1: ସମ୍ବଲପୁର ସେତେବେଳେ ଭଲ ଟିକେ କ୍ଲିୟର ଭାବେ ଶୁଣା ଯାଉ ନଥିଲା।
0: ହଁ ହଁ ହଁ, ତ ଏବେ ଏବେ ଠିକରେ ଆପଣ ଆପ୍ରେ ଶୁଣୁଛନ୍ତି?
1: ଆପ୍ରେ ବଢ଼ିଆ ମ୍ୟାଡମ୍, କ୍ଲିୟର ଭାବେ ଶୁଣା ହେଉଛି।
0: ବହୁତ ବଢ଼ିଆ ବହୁତ ବଢ଼ିଆ। ତାହେଲେ ଆପଣମାନଙ୍କର ପାଖକୁ ଆମ ରେଡିଓ କାର୍ଯ୍ୟକ୍ରମ ସବୁ ପହଞ୍ଚି ଯାଉଛି ନାଇଁ?
1: ହଁ ମ୍ୟାଡମ୍।
0: ତ ଆପଣ କୋଉ କୋଉ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଉଛନ୍ତି?
1: ଆମ ଚାଷବାସ ବି ଅଛି, ଆମ ଫୋନିଟା ବହୁତ ଭଲ ଲାଗେ, ଆମ ଲାଇଭ ଫୋନିଟା।
0: ଯାହା ହଉ, ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କ ସହିତ ଯୋଡ଼ି ହେଇଛନ୍ତି। ଆଚ୍ଛା ଭାଇ, ମୁଁ ତ ପ୍ରଥମ ଆପଣଙ୍କ ସହିତ କଥା ହେଉଛି, ତାହେଲେ ଆପଣ କ'ଣ କରୁଛନ୍ତି ଟିକେ ଯଦି ଆପତ୍ତି ନଥାଏ କହିବେ? ଆଜ୍ଞା, କ'ଣ କରୁଛନ୍ତି ଆପଣ? ମ୍ୟାନେଜର ମାନେ ସବୁ ଦେଖାଶୁଣା ଆପଣଙ୍କର ଦାୟିତ୍ୱ?
1: ତାହେଲେ
0: ଆପଣ ଗାଁରେ କରୁଛନ୍ତି ନା କୋଉଠି ବାହାରେ ଚାକିରି
1: କରୁଛନ୍ତି?
0: ବାଇକ୍ରେ ଯାଉଛନ୍ତି 22 କିଲୋମିଟର? ନାଇଁ, ସେଟା ତ ସ୍ୱାଧୀନ ସ୍ୱାଧୀନ ଭାବରେ ଆପଣ ଯାଇପାରିବେ, ଠିକ୍ କଥା ଯେ ଭାଇ। ବଲାଙ୍ଗୀରଟା ଟିକେ ଟିଟିଲାଗଡ଼ ପାଖାପାଖି ତତଲାଗଡ଼, ତ ଖରା ପ୍ରବଳ ହେଉଛି। ହଁ ନାଇଁ, ସେଇଥିପାଇଁ ମୁଁ ନିହାତି କହିବାକୁ ଚାହିଁବି, ଆପଣ ଗାଡ଼ିରେ ବସିବା ପୂର୍ବରୁ, ହଁ ନିହାତି ନିହାତି, ଆପଣ ସମ୍ବଲପୁରୀରେ ବି ବଢ଼ିଆ କଥା ଲାଗିପାରିବେ। ବଢ଼ିଆ ବଢ଼ିଆ, ଆପଣ ମୋ କଥା ମାନିକି ପ୍ରଥମେ ଗାମୁଛାକୁ ଓଦା କରିକି ମୁଣ୍ଡରେ ନିଶ୍ଚିତ ଭାବରେ ଦେବେ, ହେଲା? ଆଉ ପାଣି ବୋଟଲ ଛତା ତ ଆପଣଙ୍କୁ ଦରକାର ପଡ଼ିବନି, ପାଣି ବୋଟଲ ନିଶ୍ଚିତ ଭାବରେ ସାଙ୍ଗରେ ନେବେ। ଆଉ ସେପଟେ ତ ଆମେ ଜାଣିଛୁ ତରଭୁଜ ଚାଷ ବଢ଼ିଆ ହୁଏ, ତରଭୁଜ ଫରଭୁଜ ବି ଖାଇବେ। ତ ଭାଇ ଆଜି କି ଗୀତ ଶୁଣିବେ କହିବେ? ଯାହା ହଉ, ଗୀତଟି କେତେ ଭଲ ପାଉଛନ୍ତି ଆପଣ, ତାର ପୁରା ଲାଇନ୍ ଟି ଆପଣ ମନେ ରଖିଛନ୍ତି, ବହୁତ ଖୁସି ଲାଗିଲା। ଆଚ୍ଛା, ଘରେ ବହୁତ ବଢ଼ିଆ କଥା, ବହୁତ ବଢ଼ିଆ କଥା। ଯେ ଘରେ କିଏ କିଏ ଅଛନ୍ତି ଭାଇ? ପୁତୁରା ପୁତୁରୀ ସମସ୍ତେ ଅଛନ୍ତି, ଆମର ପୁରା ଲୋକାଲ ଲାଙ୍ଗୁଏଜରେ ବଢ଼ିଆ କହିଲେ, ଠିକ କଥା। ତାହେଲେ ବାପା ମାଙ୍କୁ ଆମର ନମସ୍କାର ଜଣେଇବେ।
1: ଆଚ୍ଛା,
0: ପୁତ୍ର ମାନଙ୍କ ନାଁ କହିଲେନି ଯେ? ଆଚ୍ଛା, ବହୁତ ବଢ଼ିଆ। ଆମେ ଆମ ପୁତୁରା ଝିଆରୀ ସମସ୍ତଙ୍କୁ, ବାପା ମାଙ୍କୁ, ଆଉ କାହାକୁ ଆମେ ସମର୍ପିତ କରିବା? ଏଇଠି ମୁଁ ମୋ ତରଫରୁ ତ ଧନ୍ୟବାଦ ଜଣାଉଛି। ମୁଁ ପୁଣି କହି ରଖୁଛି, ଭାଇ ଭଉଣୀ, ବାପା ମା ଏବଂ ପୁତୁରା ଝିଆରୀ ସମସ୍ତଙ୍କୁ, ତା ସହିତ ଆକାଶବାଣୀର ସମସ୍ତ ଶ୍ରୋତାଙ୍କୁ ଆପଣଙ୍କର ଏଇ ଗୀତଟି ଆମେ ସମର୍ପିତ କରୁଛୁ। ଶୁଣିବା ତାହେଲେ ଭାଇ ଗୀତଟି।
1: ନମସ୍କାର ମ୍ୟାଡମ୍।
0: ନମସ୍କାର, ନମସ୍କାର, ଜୟ ଜଗନ୍ନାଥ।

0: हेलो, आकाशवाणी
1: हाँ
0: संबलपुर।
1: जी नमस्कार, मैं गोविंदा मेहर बोल रहा हूँ।
0: आज्ञा आज्ञा, हेलो
1: और
0: अनुरोध कार्यक्रम
1: सावरा
0: के
1: जिला बरगद नुना ने
0: बहुत बहुत स्वागत। आज्ञा कितना
1: यहाँ तो
0: अच्छा
1: बहुत खुश लग रहा मते आपन ऐसा फिर आशीर्वाद ऐसा जन करे बहुत खुश लग रहा मैंने।
0: जा हो ଭାଇ ମାନେ ମୋର ଏତେ ମନେ ରଖିଛନ୍, ଭଉଣୀ ମାନଙ୍କର ଭଲ ପାଇବା, ଭାଇ ମାନଙ୍କର ଭଲ ପାଇବା, ମୋତେ ବହୁତ ରିମୋଟ ହେଇଯାଉଛି ମୁଇଁ ପୁରା। ହେଁ
1: ନାନୀ ମତେ ଆନି ସର ପଡ଼ିଗଲା ନାନୀ, ଯେତେବେଳେ ଆପଣ ଅଶୋକ ପାଣି ଦେଇଦେଲେ ଆମର ଯେଉଁମାନେ ସମ୍ପର୍କ କାର୍ଯ୍ୟକ୍ରମ ଯେତେବେଳେ ଚିଠି ପତ୍ର ଉପସ୍ଥାପନ କରୁଥିଲେ ଏତେ ସ୍ପିଡ ବଢ଼ିଆ ଏତେ ବଢ଼ିଆ ଉତ୍ତର ତାର ବହୁତ ବଢ଼ିଆ ରହୁଥିଲା ମାନେ।
0: ଯା ହଉ ଯା ହଉ, ଆପଣ ମାନେ ଶତାବ୍ଦୀ ଏକ୍ସପ୍ରେସ କାଁ କାଁ ଏକ୍ସପ୍ରେସ ନାଁ ଦେଇ ଦେଇଥିଲେ, ସେଥିଲାଗି ବି ଆମେ ବହୁତ ଖୁସି। ହେଁ ଯେ ଭାଇ କେନ୍ତା ଅଛନ୍, ଭଲ ଅଛନ୍ କି ନାଇଁ, ଦେହ ପା ବଢ଼ିଆ ଅଛନ୍, ଆଉ ଆପଣଙ୍କର କାମ ଧାମ ସାଙ୍ଗେ ଆଉ ଅନ୍ୟାନ୍ୟ ଯେନ୍ କବିତା ଲେଖାଲେଖି ଚାଲିଛେ କି ନାଇଁ? ଆଚ୍ଛା, ମଞ୍ଚ ପ୍ରୋଗ୍ରାମ ଯାଉଛନ୍ ବେଲେ ସାମ୍ପ୍ରତିକ ପରିସ୍ଥିତି କେ ଦେଖିକିରି କାଁ କାଁ କବିତା ରଖିଛନ୍ ଲେଖୁଛନ୍? ନିହାତି ନିହାତି, ଏକ ପେଡ଼ ମାଁ କେ ନାମ ବହୁତ ବଢ଼ିଆ। ଆମର ସରକାରଙ୍କର ଦ୍ୱାରା ଏଇଟାକେ ପ୍ରୋତ୍ସାହନ କରାଯାଉଛି ସମସ୍ତଙ୍କର ଲାଗି, ଗଛଟେ ଲଗାଲେ ତ ଛାଇଟେ ପାଏମା ଭାଇ। ହଁ ବେଲେ ଛୁଟିଆଟେ କବିତା ବେଲେ ପଢ଼ି ଯାଇପାରେ? ଠିକ ଠିକ, ଆଜ୍ଞା ଆଜ୍ଞା, ଆମେ ସୂଚନା ଦେମା ଆମର ଯେତିକି ଶ୍ରୋତା ବନ୍ଧୁ ଅଛନ୍। ହଉ ଆଜ୍ଞା।
1: ଅଜା ବେଲା ଆରେ ନତିଆ ଦେଖମା ମା କର ବିହା, ହେ ଦେଖ ସେ ପାହାଡ ଉପରକେ କେନ୍ତା ଜଲୁଛି ଜୁଏ, କେନ୍ତା ହର୍ରା କେନ୍ତା ମାଇଆ ଦୁରୁବାରି ନେ ହୁଏ, ଯେ ହୁଲା ମାନ ଟାନ ଟାନ ଦେଲି କେନ୍ତା ଦେଇ ଜନ ସାଜି, ସକାଳ ପାଇଲେ ଅଜା ନତି ଦୁଇ କାଲକେ ଖେଳାମା ବୁଝି, ହେଲେ ପାଞ୍ଚଟା ବେଲା କୁକୁଡ଼ା ଟକେ ସବୁଆଡେ ହୁଲା ଜାରି, କେ ନୁ ଆଇଲେ ଅନମୁନ ସେ ଆମରି ଜଙ୍ଗଲ ଟାକେ ଦେଲେ ସାରି, କେକ ନୁ ବେଲା ସକାଳୁ ସକାଳୁ ଯାଇଥିଲେ ମହଲ ବେଶି, କି ସମୟ ଆସି ବୁଲେରୋ ଗାଡ଼ି ନା ଆଇଲେ ପିକନିକ ପାର୍ଟି, ରଣା ବଢ଼ା କଲେ କୁକୁଡ଼ା ନା ଆଇଲେ ଆମରି ଜଙ୍ଗଲ କଲେ ଭୋଜି, ଦୁଇଟା ପିଲା ଏବେ ଷ୍ଟିଆର କେ ଆସୁଥିଲେ ମତ ଖୋଜି, ଉପଷ୍ଟମୀ ଆଲମ ତୋର ତ ଗୋଟେ ପାହାଡ ଉପରକେ ଚଢି, ଗୁଚା ପତ୍ର ଲୁକି ଲୁକି କରି ମାରୁଥିଲା ନିଆଁ ଖାଡି, ନଦୀ ଗଲି ମିପାସ କେ ଯେନ୍ତା ଫିକି ନେଲା ଝଟ କରି, ପହଞ୍ଚିଲା ବିଡି ଗୁଚା ଉପରେ ପଡି ଜଲ୍ଲା ଦହ ଦମ କରି, ଯେତ୍କି ଡାକିଲେ ଯେତ୍କି ହାକିଲେ ନାଇଁ ଶୁଣିଲେ ମୋର କଥା, ଜନେ ମନୁଷ୍ୟ ମୁଁ ଜୁଇଲି ହେଲି ଭାଇ ହେଇଗଲି ସେ କଥା, ତ ଆଜ୍ଞା ମାନେ ଏଇ ନମ୍ବର କହିବାର ଅଛି
0: ଆଜ୍ଞା,
1: ଅଜା ଯୁଗେ ଥିଲେ ଆମ ଗଛ ଗୋଟେ ଅଜା ଯୁଗେ ଥିଲେ ଆମ ଗଛ ଗୋଟେ ଫଲ କେ ଖାଇସି ନାତି, ଜଙ୍ଗଲ ଜନ୍ତୁ ଜଙ୍ଗଲ ରହିବେ ଗାଁ କେ ନା ପଶେ ହାତୀ, ଜଙ୍ଗଲ ରହିଲେ ମଙ୍ଗଲ ଚଲବା ମଙ୍ଗଲ ଚଲଲେ ବର୍ଷା, ସୁନାର କେ ଦାମର ହସି ଉଠବା ଖେମା ଭାତ ଗର୍ଷା, ଜୀବ ଜନ୍ତୁ ଚରେଇ ଚିରିଗୁଣ ସବେ ପାଇବେ ଚରା, ଯେତେ ବର୍ଷା କେ ନା ବଢେ ଆର 50 ଡିଗ୍ରୀ ଖରା, ଠିକ କହୁଛେ କି ଭୁଲ କହୁଛେ ଯେ ମୋର କଥା ଟିକେ ଭାବ,
0: ଏକଦମ ଏକଦମ ଠିକ କହୁଛନ୍, ବଢିଆ ଏକଦମ ଠିକ କହୁଛନ୍ ଭାଇ, ଏକଦମ ଠିକ କହୁଛନ୍, ମଝିନୁ ଆପଣଙ୍କୁ ଅଟକାଲି ଏଥିଲାଗି ଯେ ଠିକ କଥା କହୁଛନ୍, ଆଉ ପୁରା ସମସ୍ତଙ୍କୁ ଭେଦଲା ବାଗି କଥା କହିଛନ୍, ଯେତେବେଳେ ଜୁଏ ଜଲୁଥିସି ଆଉ ଜଙ୍ଗଲକେ ଆମେ ଦେଖୁଥିସୁଁ, ଆଖି ଯେତ୍କି ଆମକୁ ମାନେ ତତଲା ଚେତାସି ଆମର ଶରୀରକେ ବି ସେ ହାବାଟା ଆସି, ତ ସଭେ ଦାୟିତ୍ୱ ସମ୍ପନ୍ନ କର୍ମା ଆମେ ମାନେ, ବଢ଼ିଆ କଥା କହିଲେ, ବହୁତ ବହୁତ ଧନ୍ୟବାଦ କବିତା ଲାଗି, ଆମର ଶ୍ରୋତା ବନ୍ଧୁମାନଙ୍କ ଲାଗି ବଢ଼ିଆ ସୂଚନା ବି ଥିଲା। ବେଲେ ଭାଇ କେନ୍ ଗୀତଟା ଶୁଣମା ବୋଇଲେ? ଆଚ୍ଛା, ବେଲେ ଆମେ ତ ପହିଲା ଆପଣଙ୍କ ଆଜି ଏତେ ବଢ଼ିଆ କବିତା ଦେଇଛନ୍ତି ଆପଣଙ୍କୁ ଆମର ତରଫରୁ ସମର୍ପିତ କରିଦେଲୁ ଆପଣଙ୍କର ପସନ୍ଦଟାକି, ହଁ ଆଉ କାହା କାହାକେ ସମର୍ପିତ କରିବାକେ ଚାହିଁବେ କି ଭାଇ? ଶୁଣମା ଆରମ୍ଭ କର୍ମା, କାହିଁ ବହୁତଟେ ଆମର ଶ୍ରୋତା ବନ୍ଧୁମାନେ ଟାକିଥିବେ।
1: ବେଲେ ଗୀତଟା ନାନୀ ଆମ ଯେତିକି ଜନାକା ହେଲେ ସମ୍ବଲପୁର ଯେତିକି ନାମିତ ଶ୍ରୋତା ଅଛନ୍, କରୋନା ଶ୍ରୋତା ସମସ୍ତଙ୍କୁ ଏଇଟା ଡେକେଟ୍ କରି ନେବା ନାନୀ।
0: ବହୁତ ବଢ଼ିଆ ବହୁତ ବଢ଼ିଆ, ସମସ୍ତଙ୍କୁ ଭାଇଙ୍କର ଇ ଗୀତଟା ଆମେ ସମର୍ପିତ କରୁଛୁ, ଆସୁନ୍ ସମସ୍ତେ ମିଳିମିଶିକିରି ଶୁନ୍ମା ଭାଇ, ଆଗକେ ଫେର୍ ଫୋନ୍ କଲେ କଥା ହେମା, ନମସ୍କାର ଭାଇ।

ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ତେଜଶ୍ରୀ ମିଶ୍ର, ବୈଷୟିକ ସହାୟତା ସୁଜୟ କୁମାର ପ୍ରାମାଣିକ ଏବଂ ଅଶୋକ କୁମାର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନପସନ୍ଦର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବା ପାଇଁ ପ୍ରତ୍ୟେକ ବୁଧବାର 9-10 ମଧ୍ୟରେ ଆମକୁ ଫୋନ୍ କରନ୍ତୁ। ଆମ ଫୋନ୍ ନମ୍ବର 2 ହେଲା 0663-241-240 ଏବଂ 0663-241-231।

0: ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଫ୍ ଅନ୍ ଇନ୍ କାର୍ଯ୍ୟକ୍ରମ ପୁଣି ଥରେ ହେଲୋ ଅନୁରୋଧ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ ଅଧିକାରୀମାନେ ଆଗ୍କେ ବଢ଼ିଲେ ପୁରା ହେବା ବିକଶିତ ଭାରତର ଲକ୍ଷ୍ୟ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2030 ମସିହା ତକ୍ ଦେଶର GDP ଥି 20% ଅଂଶୀଦାର ହେବା ଡିଜିଟାଲ ଅର୍ଥନୀତି କହିଲେ NCIIPCର ଡାଇରେକ୍ଟର ଜେନେରାଲ ନବୀନ କୁମାର ସିଂ ଏଛନି କିଛି ବଛର ତି ଅଭୂତପୂର୍ବ ଗତି ପାଇଥିବା ଆର୍ ଗୋଟିଏ ନିର୍ଣ୍ଣାୟକ ସ୍ଥିତିକେ ପହଞ୍ଚିଛେ ଭାରତର ଇଟାଲୀ ସମ୍ପର୍କ କହିଲେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଜାତିଭିତ୍ତିକ ଜନଗଣନା ବିରୋଧ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ମେଘାଳୟର ଉମ୍ରୋଇନ ଆଷ୍ଠାନ ମୂଲ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ଯୋଗଦେଲେ ଭାରତର 12 ବନ୍ଧୁ ଦେଶ ଏବେ June 1 ମୂଲ ହେବା ଭାରତୀୟ ସେନାର ସାଧାରଣ ପରୀକ୍ଷା ସମ୍ବଲପୁର ଓ ରାଉରକେଲା ସହିତ ରାଜ୍ୟର 7 ସହର ହେବା ପରୀକ୍ଷା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ସାକ୍ଷାତ କଲେ କୋଲକାତା ନଥିବା ଜାପାନର କନସୁଲ ଜେନେରାଲ ଇସିକାୱା ୟୋଶିହିସା ଆଷ୍ଠାନ ମୂଲ ହୋଇଛି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ କାଲ ଅଧରାତିନୁ ରଦ୍ଦ କରାଗଲା ପୂର୍ଣ୍ଣ ଭୋଟର ତାଲିକା ବାହାରିଲା ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷାର ଫଳାଫଲ ପାସ୍ କଲେ 85.85% ପ୍ରଶିକ୍ଷାର୍ଥୀ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିନ ଆଜି ପୁରୀ ଶ୍ରୀମନ୍ଦିର ହେବା ମହାପ୍ରଭୁମାନଙ୍କର ବନକ ଲାଗି ନୀତି ଜନଜାତୀୟ ଗାରିମା ଉତ୍ସବ 2026 ଜନଭାଗିଦାରୀ ସବୁନୁ ଦୂର ସର୍ବପ୍ରଥମ ଅଭିଯାନର 2 ଦିନେ ଆଜି ସୁବର୍ଣ୍ଣପୁର ଜିଲ୍ଲା 3 ଅନୁସୂଚିତ ଜନଜାତି ଗାନ ହୋଇଯାଇଛି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ 2025-26 ବଛର ଲାଗି ବୌଦ୍ଧ ଜିଲ୍ଲାନ ହୋଇଯାଇଛି ରବି ଧାନ ଘିନ୍ବା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ଯୋଗଦେଲେ କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ନୂଆପଡ଼ା ଜିଲ୍ଲାର ମୁହଲି ହେଲା ବଣ୍ଡି ଶୁଭାରମ୍ଭ କଲେ ବିଧାୟକ ଆର୍ ଜିଲ୍ଲାପାଳ ଏଛନି ମୁଖ୍ୟ ଖବର ଇନ ଶେଷ ହେଲା ଇତାର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼େ 6:05 ଥି
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରିଛନ୍ତି କେଦାର ସୁନାନୀ ଏବଂ ତାଙ୍କ ସାଥୀ

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ଖଞ୍ଜଣି ଭଜନ ପରିବେଷଣ କଲେ କେଦାର ସୁନାନୀ ଏବଂ ତାଙ୍କ ସାଥୀ ନୀଳମଣି ନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଓ ଅଭିନନ୍ଦନ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ତେବେ ଶ୍ରୋତା ବନ୍ଧୁ, ଆଜି କାର୍ଯ୍ୟକ୍ରମରେ ଶୁଣିବା କ୍ୟାରିୟର ଇନ୍ ଅର୍ବାନ୍ ପ୍ଲାନିଂ ବିଷୟରେ, ଆଲୋଚନା କରିବା ବିଶ୍ୱ ମହୁମାଛି ଦିବସ ବିଷୟରେ ଏବଂ ସୁମିତ୍ରା ନନ୍ଦନ ପନ୍ତଙ୍କ ଜୀବନୀ ବିଷୟରେ, ଏବଂ ମନୋରଞ୍ଜନ ପାଇଁ ଶୁଣିବା କିଛି ଗୀତ। ଆମେ ଯଦି କ୍ୟାରିୟର ଇନ୍ ଅର୍ବାନ୍ ପ୍ଲାନିଂ ଉପରେ ଦେଖିବା, ଆଜିର ଆଧୁନିକ ଯୁଗରେ ସହରଗୁଡ଼ିକ ଦ୍ରୁତଗତିରେ ବିକାଶ ପାଉଛି। ଜନସଂଖ୍ୟା ବୃଦ୍ଧି, ଯାତାୟାତ ସମସ୍ୟା, ଘରବାଡ଼ିର ଅଭାବ, ପରିବେଶ ପ୍ରଦୂଷଣ ଏବଂ ସହରୀୟ ସୁବିଧାର ଆବଶ୍ୟକତା ବଢ଼ୁଥିବାରୁ ଏକ ସୁଯୋଗ୍ୟ ସହର ଗଠନ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ଏହି କାର୍ଯ୍ୟକ୍ରମ ସଫଳ ଭାବେ କରିଥାନ୍ତି ନଗର ଯୋଜନାକାରୀ, କିମ୍ବା ଆମେ ଅର୍ବାନ୍ ପ୍ଲାନର ବୋଲି କହିଥାଉ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ମାନଜନକ କ୍ୟାରିୟର, ଯାହା ସମାଜ ଓ ଦେଶର ଉନ୍ନତିରେ ବଡ଼ ଭୂମିକା ନିଭାଇଥାଏ। ନଗର ଯୋଜନାକାରୀଙ୍କର ପ୍ରମୁଖ କାମ ହେଉଛି ସହର ଓ ଗ୍ରାମର ଯଥାଯଥ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା। ସେମାନେ ରାସ୍ତା, ପାର୍କ, ବସବାସ କ୍ଷେତ୍ର, ବଜାର, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଏବଂ ପରିବହନ ବ୍ୟବସ୍ଥା ଇତ୍ୟାଦିକୁ ଯଥାଯଥ ଭାବେ ବିନ୍ୟାସ କରନ୍ତି। ସେମାନେ ସହରର ଭବିଷ୍ୟତ ଆବଶ୍ୟକତାକୁ ଧ୍ୟାନରେ ରଖି ସୁନ୍ଦର, ସୁରକ୍ଷିତ ଓ ପରିବେଶ ବାନ୍ଧବ ସହର ଗଠନରେ ସାହାଯ୍ୟ କରିଥାନ୍ତି। ଏହି କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ଭୂଗୋଳ, ଗଣିତ, ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରତି ଆଗ୍ରହୀ ହେବା ଆବଶ୍ୟକ। ପ୍ଲସ୍ ଟୁ ପରେ ବ୍ୟାଚଲର୍ ଅଫ୍ ପ୍ଲାନିଂ, ଆର୍କିଟେକ୍ଚର କିମ୍ବା ସିଭିଲ ଇଞ୍ଜିନିୟରିଂ ପଢ଼ି ଅର୍ବାନ୍ ପ୍ଲାନିଂରେ ଉଚ୍ଚଶିକ୍ଷା ଗ୍ରହଣ କରାଯାଇପାରିବ। ତେବେ ଏ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ ଶୁଣିବା ଆଦ୍ୟାଶା ମାଝୀଙ୍କ କଣ୍ଠରୁ କିଛି ବାର୍ତ୍ତା।
1: କ୍ୟାରିୟର ଏଜ୍ ଏନ୍ ଅର୍ବାନ୍ ପ୍ଲାନର, ଆଜିର ଦ୍ରୁତ ବିକାଶଶୀଳ ବିଶ୍ୱରେ ସହରଗୁଡ଼ିକ ଏକ ଅସାଧାରଣ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ହଜାର ହଜାର ଲୋକ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ଜୀବନଧାରଣ ମାନ ଖୋଜିବା ପାଇଁ ସହରାଞ୍ଚଳକୁ ସ୍ଥାନାନ୍ତରିତ ହେଉଛନ୍ତି। ସହରଗୁଡ଼ିକ ବିସ୍ତାର ହେବା ସହିତ ସେମାନେ ଟ୍ରାଫିକ୍ ଭିଡ଼, ପ୍ରଦୂଷଣ, ଅତ୍ୟଧିକ ଜନସଂଖ୍ୟା, ଗୃହ ଅଭାବ, ଦୁର୍ବଳ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ଅଭାବ ଏବଂ ପରିବେଶଗତ ଅବକ୍ଷୟ ଭଳି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ତ ଜଟିଳତାକୁ ପରିଚାଳନା କରିବା ପାଇଁ ଯତ୍ନର ସହିତ ବୈଜ୍ଞାନିକ ଯୋଜନା ଆବଶ୍ୟକ, ଏବଂ ଏହିଠାରେ ସହରାଞ୍ଚଳ ଯୋଜନାକାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସହରାଞ୍ଚଳ ଯୋଜନା ହେଉଛି ଏକ ବ୍ୟବସ୍ଥିତ, ସ୍ଥାୟୀ ଏବଂ ଦକ୍ଷ ଉପାୟରେ ସହର ଏବଂ ସହରଗୁଡ଼ିକର ବିକାଶକୁ ପରିକଳ୍ପନା, ସଂଗଠନ ଏବଂ ନିୟନ୍ତ୍ରଣ କରିବାର ବୃତ୍ତିଗତ ପ୍ରକ୍ରିୟା। ସହରାଞ୍ଚଳ ଯୋଜନାକାରୀମାନେ ହେଉଛନ୍ତି ସେହି ବୃତ୍ତିଗତ ଯେଉଁମାନେ ସହରାଞ୍ଚଳଗୁଡ଼ିକ ସଠିକ୍ ଭାବରେ କାର୍ଯ୍ୟ କରିବା ସହିତ ଆର୍ଥିକ ଅଭିବୃଦ୍ଧି, ପରିବେଶଗତ ସ୍ଥିରତା ଏବଂ ସାମାଜିକ କଲ୍ୟାଣ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଦାୟୀ। ସରଳ ଶବ୍ଦରେ କହିଲେ, ସହରୀ ସ୍ଥାନଗୁଡ଼ିକ କିପରି ବିକଶିତ ହେବ ଉଚିତ ତାହା ନଗର ଯୋଜନାକାରୀମାନେ ସ୍ଥିର କରନ୍ତି। ବାସଗୃହ ଅଞ୍ଚଳ, ବାଣିଜ୍ୟିକ କ୍ଷେତ୍ର, ଶିଳ୍ପ, ରାସ୍ତାଘାଟ, ପାର୍କ, ଡାକ୍ତରଖାନା, ବିଦ୍ୟାଳୟ, ପରିବହନ ବ୍ୟବସ୍ଥା ଏବଂ ଜନସେବା କେଉଁଠାରେ ଅବସ୍ଥିତ ହେବ ନିର୍ଦ୍ଧାରଣ କରନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଏପରି ସହର ଗଠନ କରିବା ଯାହା ସୁରକ୍ଷିତ, ସଂଗଠିତ, ପରିବେଶ ଅନୁକୂଳ, ଅର୍ଥନୈତିକ ଭାବରେ ଉତ୍ପାଦନକ୍ଷମ ଏବଂ ଲୋକଙ୍କ ରହିବା ପାଇଁ ଆରାମଦାୟକ ହେବ। ନଗର ଯୋଜନା ଏକ ବହୁମୁଖୀ କ୍ଷେତ୍ର। ଏହା ସ୍ଥାପତ୍ୟ, ଆର୍କିଟେକ୍ଚର, ସିଭିଲ ଇଞ୍ଜିନିୟରିଂ, ପରିବେଶ ବିଜ୍ଞାନ, ଭୂଗୋଳ, ଅର୍ଥନୀତି, ସମାଜ ବିଜ୍ଞାନ, ସାଧାରଣ ପ୍ରଶାସନ, ପରିବହନ ଇଞ୍ଜିନିୟରିଂ ଏବଂ ଆଇନର ଧାରଣାଗୁଡ଼ିକୁ ଏକତ୍ରିତ କରେ। ସହରଗୁଡ଼ିକ ଏକ ଜଟିଳ ବ୍ୟବସ୍ଥା ହୋଇଥିବାରୁ ନଗର ଯୋଜନାକାରୀମାନେ ବିକାଶର ବୈଷୟିକ ଏବଂ ସାମାଜିକ ଉଭୟ ଦିଗକୁ ବୁଝିବା ଆବଶ୍ୟକ। ଏବେ ଆସନ୍ତୁ ବୁଝିବା ଯେ ଆଧୁନିକ ସମାଜରେ ସହର ଯୋଜନା କାହିଁକି କ୍ରମଶଃ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ବିଶ୍ୱସ୍ତରୀୟ ରିପୋର୍ଟ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ଏକ ବଡ଼ ଅଂଶ ବର୍ତ୍ତମାନ ସହରାଞ୍ଚଳରେ ବାସ କରୁଛନ୍ତି ଏବଂ ଏହି ପ୍ରତିଶତ କ୍ରମାଗତ ଭାବରେ ବୃଦ୍ଧି ପାଉଅଛି। ଭାରତ ଭଳି ଦେଶରେ ନଗରୀକରଣ ଅତ୍ୟନ୍ତ ଦ୍ରୁତ ଗତିରେ ଘଟୁଛି। ସହରୀ ଅଭିବୃଦ୍ଧି ଅର୍ଥନୈତିକ ସୁଯୋଗ ସୃଷ୍ଟି କରୁଥିବା ବେଳେ ଅପରିକଳ୍ପିତ ବିକାଶ ଦ୍ୱାରା ବସ୍ତି, ଟ୍ରାଫିକ୍ ବିଶୃଙ୍ଖଳା, ପ୍ରଦୂଷଣ, ବନ୍ୟା ଏବଂ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଭାବ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ। ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଭୂମି ବ୍ୟବହାର ଯୋଜନା, ଲ୍ୟାଣ୍ଡ ୟୁଜ୍ ପ୍ଲାନିଂ। ଜମି ଏକ ସୀମିତ ସମ୍ବଳ, ବିଶେଷ କରି ସହରଗୁଡ଼ିକରେ। ନଗର ଯୋଜନାକାରୀମାନେ ନିଷ୍ପତ୍ତି ନିଅନ୍ତି ଯେ ଆବାସିକ, ଶିଳ୍ପ, ବାଣିଜ୍ୟିକ, ସାଂସ୍ଥାନିକ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟ ପାଇଁ ଜମି କିପରି ଆବଣ୍ଟନ କରାଯିବ। ସଠିକ୍ ଜୋନିଂ ଭିଡ଼ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ସହରୀ କାର୍ଯ୍ୟକଳାପରେ ଦକ୍ଷତା ବଢ଼ାଇଥାଏ। ଅନ୍ୟ ଏକ ପ୍ରମୁଖ ଶାଖା ହେଉଛି ପରିବହନ ଯୋଜନା, ଟ୍ରାନ୍ସପୋର୍ଟେସନ୍ ପ୍ଲାନିଂ। ଆଧୁନିକ ସହରଗୁଡ଼ିକ ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ସାଧାରଣ ଗତିଶୀଳତାକୁ ସମର୍ଥନ କରିବା ପାଇଁ ଦକ୍ଷ ପରିବହନ ବ୍ୟବସ୍ଥା ଆବଶ୍ୟକ। ନଗର ଯୋଜନାକାରୀମାନେ ସଡ଼କ ନେଟୱାର୍କ, ମେଟ୍ରୋ ବ୍ୟବସ୍ଥା, ବସ୍ କରିଡ଼ର, ପାଦଚଲା ପଥ, ସାଇକ୍ଲିଂ ଚଳାଚଳ, ଭିତ୍ତିଭୂମି ଏବଂ ଟ୍ରାଫିକ୍ ପରିଚାଳନା ପ୍ରଣାଳୀ ପ୍ରସ୍ତୁତ କରନ୍ତି। ସେମାନଙ୍କର ଲକ୍ଷ୍ୟ ହେଉଛି ଯାତ୍ରା ସମୟକୁ ହ୍ରାସ କରିବା, ଟ୍ରାଫିକ୍ ଜାମ୍ କମ୍ କରିବା ଏବଂ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିବା। ପରିବେଶ ଯୋଜନା ଏନ୍ଭାୟରନମେଣ୍ଟାଲ ପ୍ଲାନିଂ ମଧ୍ୟ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିତ ତାପମାତ୍ରା, ବନ୍ୟା ଏବଂ ବାୟୁ ପ୍ରଦୂଷଣ ଆଜିର ପ୍ରମୁଖ ସହରୀ ଚିନ୍ତା। ନଗର ଯୋଜନାକାରୀମାନେ ସ୍ଥାୟୀ ବିକାଶ ରଣନୀତି ଯଥା ସବୁଜ କୋଠା, ଗ୍ରୀନ୍ ବିଲ୍ଡିଂସ, ବର୍ଷା ଜଳ ବ୍ୟବହାର, ଅକ୍ଷୟ ଶକ୍ତି ବ୍ୟବହାର, ସହରୀ ବନୀକରଣ ଏବଂ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ବ୍ୟବସ୍ଥା ଉପରେ କାର୍ଯ୍ୟ କରନ୍ତି। ସେମାନେ ପରିବେଶ ସହିତ ଖାପ ଖୁଆଇ ପାରୁଥିବା ସହର ଗଠନ କରିବାରେ ସାହାଯ୍ୟ କରନ୍ତି। ନଗର ଯୋଜନା ସାମାଜିକ ଅନ୍ତର୍ଭୁକ୍ତିକରଣ, ସୋସିଆଲ ଇନ୍କ୍ଲୁସିଭିଟି ଉପରେ ମଧ୍ୟ ଧ୍ୟାନ ଦେଇଥାଏ। ଏକ ସହର କେବଳ ଆଧୁନିକ ନୁହେଁ, ବରଂ ସମାନତା ଭିତ୍ତିକ ହେବା ଉଚିତ। ନଗର ଯୋଜନାକାରୀମାନେ ସମାଜର ସମସ୍ତ ବର୍ଗ, ବିଶେଷ କରି ଅର୍ଥନୈତିକ ଅନଗ୍ରସର ଲୋକଙ୍କ ପାଇଁ ସୁଲଭ ଗୃହ, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ସାଧାରଣ ପରିବହନ, ପରିମଳ ଏବଂ ମନୋରଞ୍ଜନ ସୁବିଧା ପାଇଁ ନିଶ୍ଚିତ କରନ୍ତି। ଆଜି ଅନେକ ଦେଶ ସ୍ମାର୍ଟ ସିଟି ବିକାଶ କରୁଛନ୍ତି। ସ୍ମାର୍ଟ ସିଟି ଯୋଜନାରେ ଭୌଗୋଳିକ ସୂଚନା ପ୍ରଣାଳୀ GIS, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ AI, ଡାଟା ଆନାଲିଟିକ୍ସ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ IoT ଭଳି ଉନ୍ନତ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଏ। ବର୍ତ୍ତମାନ ନଗର ଯୋଜନାକାରୀ ହେବା ପାଇଁ ଶିକ୍ଷାଗତ ମାର୍ଗ ବିଷୟରେ ଆଲୋଚନା କରିବା। ଏହି କ୍ଷେତ୍ରରେ ଆଗ୍ରହୀ ଛାତ୍ରଛାତ୍ରୀମାନେ Juk 2 +2 ପରେ ବ୍ୟାଚଲର୍ ଅଫ୍ ପ୍ଲାନିଂ ବି ପ୍ଲାନ୍ କରିପାରିବେ। ପରେ ସେମାନେ ମାଷ୍ଟର୍ ଅଫ୍ ପ୍ଲାନିଂ ଏମ୍ ପ୍ଲାନ୍, ସହର ଏବଂ ଆଞ୍ଚଳିକ ଯୋଜନା, ପରିବହନ ଯୋଜନା, ପରିବେଶ ଯୋଜନା କିମ୍ବା ବାସଗୃହ ବିକାଶ ଭଳି ବିଷୟରେ ସ୍ନାତକୋତ୍ତର ଶିକ୍ଷା କରିପାରିବେ। ଭାରତର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ଯଥା ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର SPA, CPT ୟୁନିଭର୍ସିଟି, IIT, NIT ଏବଂ ବିଭିନ୍ନ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନଗର ଯୋଜନା ପାଠ୍ୟକ୍ରମ ଉପଲବ୍ଧ। ନଗର ଯୋଜନାକାରୀମାନଙ୍କ ପାଇଁ ସଫ୍ଟୱେର୍ ଏବଂ ଡିଜିଟାଲ ଉପକରଣରେ ଦକ୍ଷତା ମଧ୍ୟ ଆବଶ୍ୟକ। ଅଟୋକ୍ୟାଡ୍, ArcGIS, ରିମୋଟ୍ ସେନ୍ସିଂ ଏବଂ ଡାଟା ଭିଜୁଆଲାଇଜେସନ୍ ଉପକରଣଗୁଡ଼ିକର ଜ୍ଞାନ ଅତ୍ୟନ୍ତ ଲାଭଦାୟକ। ଏହି ପ୍ରଯୁକ୍ତି ବିଦ୍ୟାଗୁଡ଼ିକ ସହରର ମାନଚିତ୍ର ପ୍ରସ୍ତୁତ କରିବା ଏବଂ ବିକାଶର ପୂର୍ବାନୁମାନ କରିବାରେ ସାହାଯ୍ୟ କରନ୍ତି। ବୈଷୟିକ ଜ୍ଞାନ ବ୍ୟତୀତ ନଗର ଯୋଜନାକାରୀଙ୍କ ପାଖରେ ବିଶେଷଣାତ୍ମକ ଦକ୍ଷତା, ଯୋଗାଯୋଗ କୌଶଳ, ନେତୃତ୍ୱ ଗୁଣ ଏବଂ ଦଳଗତ କାର୍ଯ୍ୟ କରିବାର ଦକ୍ଷତା ଥିବା ଆବଶ୍ୟକ। ସେମାନଙ୍କୁ ପ୍ରାୟତଃ ଇଞ୍ଜିନିୟର, ସ୍ଥପତି, ସରକାରୀ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ମିଶି କାମ କରିବାକୁ ପଡ଼ିଥାଏ। ବର୍ତ୍ତମାନ ଏହି ବୃତ୍ତିରେ ଉପଲବ୍ଧି କ୍ୟାରିୟର ସୁଯୋଗ ଗୁଡ଼ିକୁ ଦେଖିବା। ନଗର ଯୋଜନାକାରୀମାନେ ମ୍ୟୁନିସିପାଲିଟି କର୍ପୋରେସନ, ନଗର ଓ ଗ୍ରାମ ଯୋଜନା ବିଭାଗ, ହାଉସିଂ ବୋର୍ଡ, ସ୍ମାର୍ଟ ସିଟି ମିଶନ ଏବଂ ମେଟ୍ରୋ ରେଲ କର୍ପୋରେସନ ଭଳି ସରକାରୀ ସଂସ୍ଥାରେ କାମ କରିପାରିବେ। ସେମାନେ ଘରୋଇ ରିଅଲ ଇଷ୍ଟେଟ୍ ଫର୍ମ, ଭିତ୍ତିଭୂମି କମ୍ପାନୀ, ପରିବେଶ ପରାମର୍ଶଦାତା ଏବଂ ମିଳିତ ଜାତିସଂଘ, ବିଶ୍ୱ ବ୍ୟାଙ୍କ ଭଳି ଆନ୍ତର୍ଜାତିକ ସଂଗଠନ ସହିତ ମଧ୍ୟ କାର୍ଯ୍ୟ କରିପାରିବେ। ନଗର ଯୋଜନା କେବଳ ଏକ ଡେସ୍କ କାମ ନୁହେଁ, ଏହା ଏକ ବୃତ୍ତି ଯାହା ଲୋକଙ୍କ ଦୈନନ୍ଦିନ ଜୀବନକୁ ସିଧାସଳଖ ପ୍ରଭାବିତ କରେ। ଆମେ ବ୍ୟବହାର କରୁଥିବା ରାସ୍ତାର ଗୁଣବତ୍ତା, ପାର୍କ, ପରିବହନ ବ୍ୟବସ୍ଥା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା, ଏହିସବୁ ନଗର ଯୋଜନା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ନଗର ଯୋଜନାର ଏକ ଅନୁପ୍ରେରଣାଦାୟକ ଦିଗ ହେଉଛି ଦେଶ ଗଠନରେ ଏହାର ଅବଦାନ। ନଗର ଯୋଜନାକାରୀମାନେ ଆଗାମୀ ପିଢ଼ି ପାଇଁ ସହରର ଭବିଷ୍ୟତ ଗଠନ କରନ୍ତି। ସେମାନଙ୍କର କାର୍ଯ୍ୟ ବିଜ୍ଞାନ, ସୃଜନଶୀଳତା, ସାଧାରଣ ନୀତି ଏବଂ ସାମାଜିକ ଦାୟିତ୍ୱବୋଧର ଏକ ସମନ୍ୱୟ। ପରିଶେଷରେ ନଗର ଯୋଜନା କେବଳ ରାସ୍ତା ଏବଂ କୋଠା ନିର୍ମାଣ ନୁହେଁ, ଏହା ହେଉଛି ଉନ୍ନତ ଜୀବନ ଧାରଣା ପାଇଁ ପରିବେଶ ପ୍ରସ୍ତୁତ କରିବା ଏବଂ ମାନବ କଲ୍ୟାଣରେ ଉନ୍ନତି ଆଣିବା। ନଗର ଯୋଜନାକାରୀମାନେ ହେଉଛନ୍ତି ସୁସଂଗଠିତ ସହର ଏବଂ ସନ୍ତୁଳିତ ବିକାଶ ପଛରେ ଥିବା ଦୂରଦୃଷ୍ଟା। ଧନ୍ୟବାଦ।
0: ଆଶା କରୁଛି ଏହି ବାର୍ତ୍ତାଟି ନିଶ୍ଚୟ ଆପଣଙ୍କ ପାଇଁ ସମୟ ଉପଯୋଗୀ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା ବିଶ୍ୱ ମହୁମାଛି ଦିବସ ବିଷୟରେ। ବିଶ୍ୱ ମହୁମାଛି ଦିବସ ପ୍ରତିବର୍ଷ ମେ 20 ତାରିଖରେ ପାଳନ କରାଯାଏ। ଏହି ଦିନଟିର ମୂଳ ଉଦ୍ଦେଶ୍ୟ ହେଉଛି ମହୁମାଛି ଏବଂ ଅନ୍ୟାନ୍ୟ ପ୍ରଜନନକାରୀ ପୋକମାଙ୍କଡ଼ମାନଙ୍କର ଗୁରୁତ୍ୱ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା। ପ୍ରକୃତିର ସମତା ରକ୍ଷାରେ ମହୁମାଛିର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଗଛପାଳାର ପ୍ରଜନନ, ଫସଲ ଉତ୍ପାଦନ ଏବଂ ପରିବେଶ ସୁରକ୍ଷାରେ ମହୁମାଛି ଅପରିହାର୍ଯ୍ୟ ଅଟେ। ଏହି ଦିବସ ଆମକୁ ମହୁମାଛିମାନଙ୍କ ସୁରକ୍ଷା ପାଇଁ ଏକତ୍ର ହୋଇ କାମ କରିବାର ପ୍ରେରଣା ଦେଇଥାଏ। ମହୁମାଛି ପୃଥିବୀର ସବୁଠାରୁ ପରିଶ୍ରମୀ ଏବଂ ଉପକାରୀ ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ। ସେମାନେ ଫୁଲରୁ ମକରନ୍ଦ ସଂଗ୍ରହ କରି ମହୁ ତିଆରି କରନ୍ତି। ଏହି ମହୁ ମାନବ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଏହାର ଔଷଧୀୟ ଗୁଣ ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ତେବେ ମହୁମାଛିମାନଙ୍କର ମୁଖ୍ୟ ଅବଦାନ ହେଉଛି ପ୍ରଜନନ କାର୍ଯ୍ୟ। ଫୁଲରୁ ଫୁଲକୁ ପରାଗ କଣା ବହନ କରି ସେମାନେ ଉଦ୍ଭିଦମାନଙ୍କର ବଂଶବୃଦ୍ଧିରେ ସହଯୋଗ କରନ୍ତି। ଏହାଫଳରେ ଫଳ, ଶାକସବ୍ଜି ଏବଂ ଅନ୍ୟାନ୍ୟ ଫସଲର ଉତ୍ପାଦନ ବୃଦ୍ଧି ପାଇଥାଏ। ଆଜିକାଲି ମହୁମାଛିମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଜଙ୍ଗଲ ଧ୍ୱଂସ, ରାସାୟନିକ କୀଟନାଶକର ବ୍ୟବହାର, ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଏହାର ପ୍ରମୁଖ କାରଣ ଅଟେ। ଯଦି ମହୁମାଛି ପୃଥିବୀରୁ ନଷ୍ଟ ହୋଇଯାଆନ୍ତି, ତେବେ ଖାଦ୍ୟ ଶୃଙ୍ଖଳ ଭାଙ୍ଗି ପଡ଼ିବ ଏବଂ କୃଷି ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ। ତେଣୁ ମହୁମାଛିମାନଙ୍କ ସୁରକ୍ଷା ମାନବ ଜାତିର ଭବିଷ୍ୟତ ସୁରକ୍ଷା ସହ ସମ୍ପୃକ୍ତ। ବିଶ୍ୱ ମହୁମାଛି ଦିବସ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସେମିନାର, ପ୍ରଦର୍ଶନୀ ଏବଂ ଶିକ୍ଷାମୂଳକ ଅଭିଯାନ ଆୟୋଜନ କରାଯାଏ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମହୁମାଛିର ଗୁରୁତ୍ୱ ବିଷୟରେ ଜଣାଯାଏ। କୃଷକମାନଙ୍କୁ ଜୈବିକ କୃଷି ପ୍ରତି ଆକର୍ଷିତ କରାଯାଏ, ଯାହାଦ୍ୱାରା କୀଟନାଶକର କୁପ୍ରଭାବ କମିପାରିବ। ଏହାସହ ଅଧିକ ଫୁଲ ଗଛ ଲଗାଇବାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଏ। ମହୁମାଛି କେବଳ ମହୁ ଉତ୍ପାଦନ କରୁଥିବା ପୋକ ନୁହେଁ, ସେମାନେ ପ୍ରକୃତିର ଜୀବନଚକ୍ରର ଏକ ମୁଖ୍ୟ ଅଂଶ। ସେମାନଙ୍କ ବିନା ପୃଥିବୀର ଜୈବ ବିବିଧତା ଓ ଖାଦ୍ୟ ସୁରକ୍ଷା ବିପଦରେ ପଡ଼ିପାରେ। ତେଣୁ ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ମହୁମାଛିଙ୍କୁ ସୁରକ୍ଷା କରିବା, ପରିବେଶକୁ ସଫା ରଖିବା ଏବଂ ପ୍ରକୃତି ପ୍ରତି ସଚେତନ ହେବା। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ରାହତ ଫତେ ଅଲ୍ଲୀ ଖାନ୍ଙ୍କ କଣ୍ଠରୁ ଏକ ଗୀତ। କଥାଚିତ୍ର କଲିୟୁଗ, ଗୀତିକାର ଅସୀମ ରାଜା, ଗୀତ ଜିଆ ଧଡ଼କ ଧଡ଼କ।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କ ମନ ଛୁଆଁ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା ସୁମିତ୍ରାନନ୍ଦନ ପନ୍ତଙ୍କ ଜୀବନୀ ବିଷୟରେ। ସୁମିତ୍ରାନନ୍ଦନ ପନ୍ତ ହିନ୍ଦୀ ସାହିତ୍ୟର ଛାୟାବାଦ ଯୁଗର ଜଣେ ପ୍ରମୁଖ କବି ଥିଲେ। ସେ ହିନ୍ଦୀ କବିତାକୁ ନୂତନ ରୂପ, ନୂତନ ଭାବନା ଓ ସୁନ୍ଦର ଭାଷାରେ ସମୃଦ୍ଧ କରିଥିଲେ। ପ୍ରକୃତି ପ୍ରେମ, ମାନବତାବାଦ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ତାଙ୍କ କବିତାର ମୁଖ୍ୟ ବିଶେଷତା ଥିଲା। ସେ ଆଧୁନିକ ହିନ୍ଦୀ କବିତାର ଏକ ଉଜ୍ଜ୍ୱଳ ନକ୍ଷତ୍ର ଭାବେ ପରିଚିତ। ସୁମିତ୍ରାନନ୍ଦନ ପନ୍ତଙ୍କ ଜନ୍ମ ମେ 20, 1900 ଉତ୍ତରାଖଣ୍ଡର କୌସାନୀ ଗ୍ରାମରେ ହୋଇଥିଲା। ତାଙ୍କ ଶୈଶବ ନାମ ଥିଲା ଗୋସାଇଁ ଦତ୍ତ। ଜନ୍ମ ପରେ ଶୀଘ୍ର ତାଙ୍କ ମାତାଙ୍କ ଦେହାନ୍ତ ହୋଇଥିଲା। ଏହି କାରଣରୁ ସେ ଶୈଶବରୁ ଜୀବନର କଠିନତାକୁ ଅନୁଭବ କରିଥିଲେ। କୌସାନୀର ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ପର୍ବତ, ନଦୀ, ଗଛପାଳା ଏବଂ ପ୍ରକୃତିର ଶାନ୍ତ ପରିବେଶ ତାଙ୍କ କବିମନକୁ ପ୍ରେରଣା ଦେଇଥିଲା। ତେଣୁ ତାଙ୍କ କବିତାରେ ପ୍ରକୃତିର ସୁନ୍ଦର ଚିତ୍ରଣ ଦେଖିବାକୁ ମିଳିଥାଏ। ସେ ଆହ୍ଲାବାଦରେ ଶିକ୍ଷା ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନର ପ୍ରଭାବରେ ସେ ପାଠପଢ଼ା ଛାଡ଼ି ଦେଇଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କ ମନରେ ଦେଶପ୍ରେମ ଓ ମାନବ ସେବାର ଭାବନା ଗଭୀର ଥିଲା। ସେ ନିଜ କବିତା ମାଧ୍ୟମରେ ଲୋକମାନଙ୍କୁ ଜାଗୃତ କରିଥିଲେ। ସୁମିତ୍ରାନନ୍ଦନ ପନ୍ତ ଛାୟାବାଦ ଯୁଗର 4 ମୁଖ୍ୟ କବିଙ୍କ ମଧ୍ୟରୁ ଜଣେ। ଅନ୍ୟ 3 ଜଣ ହେଲେ ଜୟଶଙ୍କର ପ୍ରସାଦ, ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଳା ଏବଂ ମହାଦେବୀ ବର୍ମା। ପନ୍ତଙ୍କ କବିତାରେ କଳ୍ପନା, ସଙ୍ଗୀତମୟତା ଏବଂ ସୌନ୍ଦର୍ଯ୍ୟର ଅଦ୍ଭୁତ ସମନ୍ୱୟ ଦେଖାଯାଏ। ସେ ପ୍ରକୃତିକୁ ଜୀବନ୍ତ ରୂପରେ ଚିତ୍ରଣ କରୁଥିଲେ। ତାଙ୍କ ଭାଷା ଅତ୍ୟନ୍ତ କୋମଳ, ମାଧୁର୍ଯ୍ୟପୂର୍ଣ୍ଣ ଏବଂ ସଙ୍ଗୀତମୟ ଥିଲା। ତାଙ୍କର ପ୍ରସିଦ୍ଧ କାବ୍ୟଗ୍ରନ୍ଥ ମଧ୍ୟରୁ ପଲ୍ଲବ, ଗୁଞ୍ଜନ, ଯୁଗାନ୍ତ, ଗ୍ରାମ୍ୟା, ଚିଦମ୍ବରା ଇତ୍ୟାଦି ଉଲ୍ଲେଖନୀୟ ଅଟେ। ପଲ୍ଲବ ତାଙ୍କର ସବୁଠାରୁ ପ୍ରସିଦ୍ଧ କାବ୍ୟ ସଂଗ୍ରହ ଭାବେ ପରିଚିତ। ଏଥିରେ ପ୍ରକୃତିର ମନୋହର ବର୍ଣ୍ଣନା ଓ ଭାବନାର ସୂକ୍ଷ୍ମ ଅଭିବ୍ୟକ୍ତି ଦେଖାଯାଏ। ସାହିତ୍ୟ କ୍ଷେତ୍ରରେ ଯଦି ଦେଖିବା, ସାହିତ୍ୟ କ୍ଷେତ୍ରରେ ତାଙ୍କ ଅପୂର୍ବ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। ଚିଦମ୍ବରା କାବ୍ୟ ପାଇଁ ସେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। ଏହାଛଡ଼ା ସେ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। ତାଙ୍କ ସାହିତ୍ୟ ଆଜି ମଧ୍ୟ ଲୋକମାନଙ୍କୁ ପ୍ରେରଣା ଦେଇଥାଏ। ସୁମିତ୍ରାନନ୍ଦନ ପନ୍ତ କେବଳ ଜଣେ କବି ନୁହନ୍ତି, ସେ ଜଣେ ମହାନ ଚିନ୍ତକ ଓ ମାନବତାବାଦୀ ଥିଲେ। ତାଙ୍କ କବିତା ମାନବ ମନକୁ ସୌନ୍ଦର୍ଯ୍ୟ, ଶାନ୍ତି ଓ ସତ୍ୟର ପଥରେ ଆଗେଇ ନେଉଥାଏ। ସେ ହିନ୍ଦୀ ସାହିତ୍ୟକୁ ଏମିତି ଏକ ଧନ ସମ୍ପଦ ଦେଇଛନ୍ତି ଯାହା ସଦାସର୍ବଦା ସ୍ମରଣୀୟ ରହିବ। ସୁମିତ୍ରାନନ୍ଦନ ପନ୍ତ ହିନ୍ଦୀ ସାହିତ୍ୟର ଜଣେ ଅମର କବି। ତାଙ୍କ ସାହିତ୍ୟ ପ୍ରକୃତି ପ୍ରେମ, ମାନବତା ଓ ଉଚ୍ଚ ଚିନ୍ତାଧାରାର ପ୍ରତୀକ। ତାଙ୍କ କବିତା ଆଜି ମଧ୍ୟ ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରେ ଏବଂ ସାହିତ୍ୟ ଜଗତରେ ତାଙ୍କ ସ୍ଥାନ ସଦା ଅମର ରହିବ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ସୋନୁ ନିଗମ ଏବଂ ଶ୍ରେୟା ଘୋଷଲଙ୍କ କଣ୍ଠରୁ ଆଉ ଏକ ଗୀତ, କଥାଚିତ୍ର ମେ ହୁନା। ଗୀତିକାର ଜାଭେଦ ଅଖତାର।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କ ପାଇଁ ମନଛୁଆଁ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ନମସ୍କାର।

ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ, 6:30 ଶୁଣିବେ ଉଜ୍ଜଳ ଆମ ଦେଶ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନାୟକ ପ୍ରଯୋଜନା ମୁରଲୀଧର ପଣ୍ଡା। ଆଜି ରାତି 10:30 ଶୁଣିବେ ଓଡ଼ିଆ ଲୋକସଙ୍ଗୀତ। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲୋକସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି କଣ୍ଠଶିଳ୍ପୀ ଅବିନାଶ ଦାସ ଏବଂ ଅସୀମା ପଣ୍ଡା, ଗୀତ ଏବଂ ସଙ୍ଗୀତ ସତ୍ୟରଞ୍ଜନ ବଳ।

ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଦୀପ୍ତି ରେଖା, ଗୀତ ରଚନା ଆରୋହୀ ଅଜିତ ତ ଏବଂ ସଙ୍ଗୀତ ଶ୍ରୀକୁମାର ମୁକେଶ। କଣ୍ଠଶିଳ୍ପୀ ଦୀପ୍ତି ରେଖା।

ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଏବଂ ସଞ୍ଚିତା ଶୁଭଦର୍ଶିନୀ। ଗୀତ ରଚନା ସ୍ଥିତା ପଟ୍ଟନାୟକ ଏବଂ ସଙ୍ଗୀତ ଦେଇଛନ୍ତି ଆସାଦ ନିଜାମ।

0: ଶୁଣୁଥିଲେ ଓଡ଼ିଆ ଲୋକସଙ୍ଗୀତ କଣ୍ଠଶିଳ୍ପୀମାନେ ଥିଲେ ଅବିନାଶ ଦାସ, ହ୍ୟୁମେନ ସାଗର, ଅସୀମା ପଣ୍ଡା, ଦୀପ୍ତି ରେଖା, ସତ୍ୟଜିତ ପ୍ରଧାନ ଓ ସଞ୍ଚିତା ଶୁଭଦର୍ଶିନୀ। ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ
1: ଆକାଶବାଣୀ। ମନୋଜ କୁମାର ପୂଜାରୀ ଉପସ୍ଥାପନାରେ ଅଛନ୍ତି, ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ବିଦ୍ୟା ଅଟଇ ମହାଧନ ବାଳକେ କରେ ଉପାର୍ଜନ, ଏକଥା ଆମେ ସମସ୍ତେ କହିଥିବାର ଶୁଣିଥାଉ। ପ୍ରକୃତରେ ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରିବା, ଶିଖିନଥିବା କଥା ମଧ୍ୟ ଆମେ ପାଠ ପଢ଼ିବା ଦ୍ୱାରା ଶିଖିପାରିଥାଉ। ତେବେ ଯେତେ ଅଧିକ ଆମେ ପଢ଼ିବା ସେତେ ଆମର ଜାଣିବାର ଆଗ୍ରହ ବଢ଼ିବ। ବିଦ୍ୟା ହେଉଛି ଅମୂଲ୍ୟ, ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ, ତ କେବେ ଆଉ କିଛି ହୋଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନ ଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ ଦେଖାଇପାରେ ଏବଂ ତାର ବିକାଶ ପାଇଁ ସଶକ୍ତ ଓ ସକ୍ଷମ କରାଏ ତାହା ହିଁ ଅସଲ ଜ୍ଞାନ, ଏବଂ ଏହି ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଘଟେ। ତେଣୁ ସମସ୍ତେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା। ତେବେ ଖାଲି ଯେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା ତା ନୁହଁ, ତା ସହିତ ନିଜେ ନିଜ ଶରୀରର ଯତ୍ନ ନେବା ଆଉ ଆଖପାଖକୁ ସଫା ସୁତୁରା ବି ରଖିବା ଦରକାର। କହିବା କଥା ହେଲା ସ୍ୱଚ୍ଛତା ପ୍ରତି ବି ଧ୍ୟାନ ଦେବା। ତେବେ ଆଜି ଆସନ୍ତୁ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ ଏ ସମ୍ପର୍କରେ କଥା ହେବା ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ସହିତ।
1: ସାର୍ ନମସ୍କାର।
2: ନମସ୍କାର ମ୍ୟାଡମ୍,
1: କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ସାର୍।
2: ଧନ୍ୟବାଦ ମ୍ୟାଡମ୍।
0: ତ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ?
2: ଯେ ବର୍ତ୍ତମାନ ସମୟରେ ଏଇଟା ବହୁତ ଜରୁରୀ ହେଇଯାଇଛି, ସମସ୍ତେ ସ୍ୱଚ୍ଛ ପରିବେଶରେ ଯଦି ସମସ୍ତେ ନ ବଢିବେ ତାହେଲେ ନିଶ୍ଚିତ ଭାବେ ସେମାନେ ବିଭିନ୍ନ ପ୍ରକାର ରୋଗ ବୈରାଗ ଭିତରେ ଗତି କରିବେ। ଏଇଟା ପିଲାବେଳୁ ଆମ ଘରେ ଆମର ପିତାମାତା ଶିଖିଥାନ୍ତି, ପରବର୍ତ୍ତୀ ସମୟରେ ଆମେ ଏହାକୁ ଶିଖିଗଲା ପରେ ଆମ ନିଜ ଜୀବନରେ ଆମେ ଏହାକୁ ପ୍ରୟୋଗ କରୁ। ତା ସହିତ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ ପିଲାମାନଙ୍କୁ ଏହି ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଆଯାଉଛି। ଯୋଉ ରୋଗ ଜୀବାଣୁ ହୁଅନ୍ତି ପାଣି ଜମିବା ଦ୍ୱାରା, ମାନେ କୋଉଠି ମଳମୂତ୍ର ଜମିବା ଦ୍ୱାରା ଯୋଉ ରୋଗ ଜୀବାଣୁ ଆମ ଶରୀରକୁ ପଳେଇ ଆସନ୍ତି ତାହା ଆଉ ଆସିପାରିବ ନାହିଁ। ଯୋଉଟା ଆମେ କରୋନା ସମୟରେ ଆପଣ ଦେଖିଥିବେ ମ୍ୟାଡମ୍, ଯେମିତିକି ଆମେ ସ୍ୱଚ୍ଛତାକୁ ମୁଖ୍ୟ ଭାବରେ ସେଠି ଗ୍ରହଣ କରାଯାଇଥିଲା। ଆମର ସ୍ୱଚ୍ଛତା ଯଦି ଆମେ କ୍ଲିନ୍ ରହିବା ତାହେଲେ ଆମକୁ କରୋନା ଜୀବାଣୁ ଆସିବ ନାହିଁ, ଆମ ପାଖକୁ ଆସିବ ନାହିଁ। ତେଣୁ ସେଇ ପରିପ୍ରେକ୍ଷୀରେ ମୁଁ କହିବି ଶାରୀରିକ ଏବଂ ମାନସିକ ସହିତ ପରିବେଶକୁ ସଫା ରଖିବାକୁ ମୁଁ ସ୍ୱଚ୍ଛତା ବୋଲି ବୁଝେ।
1: ସାର୍, ଆପଣ ଯୋଉ ସ୍କୁଲରେ ପାଠ ପଢ଼ାଉଛନ୍ତି ପିଲାଙ୍କୁ, ସେଇଠି ସ୍ୱଚ୍ଛତା ବିଷୟରେ କେମିତି କଣ ବୁଝାଉଛନ୍ତି? ତାପରେ ସ୍ୱଚ୍ଛତା ପାଇଁ କି କଣ ସବୁ ମାନେ ସେମାନଙ୍କୁ ଶିକ୍ଷା ଦିଆଯାଉଛି? ପ୍ରକୃତରେ କଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଦରକାର କି?
2: ମ୍ୟାଡମ୍, ନିଶ୍ଚିତ ଭାବେ ପିଲାମାନଙ୍କର ପରିବାର ପରେ ସେମାନେ ବିଦ୍ୟାଳୟକୁ ଆସନ୍ତି, ଯୋଉଟା କି ତାଙ୍କର ଶିକ୍ଷଣ ଯୋଉ କାର୍ଯ୍ୟକ୍ରମ ତାଙ୍କର ଆରମ୍ଭ ହୁଏ, ଜୀବନ ଆରମ୍ଭ ହୁଏ ସେଇ ବିଦ୍ୟାଳୟ ହିଁ ଆରମ୍ଭ ହୁଏ। ତେଣୁ ପ୍ରାଥମିକ ସ୍ତରରୁ ଯଦି ପିଲାଟି ପରିବେଶ କୁ ସଫା ରଖିବା, ସ୍ୱଚ୍ଛତା ବିଷୟରେ କିଛି ଜାଣିବ, ନିଶ୍ଚିତ ଭାବେ ପରବର୍ତ୍ତୀ ସମୟରେ ସିଏ ତାଙ୍କୁ ଆମର କାର୍ଯ୍ୟକାରୀ କରିବ ଏବଂ ନିଜେ ସଫା ସୁତୁରା ରହିବା ସହିତ ଆମ ପରିବେଶକୁ ସଫା ସୁତୁରା ରଖିବ, ଯାହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ଏବଂ ମାନବ ସମାଜ ବହୁତ ଦିନ ବଞ୍ଚି ରହିପାରିବ। ତେଣୁ ଏହି ବିଷୟକୁ ବିଶେଷ ଭାବରେ ବିଭିନ୍ନ ପୁସ୍ତକ ମାଧ୍ୟମରେ ଦିଆଯାଇଛି ବିଦ୍ୟାଳୟରେ ପାଠ୍ୟକ୍ରମରେ। ତା ସହିତ ଆମର ନିୟମିତ ସାପ୍ତାହିକ କାର୍ଯ୍ୟକ୍ରମ ସବୁ ରହୁଛି, ବିଦ୍ୟାଳୟ ସ୍ତରୀୟ ଯୋଉ ପିଲାମାନଙ୍କର ମନ୍ତ୍ରୀମଣ୍ଡଳ କରାଯାଇଛି ସେଥିରେ ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଉପରେ ଅଭିଭାଷଣ କାର୍ଯ୍ୟକ୍ରମ ରହୁଛି, ଡିବେଟ୍ କମ୍ପିଟିସନ ଯୋଉଟା ଆମର କହୁଛନ୍ତି, ତା ସହିତ ପିଲାମାନଙ୍କୁ କୁଇଜ୍ କମ୍ପିଟିସନ କରୁଛୁ, ଚିତ୍ରାଙ୍କନ ପ୍ରତିଯୋଗିତା କରୁଛୁ ଏବଂ ପ୍ରତ୍ୟେକ ଶନିବାର ପ୍ରେୟାର କ୍ଲାସରେ ନିୟମିତ ଭାବେ ତାଙ୍କର ଶାରୀରିକ ଭାବେ ସୁସ୍ଥ ଅଛନ୍ତି ନା ନାହିଁ, ପରିଷ୍କାର ଅଛନ୍ତି ନା ନାହିଁ, ତାଙ୍କର କପଡ଼ା ସଫା ଅଛି ନା ନାହିଁ, ତାଙ୍କର ନଖ ଯୋଉ ଚୁଟି ତାଙ୍କର ଠିକ୍ ଠାକ୍ କଟା ହେଇଛି ନା ନାହିଁ, କାଟିଛନ୍ତି ନା ନାହିଁ, ତେଣୁ ଏ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ ନିୟମିତ ଭାବେ ଚେକ୍ କରନ୍ତି, ଯାହାକି ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯୋଉମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି, ବିଶେଷ କରି ଆମର ପିଟି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରୁମରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି ଆମେ ପିଲାମାନଙ୍କୁ ସେ ବିଷୟରେ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସର ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ତେଣୁ ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରୁ ଯେ ତମେ ପରିଷ୍କାର ରୁହ, ଭଲ କପଡ଼ା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କହିବ ସଫା କରିଦେବେ, ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ। ଆଉ ତା ସମୟରେ ଆମର ସ୍କୁଲରେ କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନ୍ ଡ୍ରାଇଭ କରାଯାଏ ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ ରେ ପକେଇବା, ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
1: ତେବେ ସାର୍ ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାଶ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି, ତ ସେଟା କଣ ସାର୍ କେମିତି କଣ କରିବେ ପିଲାମାନେ, କେମିତି ସେମାନଙ୍କୁ ବୁଝାହଉଛି?
2: ହାତ ଧୁଆ ଯୋଉ କରାଯାଇଛି, କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗୁଥାଏ, ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ, ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା, ଯେ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି, କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ, କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ, ପାଟିରେ ଆମେ ଖାଉଛେ ହାତ ଦ୍ୱାରା, ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡ଼ି ରଗଡ଼ି ସାବୁନରେ ସଫା କଲୁ, ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
1: ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
2: ଆଜ୍ଞା ମ୍ୟାଡାମ, ନିଶ୍ଚିତ ଭାବେ ଆଚରଣ ଏବଂ ଉଚ୍ଚାରଣ, ଆମେ କହିବା ଏବଂ କାର୍ଯ୍ୟରେ କରିବା, ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ମାନେ ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର, ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି, ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରୁଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର, ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବେ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଯେମିତି ଆମେ ଆଲୋଚନା କରିଥିଲେ, ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା, ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମ୍ୟାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା। ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଯୋଉଟା ଜରିଟ ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡି ଦେବି ତାହେଲେ ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର୍ ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
2: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା। ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା, ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯାହା ହଉ ସାର୍, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ, ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ, ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ, ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ବିସ୍ତୃତ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ ଜେନେରାଲ ଇସିକାୱା ଓସି ହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଜାପାନ କନସୁଲ ଜେନେରାଲ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୋରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନ୍ୟୁମରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
1: ଯେଉଁ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହୋଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ ଯଦି କୌଣସି କାରଣ।
0: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.4%

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶାନ ପୁଞ୍ଜିନିବେଶ ଆଉ ଶିଳ୍ପାୟନ କ୍ଷେତ୍ରଟି ଐତକା ସହଯୋଗ କରିବା ଜାପାନ କହିଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ଫଲ। ରାଜ୍ୟ 85.85% ପରୀକ୍ଷାର୍ଥୀ ହେଲେ ପାସ୍। ରାଜ୍ୟ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଗୋଟିଏ ଜରୁରୀ କ୍ଷେପ ଆଇଷ୍ଟନ ହେଲା ମୁଡ୍। ଆଉ ଏ ହପ୍ତାର ଶେଷ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ 2-3 ଡିଗ୍ରୀ ତକ ବଢ଼ବା ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଏଥର ପୁରା ଖବର। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଭୁବନେଶ୍ୱର ଲୋକସଭା ଭବନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ଜାପାନ ଓ ଓଡ଼ିଶା ଭିତରେ ସମ୍ପର୍କକେ ଜବର କରିବା ଲାଗି ଆଲୋଚନା କରିଛନ୍। ରାଜ୍ୟର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପଟି ଜାପାନର ସହଯୋଗ ଆଉ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍। ଓଡ଼ିଶାର ପୁଞ୍ଜିନିବେଶ ଆଉ ଶିଳ୍ପାୟନ ଚେଷ୍ଟାଟି ଜାପାନ ନିଜର ଭାଗିଦାରୀକୁ ଆହୁରି ବଢ଼ାବା ବୋଲି ଶ୍ରୀ ମାଝୀ କହିଛନ୍। ଆଲୋଚନା ବେଲକେ ରାଜ୍ୟର ବୌଦ୍ଧ ସର୍କିଟ ଆଉ ଅଲଗା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀମାନଙ୍କର ଜାପାନ ସହିତ ପର୍ଯ୍ୟଟନ ବ୍ୟବସାୟର ବିକାଶ ଲାଗି ମୁଖିଆ ଜରିଆ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଜୁଆନ ପିଲା ଟୁକେଲମାନଙ୍କୁ ଜାପାନର ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟଟି ଜାପାନର କେତେଟା ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନର 73 ରାଜ୍ୟ ଗସ୍ତ କରିକି କଳା ସଂସ୍କୃତି ଇତିହାସ ଆଉ ଐତିହ୍ୟ କ୍ଷେତ୍ରଟି ଦୁଇ ଦେଶ ବିଷୟରେ ଭଲ ସମ୍ପର୍କ ସ୍ଥାପନା କରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଜି ବାହାରିଛି। ଏକାସାଙ୍ଗେ ବିଜ୍ଞାନ କଳା ବାଣିଜ୍ୟ ଆଉ ଧନ୍ଦାମୂଳକ ପରୀକ୍ଷା ଫଲ ବାହାରିଛି। ମଧ୍ୟାହ୍ନ 12:30 ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଲ ଘୋଷଣା କରିଛନ୍। ଏ ବଛର ରାଜ୍ୟର ପାସ୍ ହାର 85.85% ରହିଛି। ବିଜ୍ଞାନଟି ପାସ୍ ହାର 88.82%, କଳାଥି 84.50%, ବାଣିଜ୍ୟଥି 88.07% ଆଉ ଧନ୍ଦାମୂଳକ ଶିକ୍ଷାଥି 77.62% ରହିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଲ results.orissa.gov.in ଆଉ results.digilocker.gov.in ଜାଣିପାରିବେ। ଏକ୍ସ ରେଗୁଲାର ଆଉ ରେଗୁଲାର ବର୍ଗଥି ମୋଟ 398,090 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିର୍ ଭିତରୁ 341,781 ଜଣ ଛାତ୍ରଛାତ୍ରୀ ପାସ୍ ହେଇଛନ୍। କଲାଥି ସମ୍ବଲପୁର ଜିଲ୍ଲା 99.48% ସର୍ବାଧିକ ଉତ୍ତୀର୍ଣ୍ଣ ହାର ରହିଥିବାର ବେଳେ ବାଣିଜ୍ୟଥି ବୌଦ୍ଧ ଜିଲ୍ଲା 100% ସର୍ବାଧିକ ଉତ୍ତୀର୍ଣ୍ଣ ହାରଥି ରହିଛି। ଏବା କାଲିନୁ ଛାତ୍ରଛାତ୍ରୀମାନେ ଡିଜିଲକର୍ନୁ ମାର୍କସିଟ୍ ଡାଉନଲୋଡ଼ କରିପାରିବେ ବୋଲି ସୂଚନା ଦିଆଯାଇଛି। ଏ ବଛର ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଜୁଲାଇ ମାସର ପହିଲା ହପ୍ତାଟି ଏ ପରୀକ୍ଷା ହେବା। ଯୁକ୍ତ ଦୁଇ ପରୀକ୍ଷା ଫଲ ବାହାରବାର ଉତ୍ତରୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଏ ସୂଚନା ଦେଇଛନ୍। ସେ କହିଛନ୍ ଛାତ୍ରଛାତ୍ରୀମାନଙ୍କୁ କେନ୍ସି ଗୋଟେ ବିଷୟଟି ଇମ୍ପ୍ରୁଭମେଣ୍ଟ ଲାଗି ସୁଯୋଗ ଦିଆଯିବା। ପରୀକ୍ଷାର୍ଥୀ ସେ ବିଷୟ ପାସ୍ କରିଥିଲେ ଯାଇକରି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି। ଆଗକେ ହେବାରକେ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ନିରାପଦ ଆଉ ନିରପେକ୍ଷ ଭାବେ କରାବାର୍ ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସୁରକ୍ଷା ବ୍ୟବସ୍ଥା ଆଉ ଅତ୍କା ସତର୍କତା ଉପରେ ଜୋର ଦେଇଛନ୍। ଆଜି ନୂଆଦିଲ୍ଲୀନ କେନ୍ଦ୍ରୀୟ ସୁରକ୍ଷା ଆଉ ଗୋଇନ୍ଦା ସଂସ୍ଥାମାନଙ୍କ ସାଙ୍ଗେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍। ପ୍ରତିଯୋଗିତାମୂଳକ ପରୀକ୍ଷାକେ ନେଇକରି ବେନାମୀ ଅନ୍ଲାଇନ୍ ଗ୍ରୁପ୍ଟି ଭୁଲ ସୂଚନା ଛାପବାର୍କେ ନେଇକରି ବୈଠକଟି ଚିନ୍ତା ପ୍ରକଟ କରାଯାଇଛି। ଏତାକେ ଗମ୍ଭୀରତାର ସହିତ ନେଇକରି ମନ୍ତ୍ରୀ ଏନ୍ତା ନେଟୱାର୍କମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ନିର୍ଦ୍ଦେଶ ଦେଇଛନ୍। ସୋସିଆଲ ମିଡ଼ିଆ ପ୍ଲାଟଫର୍ମମାନଙ୍କେ ଶିକ୍ଷା ମନ୍ତ୍ରଣାଳୟ NTA ଆଉ ଆଇନ ପ୍ରବର୍ତ୍ତନ ସଂସ୍ଥା ମିଶିକରି ଭୁଲ ସୂଚନାକେ ରୋକବାର ଆଉ ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତାକେ ବଜାୟ ରଖବାର ବାବଦେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 31 ତାରିଖ ରବିବାର ଦିନ ସକାଳର 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କ 134 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଟି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800117800 ଡାଏଲ କରିକିରି ନିଜ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଏବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ବାଲେଶ୍ୱର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ର ଆଇଟିଆର୍ ନୁ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର୍ ପ୍ରଣାଳୀର ଦୁଇଦିନିଆ ପରୀକ୍ଷଣ ସଫଳତାର ସହିତ ଶେଷ ହୋଇଛି। ପୁନେର ଗୋଟିଏ ଘରୋଇ ପ୍ରତିରକ୍ଷା ସଂସ୍ଥା ତରଫରୁ ପ୍ରସ୍ତୁତ ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀ ଗଲା 1819 ତାରିଖ ନିଜର ଶକ୍ତି ପ୍ରଦର୍ଶନ କରିବାର ସହିତ ସବୁ ସାମରିକ ଲକ୍ଷ୍ୟ ହାସଲ କରିଛି। ମିଳିଥିବା ସୂଚନା ଅନୁସାରେ ଏହି ପରୀକ୍ଷଣଟି ସୂର୍ଯ୍ୟାସ୍ତ ରକେଟ୍ର ଦୁଇଟା ଭିନ୍ନ ଭିନ୍ନ ସଂସ୍କରଣ ବ୍ୟବହାର କରାଯାଇଥିଲା। ଇତର ସଫଳ ପରୀକ୍ଷଣ ଉତ୍ତରୁ ସେନା ଅଧିକାରୀ ଆଉ ପ୍ରତିରକ୍ଷା ବିଜ୍ଞାନୀମାନେ ଖୁସି ଜାହିର କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ର ଗୋଟିଏ ଜରୁରୀ କ୍ଷେପ ଆଇଷ୍ଟାନ ମୂଲିଛି। ଗଲା ମଧ୍ୟରାତ୍ରିନୁ ପୁରୁଣା ଭୋଟର ତାଲିକାକେ ରଦ୍ଦ କରାଯାଇଛି। ଆଇଷ୍ଟାନ ପରିଗଣନା ଫର୍ମ ଛାପବାର କାମ ମୂଲ ହୋଇଛି। ରାଜ୍ୟର 3,40,00,000 ଅଧିକା ଭୋଟରମାନଙ୍କ ଲାଗି ସମାନ ସଂଖ୍ୟକ ପରିଗଣନା ଏନ୍ୟୁମରେସନ୍ ଫର୍ମ ଛାପବାର କାମ କରାଯିବା ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍। ଇ ଫର୍ମ ଛପା ହେବାର ଉତ୍ତରୁ ଇ ମାସର 30 ତାରିଖନୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘର ଘର ଯାଇକରି ଭୋଟରମାନଙ୍କୁ ଫର୍ମ ଦେବେ। ଦରକାର ଜାଗାନ ସମ୍ପୃକ୍ତ ଭୋଟରମାନଙ୍କର ଅନୁପସ୍ଥିତି ବୁଥ୍ ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ସେମାନଙ୍କ ନିକେ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ସୂଚନା ଅନୁସାରେ ପରିଗଣନା ଫର୍ମ ସବୁ ଛାପବାର ଲାଗି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ସୂଚନା ଅନୁସାରେ ଏହି ଫର୍ମଟି ଭୋଟରମାନଙ୍କର ଫଟୋ ସହିତ ଅଲଗା ଜରୁରୀ ତଥ୍ୟ ରହିଛି। ଏ ବାବଦରେ ଶ୍ରୀ ମିଶ୍ର କହିଛନ୍ତି,
1: ଯେଉଁ ଏନ୍ୟୁମେରେସନ୍ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବୁ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହୋଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
0: ଜ୍ୟେଷ୍ଠ ମାସର ଅନ୍ଧାର ପଖର ଚତୁର୍ଥୀ ତିଥି ନ ପୁରୀ ଶ୍ରୀମନ୍ଦିର ଆଜି ମହାପୁରୁମାନଙ୍କର ବନକ ଲାଗି ନୀତି ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ତରୁ ସଞ୍ଜର 6 ମୋହିକରି ରାତି 10 ତକ ଏ ନୀତି ଚାଲ୍ବା। ବନକ ଲାଗି ନୀତି ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି।

ଇ ସହଭାଗିତା ଆମକୁ ବଞ୍ଚେଇ ରଖ୍ସି। ମନୁଷ୍ୟ ଆଉ ପରିବେଶର ମଙ୍ଗଲ ଲାଗି ହଜାର ହଜାର ବଛର ଧରିକିରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସାଙ୍ଗେ ଆଧୁନିକ ପ୍ରଯୁକ୍ତି ମିଶ୍ରଣ ଲାଗି ମହୁମାଛି ଆଉ ମନୁଷ୍ୟ ଲାଭ ପାଇବେ ବୋଲି ଇ ବଛରର ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଆଉ ପରିବେଶ ପରିସଂସ୍ଥାନ ଥି ଇ ପରଗମାନଙ୍କର ଜରୁରୀ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଛନ୍। ବୌଦ୍ଧ ଜିଲ୍ଲାନ 2025-26 ଖରିଫ ବିପଣନ ବଛର ଲାଗି ଡାଲୱା ଧାନଘିନା ପ୍ରସ୍ତୁତି ବାବଦ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କର ସଦ୍ଭାବନା ସଭାଗୃହ ହୋଇଯାଇଛି। ବୈଠକଟି କଣ୍ଟାମାଲ ବିଧାୟକ ଆଉ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇକରି ଚାଷୀମାନଙ୍କର ସୁବିଧା ଆଉ ଧାନଘିନାକେ ଠିକ୍ ଭାବେ କରବାର ଉପରେ ଜୋର ଦେଇଛନ୍। ଏ ଚଲତି ଡାଲୁଆ ଋତୁ ଲାଗି ଜିଲ୍ଲାନ ପହିଲା କ୍ଷେପେ 188,950 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରାଯାଇଛି। ରାଜ୍ୟର ବଡ଼ଭାଗ ଜାଗାନ ଗରମ ଆଉ ଗୁଲୁଗୁଲି ପାଗ ରାଗି ରହିଛି। ପଶ୍ଚିମ ଓଡ଼ିଶାର ବହୁତ ଜାଗାର ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାର ସୂଚନା ମିଳିଛି। ଏବା ହପ୍ତେ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ସେଆଡ଼େ 46 ଡିଗ୍ରୀ ତାପମାତ୍ରା ସହିତ ଝାରସୁଗୁଡ଼ା ହୋଇଛି ରାଜ୍ୟର ସବୁନୁ ତତଲା ସହର। ସମ୍ବଲପୁର ରେକର୍ଡ ହେଲା 45 ଡିଗ୍ରୀ ସେଲସିୟସ। ଶେଷ ମୁଖ୍ୟ ଖବର ଫେର ଘାଏ। ଓଡ଼ିଶାନ ପୁଞ୍ଜିନିବେଶ ଆଉ ଶିଳ୍ପାୟନ କ୍ଷେତ୍ରଟି ଅଧିକା ସହଯୋଗ କରିବା ଜାପାନ କହିଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଯୁକ୍ତ 2 ପରୀକ୍ଷା ଫଳ, ରାଜ୍ୟ 85.85% ପରୀକ୍ଷାର୍ଥୀ ହେଲେ ପାସ୍। ରାଜ୍ୟ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଗୋଟିଏ ଜରୁରୀ କ୍ଷେପ ଆଷ୍ଟନ ହେଲା ମୁଁ। ଆଉ ଏ ହପ୍ତାହର ଶ୍ରେଷ୍ଠ ରାଜ୍ୟରେ ଭିନ୍ ଭିନ୍ ଜାଗାନ 2-3 ଡିଗ୍ରୀ ତକ ବଢ଼ବା ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ଦୃଷ୍ଟିରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି। ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ। ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର୍ର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍ମୁକ୍ତ କରିଛି। ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ୟେ ଭାରତ ଅର୍ ଇଟାଲୀ କେ ବିଚ୍ କରିବୀ ସହଯୋଗ ଅର୍ ସାମଞ୍ଜସ୍ୟକୁ ଦର୍ଶାତା ହେ ଉନକେ ନେତୃତ୍ୱ ମେ ହମାରେ ସମ୍ବନ୍ଧକୁ ନଇ ଗତି, ନଇ ଦିଶା ଅର୍ ନୟା ଆତ୍ମବିଶ୍ୱାସ ମିଲା ହେ। ମୁଝେ ଖୁସି ହେ କି ହମ ଅପନେ ସମ୍ବନ୍ଧକୁ ଅପଗ୍ରେଡ କରତେ ହୁଏ ସ୍ପେଶାଲ ଷ୍ଟ୍ରାଟେଜିକ ପାର୍ଟନରସିପ୍ କି ଘୋଷଣା କର ରହେ ହେ।
0: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ମଧ୍ୟରେ ବନ୍ଧୁତା, ସମ୍ମାନ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି। ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି। ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା, ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି। ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି, ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ, ଦୃଢ଼ ବିଶୋଧନ କ୍ଷମତା, ବୃହତ୍ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ବୈଠକରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ ସୂଚନାର ବ୍ୟାପକ ପ୍ରସାର ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଶିକ୍ଷା ମନ୍ତ୍ରାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି कार्य करिबो उचित बोली श्री प्रधान मत देछंती एथि स से कहिछंती एहा द्वारा भूल सूचना रो प्रसारण को शीघ्र रोका जाई परिबा स परीक्षा परिचालना सुव्यवस्थित होई परिबो आपण माने संवाद सुनचंती आकाशवाणी रो राष्ट्रपति द्रौपदी मुर्मू कहिछंती विकसित भारतर लक्ष्य हासिल करिबा एवं समाज को प्रगतिर शीर्षरे पहुंचेबा पई भारतीय प्रशासनिक अधिकारी मानकु समस्त प्रतिकूल परिस्थितिर मुकाबला करी आगु को बढिबाकु पडिबो राष्ट्रपति भवन में आज 2024 ब्याचर भारतीय प्रशासनिक सेवा अधिकारी मानकु श्रीमती मुर्मू भेटिथिले अधिकारी माने भविष्य में विभिन्न क्षेत्र में काम करिबा एवं विशेषज्ञ दलर नेतृत्व नेबार अनन्य अभिज्ञता हासिल करिबे बोली श्रीमती मुर्मू कहिछंती जनस्वार्थ क्षेत्र में प्रतिष्ठित सरकारी व्यवस्था सह समन्वय रखी ठिक निष्पत्ति नेबा उपरे राष्ट्रपति प्रशासनिक सेवा अधिकारी मानकु परामर्श देछंती अटल नवसृजन अभियान रे नीति आयोग जम्मू एवं काश्मीर रे 500 नूतन अटल टिंकरिंग लैब एटीएल प्रतिष्ठा पई आवेदन प्रक्रिया आरंभ करिछि एही पदक्षेप जम्मू काश्मीर रो विद्यालय शिक्षा विभाग एवं काश्मीर विश्वविद्यालय सह मिलित भाबे कार्यकारी करा जाउछि एक विवृति रे नीति आयोग कहिछि 500 नूतन अटल टिंकरिंग लैब भौगोलिक भाबे आह्वानपूर्ण अंचल गुडी करे एक अंतर्भुक्तिपूर्ण नवसृजन इकोसिस्टम निर्माण करबा क्षेत्र रे प्रमुख उपादान हेबो यह अवसर में अटल नवसृजन अभियान निर्देशक दीपक बागला कहते प्रयोगशाला गुड़िक छात्र छात्री मानक भविष्य पर प्रस्तुत परीक्षण एवं बास्तव दुनिया आह्वान गुड़िक समाधान करने सशक्त कर एटीएल आवेदन में सरकारी बेसरकारी तथा अनुदान प्राप्त विद्यालय केन्द्रीय विद्यालय सेना गुडविल स्कूल और जवाहर नवोदय विद्यालय भाई विभिन्न शिक्षानुष्ठान अंतर्भुक्त कर लक्ष्य रखाई प्रतिरक्षा मंत्री राजनाथ सिंह आज दक्षिण कोरिया राजधानी सियोल रे सेठाकर प्रतिरक्षा अधिग्रहण कार्यक्रम प्रशासन मंत्री ली योंग चुन को भेटिंट सामाजिक गणमाध्यम पोस्ट से सिंह कहते बैठक में उभयपक्ष मिलित विकास उत्पादन एवं रप्तानी एकमत होती दुई देशर नवसृजन इकोसिस्टम को समन्वित करने महत्वाकांक्षी काइंड एक्स पदक्षेप संभावना को उन्नत करने सकाशे रूपरेख प्रस्तुत करने नहीं विचार विमर्श होता विश्व स्वास्थ्य संगठन डब्ल्यूएचओ कहिछि कोंगो एवं उगांडा रे इबोला भूताणु व्यापीबा जातीय एवं आंचलिक स्तर रे अधिक होइथिबा बेले विश्व स्तर रे कम रहिछि विश्व स्वास्थ्य संगठन इबोला प्रकोप को अंतर्जातीय स्तर रे एहाकु सार्वजनिक स्वास्थ्य जरूरीकालीन परिस्थिति बोली घोषणा करिछि विश्व स्वास्थ्य संगठन महानिर्देशक टेड्रस अधसनम घेब्रेयस कहिछंती जे कोंगो रे 51टी मामला एवं उगांडा रे 2टी इबोला भूताणु चिन्हट मामला निश्चित होइथिबा बेले 600टी घटना संदिग्ध भूताणु जनित मामला मृत्यु होइछि अन्यपक्षे कोंगो रे कार्यरत विश्व स्वास्थ्य संगठन दलर अधिकारी कहिछंती इबोला प्रकोप रे सेठारे ए पर्यंत 134टी संदिग्ध मृत्यु होइछि पाणिपाग उत्तर एवं मध्य भारत रे ग्रीष्म प्रकोप वृद्धि पाइछि आज विभिन्न स्थान रे दिनर तापमात्रा 44 डिग्री अतिक्रम करिछि राजस्थान रो 16 जिले रे प्रबल ग्रीष्म प्रवाह ने सतर्क सूचना जारी करा जाइछि पंजाब एवं हरियाणा रे मध्य प्रबल ग्रीष्म लहरीर संभावना ने भारतीय पाणिपाग विभाग अनुमान करिछि आगामी एक सप्ताह मध्य उत्तर पश्चिम एवं मध्य भारत रे अत्यधिक ग्रीष्म प्रवाह जारी रहिबो बोली पाणिपाग विभाग आकलन करिछि खेल खबर आईपीएल क्रिकेट रे आउ किछि समय परे कोलकाता नाइट राइडर्स एवं मुंबई इंडियंस मध्य मैच खेला जिवो यह मैच कोलकाता ईडन गार्डन्स ठारे अनुष्ठित हेबो कोलकाता नाइट राइडर्स टॉस जीती प्रथमे बोलिंग करिबाकु निष्पत्ति नेछि मुख्य संवाद पुणि थरे इटाली और भारत द्विपाक्षिक संपर्क को स्वतंत्र रणनैतिक सहभागिता रे परिणत करिबाकु उभय देशर गुरुत्व आमेरिका ईरान संघर्ष सत्वे भारत विश्वर द्रुततम अभिवृद्धिशील प्रमुख अर्थनीति हो रहिबो जातिसंघर आकलन नीट यूजी पुनः परीक्षा को स्वच्छ और निरपेक्ष भाव परिचालना पर केन्द्र शिक्षामंत्री गुरुत्वारोप इबोला प्रकोप को सार्वजनीन स्वास्थ्य जरूरीकालीन परिस्थिति भाव घोषणा कला विश्व स्वास्थ्य संगठन एवं आईपीएल क्रिकेटर आज मैच रे मुंबई इंडियंस विपक्ष में टॉस जीती बोलिंग करने को निष्पत्ति नेला कोलकाता नाइट राइडर्स संवाद शेष होगा अधिक संवाद न्यूज ऑन एयर .gov.in वेबसाइट एवं न्यूज ऑन एयर आप रे लॉग इन करि पाइबे
2: आकाशवाणी कटक जिला हलचल शुणु अनुकूल जिला संपर्क रे
3: सुदूर सदर ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ, କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000 ଟଙ୍କା ବ୍ୟୟରେ 17ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ,
4: ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯୋଉ ଅଛି, ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ। ତାମଡ଼ାର ଯେତିକି ଡେଭଲପମେଣ୍ଟ ହବା କଥା, ଏରିଆ ଯେତିକି ବଢିଛି, ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହବା କଥା ତାହା ହେଇପାରିବ। ତେଣୁ ତାପରେ ଆମେ ବହୁ ଗୁରୁତ୍ୱ ଆରୋପ କରିଛେ ଏଫୋର୍ଡେବଲ୍ ହାଉସିଂ, ମଲ୍ଟିପର୍ପଜ୍ ମାର୍କେଟ କମ୍ପ୍ଲେକ୍ସ କେମିତି ବନିପାରିବ। ଯେଉଁ ମାର୍କେଟ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ବର୍ଷ ତଳର, ସିଏ ନଷ୍ଟ ହବା ପରିସ୍ଥିତିରେ ଯାଇଛି। ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼େଇବୁ, ଯେଉଁ ଏରିଆକୁ ନେଇଛୁ ସେଠି କେମିତି ଟାଉନ ଯେଉଁଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ, ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରୁ ଏବଂ ଏଫୋର୍ଡେବଲ୍ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ। ଯେଉଁମାନେ ସର୍ଭିସ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି, ଯେଉଁମାନେ କି ବସ୍ତି ଗଢ଼ି ଉଠୁଛି, ଯେଉଁପଟେ ସ୍ଲମ୍ ଏରିଆ ଗଢ଼ୁଛି, ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ ହାଉସ୍, ଏଫୋର୍ଡେବଲ୍ ରେଣ୍ଟାଲ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ ଏବଂ PPP ମୋଡ଼ରେ ମଲ୍ଟିପର୍ପଜ୍ ମାର୍କେଟ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘରଠାରୁ ଆରମ୍ଭ କରି ରାସ୍ତାଘାଟର କଥା, ବିଜୁଳିର କଥା, ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ, ଚେୟାରମ୍ୟାନ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ। ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମଡ଼ାର ଅଫିସ ସହିତ ନୂତନ ଅଫିସ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
3: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13ଟି ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ବର୍ଷାଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ୍ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ୍ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
5: ଏତେବେଳିଆ। ଶୁଣୁଥିଲେ କାର୍ଯ୍ୟକ୍ରମ ରିଲିକରି ପଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଲତା
1: ହଁ ଗୋ ବୋହୁ ଜୁହାର
0: ଜୁହାର ଜୁହାର ଇବେଟା ମୁଇଁ ଆଇଲି ଯେ କାଣା ଦେଖୁଛେ କାଇଁ ଚିନ୍ତାରେ ବୋଇଛ
1: ହଁ ଗୋ ବୋହୁ ଟିକେ ଚିନ୍ତା ଥିଟା ପଡ଼ି ଯାଇଛେ
0: ଇବା କାଁ ହେଲା ଯେ ରେ
1: ଦେଖ ଖାଲି ଆମେ ଆମର ଚିନ୍ତା କର୍ମା ବେଲେ ତ ନାଇଁ ହୁଏ ସମାଜ ଥି ଜନମ ହେଇଛୁ ବେଲେ ଦେଶ ଦୁନିଆ ସମାଜ ଧରତୀ ପରିବେଶ ସବୁଥିର ତ ଚିନ୍ତା ଫେର ତ ଲାଗ୍ସି ନା କେନ୍ତା ହଉଛେ ଯେ ଦେଖୁଛ ତ ଦେଶ ଦୁନିଆର କଥା
0: ହଁ ଠିକ କହୁଛ ଯେ
1: ବେଲେ ହେନ୍ତା ଆଜ ଗୁଟେ ନୂଆଟା ପଢ଼ିଲି ଯେ ଆଜ ପରେ ବିଶ୍ୱ ମହୁମାଛି ଦିବସ ଆଉ ଇ ମହୁମାଛି ମାନେ ଗଲେ ପରେ ଆମର ପରିବେଶ ଥି ସନ୍ତୁଳନ ରକ୍ଷା କରବାର୍ ଲାଗି ଆଉ ଆମର ଚାଷ ବାସ ସବୁ ଜିନିଷ ଥି ପରେ ସେମାନଙ୍କର ବି ଗୁଟେ ବଡ଼ ଭୂମିକା ରହିଛି
0: ତାଙ୍କର ଅବଦାନ ରହିଛି ନାଇଁ କି
1: ଆର୍ ଇହାଦେ ସେମାନଙ୍କର ଅବସ୍ଥା ବି ପୁରା ମାନେ ଖରାପ ହେଇଗଲାନ ସେମାନେ ବି ତାମାନେ ଲୋପ ପାଇ ଯାଉଛନ୍ ପରେ ବୋଲେ ହେଟା ପଢ଼ିଲି ଯେ କେନ୍ତା ହେବା ବୋଲି ଭାବୁଛେ ଆମେ ବି ନାଇଁ ଦେଖୁଛୁ ଇହାଦେ ଯେନ୍ ଗଛ ପତର କାଟି ଦଉଛନ୍ ଜଙ୍ଗଲ କାଟିକିନା ଜଙ୍ଗଲ ଯେନ୍ ନଷ୍ଟ କରି ଦଉଛନ୍ ବେଲେ ହେଥିଲାଗି ସେମାନେ ଆଉ ତାଙ୍କର ରହିବାର ଜାଗା ନାଇଁ ପାଇବାର କେ ସେମାନେ ହେଥିଲାଗି ପଲଉଛନ୍ ଯେନୁ ମୁନୁଷ ମାନଙ୍କର ବସ୍ତି ଅଛେ ସେନୁ ଲାଗି ଯାଉଛନ୍ ଫେର ସେନୁ ମୁନୁଷ ମାନେ ବି ତ ଡରୁଛନ୍ ଡରବି ନାଇଁ କେ ସେମାନେ ବି ଡରିକିନା ସେମାନଙ୍କୁ ସେନୁ ଘୋଡ଼ାଲା ବେଲକେ ସେମାନେ ଅଧା ମରି ଯାଉଛନ୍ ଫେର କେନ୍କେ ଯାଇକିନା ରହୁଛନ୍ ହେନ୍ତା ଅବସ୍ଥା ହଉଛେ ଯେ ହେନ୍ତା କଲେ ଆମର ପରିବେଶଟା କେନ୍ତେ ବଞ୍ଚବା ଆର୍ କେନ୍ତା କର୍ମା ଆମେ ମାନେ ବୋଲୁଛେ
0: ହଁ ଆମର ବି ତ ଭୁଲ ରହିଛେ ଗା ଆମେ ବି ଶୁନ ତ ତାଙ୍କର ରହିବାର ଜାଗାକେ ଆମେ ଯଦି ପଶ୍ମା ହେଲା ତାଙ୍କୁ କ୍ଷତି କର୍ମା ତ ସେ ତାଙ୍କର ପ୍ରଭାବ ବି ଆମର ଉପରେ ଯେନ୍ତା କରି ହେଲେ ପଡ଼ବା
1: ଆର୍ ସେମାନେ ଯେନ୍ ଫୁଲ ନୁ ଫୁଲ କେ ବସନ୍ କି ସବୁଆଡ଼େ ଯେନ୍ ବସୁଛନ୍ ସେମାନେ ସେଟା ଯେନ୍ ଆମର ଯେନ୍ ହଉଛେ ଯେନ୍ ଆମର ପନିପରିବା ଚାଷ ବାସ ଯେନ୍ ହଉଛେ ଗୁଟେ ଠାନୁ ଯେନ୍ ଆଉ ଗୁଟେ ଠାନକେ ସେମାନେ ବସୁଛନ୍ ସେଥୁ ହିଁ ତ ଆମର ସବୁ ଫସଲଟା ହଉଛି ଆର୍ ଦେଖ ସେ ମହୁ ତ ଗୁଟେ ମହୁ ତ ମହୁ ଆମକୁ ଭଲ ମହୁ ବି ସେମାନଙ୍କର ଲାଗି ମିଳିପାରୁଛେ ଇହାଦେ ଆମକୁ ସରକାର କହୁଛନ୍ ମହୁମାଛି ଚାଷ କରବାର ଲାଗି ବି ବହୁତ ପ୍ରୋତ୍ସାହନ ବି ଦଉଛନ୍ ସରକାରଙ୍କର ବହୁତ ରିହାତି ଯୋଜନା ମାନେ ବି ଅଛି ଘରେ ସେ କାଠ ଘର ବାକସ କରିକିନା ବି ଆମେ ଛୋଟ ଜାଗା ଥି ବି ଆମେ ମହୁମାଛି ଚାଷ କରିପାରମା ହେଲେ ଆମର ଜଙ୍ଗଲ ଥି ଯେନ୍ ଆମର ମହୁମାଛି ମାନେ ଯେନ୍ ରହୁଛନ୍ ଆମର ଯେନ୍ ପ୍ରାକୃତିକଟା ସେମାନଙ୍କର ଇହାଦେ ରହିବାରଟା ବଞ୍ଚବାରଟା ଇହାଦେ ବିପଦ ହେଇଗଲାନ ଇ ଜଙ୍ଗଲ ଖେ ଲାଗି
0: ହଁ ପରେ ରେ ଆମର ମନୁଷ୍ୟମାନଙ୍କର କର୍ତ୍ତବ୍ୟ ଏ କି ଜଙ୍ଗଲ କ୍ଷୟକେ ଅଟକାବାର କଥା ଆଉ ଗଛ ଲତା ବନେ ଲଗାବାର କଥା ନେଇ କେ
1: ବନେ ଲଗାବାର କଥା ଆଉ ସବୁ ଆମର ଜୀବଜନ୍ତୁ ପଶୁ ପକ୍ଷୀ କେ ନେଇକି ନା ହିଁ ତ ଆମର ଜୀବ ଜଗତ ହେମାନଙ୍କର ଲାଗି ହିଁ ତ ଆମେ ମାନେ ତିଷ୍ଟି ରହିପାରୁଛୁ ଆମର ଫସଲ ହଉଛେ ଆମେ ଖାଇ ପାରୁଛୁ ରହି ପାରୁଛୁ ହଁ ଖରା ବର୍ଷା ଶୀତ ସମିଆ ଠି ହେଲେ ଯାଇକିନା ମନୁଷ ଇହାଦେ କେନ୍ତା ଖରା ହଉଛେ ଦେଖ ଯଦି ଗଛ ନାଇଁ ନ ବୋଲିକିନା କେନ୍ତା ଖରାଟେ ଇହାଦେ ହଉଛେ
0: ହଁ ପରେ ରେ କେତେ ଅସମ୍ଭାଳ ଖରା ଦେଖ ତ
1: ଏନ୍ତା ଅସମ୍ଭାଳ ଖରା ଆର ଦିନାଦୁ ହେଲେ କେନ୍ତା କର୍ମା ଆମେ
0: ମନୁଷ ମାନେ ବଞ୍ଚି ପାରିବେ
1: ଏ ଗଛ କାଟବାରଟା ଲାଗି ହିଁ ଖରା ହଉଛି
0: ହଁ ପରେ ରେ କାଁ କର୍ମା ଆମର ହାତେ ସବୁ ଏ ଆମେ ସବୁ ବିଚାର କରି କରି କାମ କଲେ
1: ପଶୁ ପକ୍ଷୀ ପୋକ ମାଛି ଯେନ୍ଟା ମାନେ ବି ଅଛନ୍ ସମକର କିଛି ନା କିଛି ଅବଦାନ ରହିଛି ହେଟା ଆମେ ମନୁଷ୍ୟ ସମାଜ ନାଇଁ ବୁଝିପାର
0: ବୁଝବାର କଥା ଆଉ ନା ତାଙ୍କ ଲାଗି ବି ଚିନ୍ତା କରବାର କଥା ନି
1: ହଁ
0: ହଁ ହଁ ଯେ ରେ ଲତା ଆଉ ଚାଷବାସ କାଣା କହ
1: ଚାଷବାସ ତ ହେନ୍ତା ଚାଲିଛେ ବହୁ ଇଥର ତ ଏଇଟା ଧାନ ବିକ୍ରି ବୁକ୍ରା ଥି ଲାଗିଛନ୍
0: ହଁ ବୋଲେ କେନ୍ତା ଅଇନ ଅଇନ ହେଇଥିଲା ଏଥର
1: ହଁ ହେନ୍ତା
0: ହଁ ହଁ
1: ଠିକ ଠାକ ହେଇଛେ ଲେଖେନ୍ ଲାଗୁଛେ ଯେ
0: ହଁ
1: ହେଲେ ବି ଚାଷବାସ ଥି ସାଙ୍ଗେ ଆର୍ ଟିକେ ବି କାଁ କାଣା କଲେ
0: ଏବା ନାଇଁ କର୍ତ୍ତ ବେଲେ କେନ୍ତା କରି ହେତା ଶୁନ ତ ଗୁଟେ ନୁ ଯଦି ଲୁକସାନୀ ହେଲା ବେଲେ ଆଉ ଗୁଟେ ନୁ ଲାଭ ହେଲେ ଯାକର ସିନେ ଆମ ଚାଷୀ ଭାଇ ବହିନ ମାନେ ତିଷ୍ଟି ପାରମା ଦୁଇ ପଇସା ହାତେ ରହିବା
1: ଇହାଦେ ବୈଠକି କେ ଆଇସି ଇନୁ ଶୁନସି କି ଖାଲି ଗୁଟେ ରକମର ଚାଷ ବି ନାଇଁ କରିକିନା ଭିନ୍ ଭିନ୍ ରକମର ଚାଷ କଲେ ବି ଆଜ୍ଞା ମାନେ କହିସନ୍ ଯେ ଭଲ ଲାଗ୍ସି
0: ହଁ ହେତିଲେ ତମେ ବୈଠକି କେ ଆଇସୁ
1: ହେନ୍ତା ଟିକେ ମୁଇଁ ଥର କୁକୁରା ଗୁଟା ଦୁ ବି ଆଇଛେ ଛେଲ ଟିକେ ବି ରଖମୁ ଭାବିଛୁ ପଇସା ହେଲେ ଆର ପନିପରିବା ଟିକେ ବି କରିଛୁ ଆର ଆମର ଯେନ୍ ଗୋଟେ ଅଛେ ଜାଗାଟେ ହେନ ଇଥର ହେନ୍ତା ଫଲ ଗଛ ଗୁଟା ଦୁବି ଲଗାମୁ ଭାବୁଛୁ
0: ଓହୋ ମାନେ ମନ ବୋଲେଇଛ ନାଇଁ
1: ସବୁ କରମୁ ଭାବୁଛୁ ଆଉ ଦେଖୁ କାଣା ହଉଛେ, ଆମେ ତ ଚାଷୀ ଲୋକ
0: ହଁ ହଁ
1: ଆର୍ ଚାଷ କାମ ଛଡ଼ା ଆର୍ କିଛି ଜାନୁ ନାହିଁ।
0: ହଁ ପରେ ରେ ଆଉ ହେତିଲାଗି ତ ବୈଠକି ଆସୁଁ କି ନୂଆ ନୂଆ କଥା ମାନେ ଶିଖମା କାମରେ ଲଗାମା ବୋଲିକିରି। ଆଜି ଶୁନ ତ, ଆଜି ବଡ଼ଖା ଦଦା କାଣା କଥା ହେଇଛନ୍ ଶୁନତା ବୋଲେ ହେତା କେ କାଣା ନୂଆ ନୂଆ କଥା କହୁଛନ୍।
1: ହେଟା ତ କହିଥିଲି ଦାଦା, ମୋତେ କହିଥିଲେ ଆଇବୁ ଆଜି ଆଜ୍ଞାଟେ ଆସିଛନ୍ କଥା ହେମା ତାଙ୍କର ସାଙ୍ଗେ ଆର୍ ଶୁନମା ଏନ୍ତା ଚାଷ ବାସ ବାବଦେ ବୋଲି କହିଥିଲି।
0: ବେଲେ ଶୁନୁ ସିନେ
1: ଶୁନ
0: ହଁ
2: ଆମର ବେଟକେକେ ଆସିଥିବାର ସବୁ ଚାଷୀ ଭାଇ ଭଉଣୀମାନଙ୍କୁ ଜୁହାର। ଆମେ ତ ଚାଷ ହିସାବେ ଅନେକ ଚାଷବାସ କରୁଛୁଁ, ଆଉ ଚାଷୀ ହିସାବେ ଯେତେବେଳେ ବି ଚାଷଟେ କରୁଛୁଁ କେନ୍ତା କରି ଦୁଇ ପଇସା ଏତକା ଲାଭ ପାଇପାରମା, ତାର ସାଙ୍ଗେ ସାଙ୍ଗେ ଆମର କୁଟୁମ୍ବ ବାଟୁମ୍କେ ଦୁଇ ପଇସା ଏତକା ଲାଭ କରିକିରି କେନ୍ତା କରି ଭଲ ହିସାବେ ଚଲାମା, ତ ସେ ହିସାବେ ଆମେ ଚାଷ କରିଥିସୁଁ। ଆଉ ସବୁବେଳେ ଆମର ଗୋଟେ ଚିନ୍ତା ଯେ ଆମେ କେନ୍ତା କରି ଉନ୍ନତି କରମା, ତ ଇଥିର୍ ଲାଗି ଆମର ଚାଷୀମାନେ କାଣା କରିଥିସନ୍ ଯେ ନୂଆ ନୂଆ ବୈଜ୍ଞାନିକ ପଦ୍ଧତିକେ ଅନୁସରଣ କରିକରି ନିଜର ହିସାବେ ବି କେନ୍ତା କରି ମାନେ ଚାଷଟା କଲେ କମ୍ ଖର୍ଚ୍ଚା ହେବା, ତାର ସାଙ୍ଗେ ସାଙ୍ଗେ କେନ୍ତା କରି ଲାଭଟା ଟିକେ ଅତକା ହେବା, ଇ ଦିଗେ ସେମାନେ ଧ୍ୟାନ ଦେଇକରି ଚାଷ କରୁଥିସନ୍। ତ ଯେତେବେଳେ ବି ଅତକା ଦୁଇ ପଇସା କମାବା ଲାଗି ସବୁବେଳେ ଚେଷ୍ଟା ସେମାନେ ଚଲେଇଥିସନ୍, ଆଉ ଯେତେବେଳେ ବି ଅସୁବିଧାଟା ହେସି ତ ସେତେବେଳେ କାଣା ହେସି କିନ୍ତୁ ଚାଷୀ ହତୋତ୍ସାହ ହେସି ଯେ ଚାଷ ମୁଇଁ ନାଇଁ କରେ ବୋଲି। ତ ହେନ୍ତା ଆଜିକାଲି ଯଦି ଦେଖମା ଧାନ ଚାଷକେ କଲେ ପ୍ରାୟ ଚାଷୀ କହୁଛନ୍ ଯେ ଖର୍ଚ୍ଚାଟା କେତନି କେତେ ହଉଛେ, ଆମଦାନୀଟା କମ୍ ହଉଛେ। ତ ଇ ଯେନ୍ ଧାନ ଚାଷ କଥା ପଡ଼ିଛେ, ତ ଧାନ ଚାଷକେ ଛାଡ଼ିକରି ଆମେ ଯଦି ବି ଅନ୍ୟ ଚାଷ କର୍ମା, ଯେନ୍ତାକି ପେସାପାତି ଯେନ୍ଟା କହୁଛୁଁ, କୁନ୍ଦୁରୁ ପୋଟଲ କଦିଲ ଅମୃତମଡ଼ା ପିଜୁଳି ହେଲା କି ବା ବୁରୋ ହେଲା ଯେ ବରକୋଳି ଯେନ୍ଟା ଆମେ କହୁଛୁ ଆମ ହେଲା, ତ ଏନ୍ତା ଗଛ ମାନେ ଫଳ ଗଛ ଚାଷ କରିକରି ତାର ସାଙ୍ଗେ ସାଙ୍ଗେ ଆମେ ପେସାପାତି ଚାଷ କରିକରି କେନ୍ତା କରି ଅତକା ଦୁଇ ପଇସା କରିପାର୍ମା, ଆଉ ଅତକା ଦୁଇ ପଇସା କରିକରି ଆମେ କେନ୍ତାକରି ଉନ୍ନତି ମାର୍ଗେ ଚାଲିପାର୍ମା। ତ ସେନ୍ତା ଗୋଟେ ଚାଷୀ ଆମର ଧାନ ଚାଷକେ ମୁଖ୍ୟ ଚାଷ ନାଇଁ କରିକିରି ବେସାପାତିକେ କେନ୍ତାକରି ନିଜର ମୁଖ୍ୟ ଚାଷ କରିଛନ୍, ତ ସେନ୍ତା ଗୋଟେ ଚାଷୀ ଆଜି ଆମର ପାଖେ ଉପସ୍ଥିତ ଅଛନ୍। ତାଙ୍କର ନାଁ ହେଉଛି ବିନୋଦ କୁମାର ବିଶ୍ୱାଲ, ସେ କନକତୁରା ପଞ୍ଜଗାନୁ ଆସିଛନ୍। ଆପଣଙ୍କୁ ବୈଠକିକେ ସ୍ୱାଗତ ଜଣାଉଛୁ, ଜୁହାର।
3: ଆମର ଶ୍ରୋତା ବନ୍ଧୁମାନଙ୍କୁ ମୋର ତରଫରୁ ନମସ୍କାର।
2: ତ ପହିଲା ଆମ ଚାଷୀମାନଙ୍କୁ ଗୋଟେ କଥା କହୁଁ ଯେ ଆପଣ ଯେନ୍ ଚାଷଟା କରୁଛନ୍, କେନ୍ କେନ୍ ଚାଷ କରୁଛନ୍?
3: ଧାନ ସାଙ୍ଗେ ଆମେ ପନିପରିବା ଯେନ୍ତା କୁନ୍ଦୁରୁ ପୋଟଲ କର୍ଲା ଏସବୁ ସାଙ୍ଗେ କଦଳୀ ଏସବୁ ଚାଷ କରାହଉଛେ।
2: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ ଯେ ଆପଣ ଧାନ ସାଙ୍ଗେ ସାଙ୍ଗେ ପୋଟଲ କୁନ୍ଦୁରୁ କଦିଲ ଅମୃତମଡ଼ା ପିଜୁଳି କେନ୍ଦା ହେଲା ଫଲ ହେଲା ବରକୋଲି ହେଲା ଯେନ୍ଟାକି ଆମେ କହୁଛୁ ଆମ ବି ଚାଷ କରୁଛନ୍ ବୋଲି କହିଲେ। ତ ଗୋଟେ ଚାଷୀଟେ ଦେଖିଲେ ଧାନ ଥି ମାନେ ଚାଷ କଲେ ଏକଡ଼େ ପ୍ରତି ଯେନ୍ ସେ ଖର୍ଚ୍ଚାଟା କରୁଛେ, କେତେ କେତେ ଖର୍ଚ୍ଚା କରୁଛେ ସେଟା ଟିକେ କହୁ।
3: ଧାନରେ ସାଧାରଣତଃ ଆମେ ଗୋଟେ ଏକଡ଼ ଚାଷ କଲା ବେଲକେ ଆମର ହାରାହାରି 30,000 ଆଦାୟ ହେସି, ଯଦି ଆମେ 10 କୁଇଣ୍ଟାଲ୍ରୁ 15 କୁଇଣ୍ଟାଲ୍ ଆମର ମାଲ ଚାଷ ଯେନ୍ ହେସି ଆମର ଅଞ୍ଚଳରେ ସେ ହିସାବ କଲେ, ଆଉ ସେ ଭିତରୁ ପ୍ରାୟ ପ୍ରାୟ 15,000 ଖଣ୍ଡେ ଖର୍ଚ୍ଚା କରିଦେସି ଚାଷୀ।
2: ଆଜ୍ଞା,
3: ତ ତାର ବର୍ଷକର କମାନୀ ଦେଖିଲା ବେଲକେ ତାହାକେ 10,000 ନ ପଡ଼୍ସି, ଯେନ୍ଟାକି ଗୋଟେ ପରିବାରକେ ପ୍ରତିପୋଷଣ କରବାର୍ ଲାଗି ବହୁତ କମ୍ ହେ।
2: ଆଜ୍ଞା,
3: ଆମର ଧାନ ଚାଷୀ ଧାନ ଚାଷ କଲା ପରେ ସେ ଭାବ୍ସି ଯେ ଖାଲି ଧାନ ଚାଷରେ ମୁଇଁ ଜୀବିକାଟା ନିର୍ବାହ କର୍ମି, ପରିବାରକେ ପୋଷଣ କର୍ମି, କିନ୍ତୁ ଗୋଟେ ବର୍ଷରେ 52 ଯେନ୍ ବଜାର ହେସି ପ୍ରତ୍ୟେକ ବଜାରରେ ତାର ନା ଚାହିଁଲେ ବି 500 ଉର୍ଦ୍ଧ ଖର୍ଚ୍ଚା ହେସି, ଆଉ ସେ 500 ଖର୍ଚ୍ଚା ହିସାବରେ 50 ବଜାର ବି ସେ ଯଦି କର୍ବା ବୋଲେ 25,000 ଉର୍ଦ୍ଧ ତାର ପନିପରିବାରେ ଖର୍ଚ୍ଚା ହେଇଆସେ। ତ ଦେନ୍ ଇନକମ୍ଟା ସେ ଧାନରୁ କରିଛନ୍ କହିକିରି ଭାବୁଥିସି, ସେ ଇନକମ୍ରେ ସେ ବଜାର ଖର୍ଚ୍ଚାରେ ଅଲରେଡ଼ି ସାରିଦେସି, ବୋଲେ ତାର ପରିବାର ପୋଷଣ କରବାର୍ ଲାଗି ଅନ୍ୟାନ୍ୟ ଆଉ ଯେନ୍ ଖର୍ଚ୍ଚା ଅଛେ ସେଟା ମେଣ୍ଟେନ୍ କରବାର୍ ଲାଗି ତାହାକେ ଟିକେ ଅସୁବିଧା ହେସି। ତେଣୁକରି ଆମେ ଧାନ ଚାଷ ସାଙ୍ଗେ ସାଙ୍ଗେ ଆମର ବ୍ୟବସାୟ ଚାଷକେ ଯଦି ଆମେ ନେମା ଆଉ ଆମର ହିସାବ ଯଦି କର୍ମା ବୋଲେ ବ୍ୟବସାୟ ଚାଷରେ ତାର ଧାନ ଚାଷରୁ ଟିକେ ବେଶୀ ପ୍ରଫିଟ୍ ହେସି।
2: ଯେ ଆପଣ ଯେନ୍ ଚାଷଟା କହିଲେ ପୁଟଲ ଚାଷ କରୁଛେ, କୁନ୍ଦୁରୁ ଚାଷ କରୁଛେ, ତାର ସାଙ୍ଗେ କଦଳୀ ଅଛେ କି ଆମର ଯେନ୍ଟା ପିଜୁଳି ଅଛେ ଆଉ ଆମ ବି ଅଛେ, ତ ଏନ୍ତା ଅନେକ ଚାଷ କଥା କହିଲେ, ବନ୍ଧାକୋବି ଫୁଲକୋବି ବି ଚାଷ କରୁଥିବେ, ତ ଏଇ ଯେନ୍ ପୋଟଲ ଚାଷଟା କହିଲେ ତ ଏଇଟା କେନ୍ତା କରି କରୁଛନ୍ ଏଇଟା ଟିକେ କହୁ।
3: ଆଜ୍ଞା, ପୋଟଲ ଚାଷ ସାଧାରଣତଃ ଆମର ଯେନ୍ ମାଲ ଅଞ୍ଚଳରେ ଯେନ୍ ଚାଷୀ ଭାଇମାନେ ଅଛନ୍,
2: ଆଜ୍ଞା,
3: ସେନେ ପୋଟଲ ଚାଷଟା ସହଜେ ଗୋଟେ ଚାଷୀକେ ଲସ୍ ନେ କରେଇଦିଏ।
2: ଆଜ୍ଞା,
3: ତ ତାର ଯେତିକି ଖର୍ଚ୍ଚା କରିଛି ତାରନୁ ବେଶୀ ଇନକମ୍ ପୋଟଲ ଚାଷରେ ଆସି। ପୋଟଲ ଚାଷ କରବାର୍ ଲାଗି ଆମେ ଧାଡ଼ିକେ ଧାଡ଼ି 5 ଫୁଟ ରଖିଦେସୁଁ ଏବଂ ଗଛ ନୁ ଗଛ 2.5 ଫୁଟ ଦୂରତାରେ ତାର ରୋପଣ କରାଯାଏସି, ଏବଂ 10:1 ମାନେ 10 ମାଇ ଗଛରେ ଗୋଟେ ଅଣ୍ଡରା ଗଛ ବି ଲଗାବାକେ ପଡ଼୍ସି। ତାର୍ ସାଙ୍ଗେ ଯଦି ଆମେ ତାର୍ ଏଛେନ୍ ଉନ୍ନତ ପ୍ରଣାଳୀ ହେଲାନ ଡ୍ରିପ୍ ଇରିଗେସନ୍ ବା ବୁନ୍ଦା ଜଳସେଚନ ଇତାକେ ବି ଯଦି ଆମେ ସେତେ ବ୍ୟବହାର କରିପାର୍ମା, ମଲ୍ଚିଂ ଯଦି ବ୍ୟବହାର କରିପାର୍ମା, ତ ଆମର କମ୍ ଖର୍ଚ୍ଚରେ ଆମେ ବେଶୀ ଆଦାୟ କରିପାର୍ମା। ଆଉ ପୋଟଲର ରେଟ୍ ପ୍ରାୟତଃ ମାର୍କେଟରୁ 20 ଟଙ୍କାରୁ କମ୍ ନାଇଥାଏ, ଆଉ ଏପରିକି 100 ଟଙ୍କା ତକ ବି ତାର ରେଟ୍ ଥିସି। ତ ମାର୍କେଟ୍କେ ଦେଖିକିରି ବା ବଜାରକୁ ଦେଖିକିରି ଯଦି ଆମେ ପୋଟଲ ଚାଷ କର୍ମା, କୁନ୍ଦୁରୁ ଚାଷ କର୍ମା, ବୋଲେ ସେଥିରେ ଆମେ ନିଶ୍ଚିତ ଭାବରେ ଲାଭବାନ ହେମା, ଆଉ ଆମେ ଲାଭବାନ ହେଉଛୁ।
2: ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ପୁଟଲ ଓ କୁନ୍ଦୁରୁ ଚାଷ୍ଟା ତାର୍ ସାଙ୍ଗେ ମଲ୍ଚିଂ ଯଦି କର୍ମା ବଲେ ମାନେ ଘାସ ଲଟା ତ ହେନ୍ତେଇ ସିନେ ହୁଏ, ଆଉ ପେନ୍ର ସୁବିଧା ହେଲେ ତ ସେଥି ଖାଲି ସାର ଟିକେ ଟିକେ ଦେଲେ ଆରାମସେ ସେ ପଲୁଥୁସି, ଆଉ ଏଥି ଯହ ରୋଗ ବେମାରଟା ନାଇଁ ଲାଗେ। ତ ଆଉ ଗୋଟେ କଥା କହିଲେ ଯେ କଦଲ ଚାଷ କରୁଛେଁ ବୋଲି, ମାନେ କଦଲ କେତେ ଚାଷ କରୁଛନ୍ ଓ କେନ୍ତା କେନ୍ତା କରୁଛନ୍?
3: କଦଲି ଚାଷ୍ଟା ଆମେ ଆମର ହର୍ଟିକଲଚର ଡିପାର୍ଟମେଣ୍ଟ ତରଫରୁ ଥରେ ପାଇଥିଲୁ ତାର ଚାରା, ଆଉ ସେ ହିସାବରେ ଆମେ କଦଲି ଚାଷ୍କେ ନେଇଥିଲୁ ଗୋଟେ ଚାଷ କରବାର୍ ଲାଗି। କିନ୍ତୁ ସେଥିରେ ଗୋଟେ ବଢ଼ିଆ ଜିନିଷ୍ ହେସି ଯେ କଦଳୀ କେନ୍ସି ଜିନିଷ୍ ମାନେ ସାର ପାଣି ଏସବୁକେ ବେଶୀ ନାଇଁ ବାହାରେ।
2: ଆଜ୍ଞା,
3: ମାନେ ସାର ଯେତ୍କି ଦେଲେ ବି ତାହାକେ ଅସୁବିଧା ନାଇଁ ଥାଏ, କମ୍ ଦେଲେ ତାର ପ୍ରଡ଼କ୍ସନ୍ ଟିକେ କମିଯାଏସି। ତ ଆମେ ବିନା ଇଏରେ ହିଚକରେ କେନ୍ସି ଜିନିଷ୍ ହିଚକି ଦେଇକିରି ଆମେ ତାହାକେ ସାର ଖତ ପାଣି ଦେଇପାର୍ମା। ଦିନେ ଦୁଇ ଦିନ ଯଦି ପାଣି ନା ଦେବି ଦେଇପାରିଲା ବେଲେ ତାର ହେତ୍କି କିଛି ଅସୁବିଧା ନା ହୁଏ। ଆଉ କଦଳୀ ଗଛର ଠିକ୍ ଯତ୍ନ ଯଦି ଆମେ ନେଉଥିମା ଆଗ୍କେ ବେଲେ କଦଳୀ ଗଛ ନିଶ୍ଚିତ ଭାବରେ ସେ 20 କେଜିରୁ 40 କେଜି ପର୍ଯ୍ୟନ୍ତ ଗୋଟେ ଗଛ ଦେସି, ଏବଂ ସେଇଟା ଆମର ମାର୍କେଟ ପ୍ରାଇସ୍ରେ ଭଲ ଆଦାୟ ଆମର ହେଇପାର୍ସି। ତ ଗୋଟେ ଗଛରେ ହାରାହାରି 70 ଟଙ୍କା ଆମେ ଖର୍ଚ୍ଚା କରସୁଁ ଆମର ହିସାବରେ, ଆଉ ଆଦାୟ ହେଲା ବେଲ୍କେ ଯଦି 40 କେଜି ହେଉଛେ ବେଲେ 1560 ଟଙ୍କା ପର୍ଯ୍ୟନ୍ତ ଗୋଟେ ଗଛ ଆମକୁ ଦେସି।
2: ଆଜ୍ଞା, ତ ଏଇଟା ତ ଭଲ ଯେନ୍ତା କରେ ଲାଭଟେ ଦେଉଛି ଚାଷୀମାନଙ୍କୁ ଯେନ୍ଟା ଆପଣ କହିଲେ। ଏଇଟାକେ ଯେନ୍ କହିଲେ ଆପଣ ପୁଟଲ ଗଲା, କୁନ୍ଦୁରୁ ଗଲା, ତାପରେ କଦେଲ ବି ଗଲା, ତାର ସାଙ୍ଗେ ସାଙ୍ଗେ ଆପଣ ମାନେ ପିଜୁଳି ଚାଷ ବି କରିଛନ୍ ବୋଇଲେ, ତ ଇଟା ଯେନ୍ ଚାଷ୍ଟା କରିଛନ୍ ଇଟା କେନ୍ତା କରିଛନ୍? ଫଲ ଚାଷ ଯେନ୍ଟା ଅଛେ, ଫଲ ଭିତରେ ଆମ ଯିବା, ପିଜୁଳି ଯିବା, କଦଳୀ ଯିବା, ତ ପିଜୁଳି ଆଉ ଆମ ଚାଷ କେନ୍ତା କରି କରିଛନ୍ ସେ ବାବଦ ଟିକେ କହୁନ୍।
3: ଆଜ୍ଞା, ଏଇଟା ଆମେ ଯେତେବେଳେ କଦଳୀ ଚାଷ କରିଥିଲୁ, କଦଳୀ ଚାଷ୍ରେ ବିଭିନ୍ନ ପ୍ରକାର କଦଳୀ ଗଛ କିଛି ମରିଯାଏସି କିମ୍ବା ମରିଯାଇଥିବା ବେଳେ ସେ ଭିତରେ କାଣା ଦମା କହିକିରି ଭାବିଲୁ, ସେଥିରେ ଅମୃତଭଣ୍ଡା ଥରେ ଦେଇ ଦେଖିଲୁ, କିନ୍ତୁ ଅମୃତଭଣ୍ଡା ବଦଳରେ ଯେତେବେଳେ ପିଜୁଳି ଗଛ ଦିଆଗଲା, ମାନେ ପିଜୁଳିରେ ଗୋଟେ ଭଲ ଭେରାଇଟି ଆମେ ସିଲେକ୍ସନ୍ କରିବା କଥା, ଆମର ଭିଏନ୍ଆର୍ ଭେରାଇଟି ହେଲା, Thai 7 ଭେରାଇଟି ହେଲା, ବିଭିନ୍ନ ଭଲ ଭେରାଇଟିର ଯଦି ପିଜୁଳି ଗଛ ସେନେ ଲଗାହେବା ବହୁତ କମ୍ ସମୟରେ ମାନେ ବର୍ଷେ ଭିତରେ ସେ ତାର ଫ୍ରୁଟିଂ ଆସିଯାଇସି, ଏବଂ ପିଜୁଳିଟା ବି ହାରାହାରି 100 ଟଙ୍କା କେଜି ପ୍ରତି ଆମେ ତାର ପାଇପାରସୁଁ। ତ ପିଜୁଳି ଚାଷ୍ଟା ଗୋଟେ ଲାଭଜନକ ଫସଲ ହେବାକେ ଯାଉଛେ, ଆଉ ମାର୍କେଟରେ ବି ତାର ଚାହିଦା ବେଶୀ ଅଛେ।
2: ଆଜ୍ଞା, ତ ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ମାନେ ପିଜୁଳି ଚାଷ କଲେ, ତ ଯେତେବେଳେ ବି ଜଣେ ପିଜୁଳି ଚାଷ୍ଟେ ଚାଷୀଟେ କରବା କି ଆମ ଚାଷ୍ଟେ, ତ ଗଛ ତ ଲଗାବା ବାଧ୍ୟ, ତ ସେଇଟା କେତେ ହିସାବରେ ଲଗାବା, କେତେ ଦୂରିଆ ଲଗାବା, ତ ଏଇ ବାବଦରେ ଟିକେ କହୁନ୍।
3: ଆଜ୍ଞା, ଯେତ୍କି ଗଛ ଆମର ବିଭିନ୍ନ ପ୍ରକାର ଗଛ ଯେନ୍ ପନିପରିବା କିମ୍ବା ଫଳ ଗଛ ଲଗଉଛୁଁ, ତାର ଡିଷ୍ଟାନ୍ସକେ ଠିକ୍ ମେଣ୍ଟେନ୍ କରବାରଟା ହେଉଛେ ଗୋଟେ ଭଲ ଚାଷୀର ଲକ୍ଷଣ। ଯଦି ଆମେ ହାଇ ଡେନ୍ସିଟି ଏଛେନ୍ ଆସିଲାନ ସେଟା ନାଇଁ ବି ଯଦି କରୁଛୁଁ ବୋଲେ ଗୋଟେ ଠିକ୍ ବ୍ୟବଧାନରେ ଲଗାବାରଟା, ଯେନ୍ତା ଆମ୍ବ ଗଛ 15 ଫୁଟ ମିନିମମ୍ ତାର ଗଛରୁ ଗଛ ଡିଷ୍ଟାନ୍ସ ଥିବାର କଥା, ଆଗ ସେଟା 25 ଫୁଟ ଥିଲା, କିନ୍ତୁ ଧୀରେ ଧୀରେ ଟେକ୍ନିକ୍ ବଦଲିଲାନ ସେ ହିସାବରେ ଆମେ ଆମ୍ବ ଗଛକେ 15 ଫୁଟରେ ବି ଲଗେଇ ପାର୍ମା, ଆଉ ଗଛରୁ ଗଛ 10 ଫୁଟରେ ଲଗେଇ ପାର୍ମା, ଆଉ ସେଇ ହିସାବରେ ଲଗେଇଲେ ଆମେ ଆମ୍ବ ପ୍ରତିବର୍ଷ ଭଲ ଆଦାୟ କରିପାର୍ମା, ଆମ୍ବରେ ବି ଆମର ପ୍ରଫିଟ୍ ହେଇପାର୍ବା।
2: ତ ଏଇଟା ତ ଲଗାବାରଟା କହିଲେ, ଯତ୍ନ ପାତନ କେନ୍ତା କେନ୍ତା କରୁଛନ୍ ତ ସେ ବାବଦରେ ଟିକେ କହୁନ୍।
3: ଆଜ୍ଞା, ଆମେ ଯତ୍ନଟା ଆଗ ପୁରୁଣା କାଳରେ ଯେନ୍ତା ଆମର ପୂର୍ବପୁରୁଷମାନେ ଯେକୌଣସି ଚାଷ କଲେ ତାର ରକ୍ଷଣାବେକ୍ଷଣ କରବାର୍ ଲାଗି ତାକେ ସଫା ସୁତୁରା ରଖବାର୍ ଲାଗି ସେମାନେ ଯତ୍ନବାନ ଥିଲେ, ଆଜି ବି ଆମକୁ ଯଦି ମଲ୍ଚିଂ କରିଦେମା ବେଲେ ଗଛର ଯତ୍ନ ନେବାରଟା ସୁବିଧା ହେଇଯାସି, ଡ୍ରିପ୍ କରିଦେମା ବେଲେ ପାଣି ଦେବାର ସୁବିଧା ହେଇଯାସି, ଡ୍ରିପ୍ରେ ଆମେ ସାର ବି ଦେଇପାର୍ମା। ତ ଆମର ସେ ଯେନ୍ ଗଛ ତଲେ ଯେତ୍କି ଅସୁବିଧା ହେଉଥିଲା, ବିଭିନ୍ନ ପ୍ରକାର କୀଟପତଙ୍ଗ ଲାଗୁଥିଲେ, ସେଟା ନା ଲାଗନ୍, ଆମକୁ ଲେବର ଖର୍ଚ୍ଚ ଟିକେ କମିଯିବା, ଏବଂ ପ୍ରତ୍ୟେକ ଦିନ ସେ ଗୋଟେ ଗଛ ଯେତ୍କି ତାର ସାର ଦରକାର ପଡ଼୍ସି, ଯେତ୍କି ପାଣି ଦରକାର ପଡ଼୍ସି, ସେତ୍କି ସେ ଯଦି ପାଇବା ବେଲେ ସେ ହୃଷ୍ଟପୃଷ୍ଟ ହେଇକିରି ବଢ଼୍ସି, ଏବଂ ତାର ପ୍ରତ୍ୟେକ ଦିନର ହିସାବ ଆମେ ଯଦି ସେ ବାହାରକେ ଯାଇକିରି ଦେଖ୍ମା ବେଲେ ସେ ଗଛ ହିଁ ବତେଇଦେବା ଯେ ସେ କେତେ ଠିକ୍ ଅଛେ, ଏବଂ ତାର ଫଳ ଦେବା କେତେ ଲାଭ ଆମକୁ ଦେବା।
2: ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ଆମେ ଯଦି ବି ମଲ୍ଚିଂ କର୍ମା ଯେନ୍ଟାକି ଆବରଣଟେ କର୍ମା ସେଟା ଜରି ହଉ କିମ୍ବା ପୁଆଲରେ ହଉ ଜୈବିକ ପଦ୍ଧତିରେ କଲେ ପୁଆଲରେ କର୍ମା ଆଉ ଯଦି ଆମେ ଜରି ଘିନି କରି ଯଦି ବି ପଲିଥିନ୍ ଘରି ଘିନି କରି ଯଦି ତାହାକେ ମଲ୍ଚିଂ ବି କରୁଛୁଁ ଖର୍ଚ୍ଚା କରିକରି ବେଲେ ବି ସେଟା ଠିକ୍ ହେ ଆଉ ଗଛ୍ଟା ଯେତେ ଆମେ ଡ୍ରିପ୍ ଇରିଗେସନ୍ ଯଦି ବି କରୁଛୁଁ ତ ଡ୍ରିପ୍ ମାଧ୍ୟମରେ ଯଦି ପାଣି ଦେମା ବେଲେ କାଣା ହେବା ଏକରେ ଆଜ୍ଞା ଯେନ୍ଟା କହିଲେ ଯେ ଯାହାକି ଆମେ ପାନ୍ ବୋଲାବାର୍ ଲାଗି ଦେତା ସେ ପଇସା ବି ବଞ୍ଚିଲା ଆଉ ନିଜର ହିସାବରେ ନିଜେ ଯାଇକରି ଆରାମସେ ଜଳସେଚନ କରିପାର୍ମା। ତ ଆଉ ଗୋଟେ କଥା କହୁନ୍, ଯେତେବେଳେ ବି ଆପଣ ଇ ଚାଷ୍ମାନେ କରୁଛନ୍, ପୋଟଲ ଚାଷ୍ କରୁଛନ୍, କୁନ୍ଦୁରୁ ଚାଷ୍ କରୁଛନ୍, ତାର୍ପରେ ଆପଣଙ୍କର ଆସିଲା ଯେନ୍ ଅମୃତଭଣ୍ଡା ଚାଷ୍ କରୁଛନ୍, ପିଜୁଳି ଆସିଲା କି ମାନେ ବରକୋଳି ଆସିଲା କି ଆମ୍ବ ଆସିଲା, ତ ଇ ଯେନ୍ ଚାଷ୍ଟା କରୁଛନ୍ ତ ଇଟା ଜୈବିକ ପଦ୍ଧତିରେ କରୁଛନ୍ କି ଆମର ଇ ରାସାୟନିକ ପଦ୍ଧତିରେ କରୁଛନ୍?
3: କହିବାକେ ଗଲେ ଜୈବିକ ପଦ୍ଧତି ଆଏ, କିନ୍ତୁ ସେଥିରେ କିଛି ପରିମାଣରେ ଆମେ ସାର ବି ବ୍ୟବହାର କରୁଛୁଁ। ଯେହେତୁ ଆମ ଅଞ୍ଚଳରେ ଖତ ବର୍ତ୍ତମାନ ମିଲ୍ବାରଟା ବହୁତ କମିଗଲାଣ, ଲୋକ ଆଗ ଯେନ୍ତା ଗାଈ ରଖୁଥିଲେ ଏଛେନ୍ ଗାଈର ସଂଖ୍ୟା ବି କମିଗଲାଣ, ତ ସେ ସବୁକେ ଦୃଷ୍ଟିକେ ରଖିକରି ଆମେ ଚାଷବାସ କଲାବେଳେ କିଛି ସାର ନିଶ୍ଚିତ ଭାବରେ ବ୍ୟବହାର କରୁଛୁଁ। ଏବଂ ସାର ଯଦି ଠିକ୍ ପରିମାଣରେ ବ୍ୟବହାର ନା ହୁଏ ବୋଲେ ଗଛର ଯେନ୍ ଦେବାର ଲାଭଟା ବି କମିଯିବାର ଚାନ୍ସ ଥିସି, ତ ଆମେ ସେତ୍କି ରିକ୍ସ ନେବାର୍ ଲାଗି ନାଇଁ ଚାହିଁବାର। ଆଉ ଆଗ୍କେ ଯଦି ଜୈବିକ ଚାଷ୍ ପୂର୍ଣ୍ଣ ମାତ୍ରାରେ କର୍ବାକେ ହେଲେ ସରକାରୀ ସହାୟତା ବି ଆମକୁ ଦରକାର ପଡ଼ିପାରେ, ତ ସରକାରୀ ସହାୟତା ମିଳିଲେ ନିଶ୍ଚିତ ଭାବରେ ଜୈବିକ ଚାଷ୍ କର୍ବାରଟା ଭଲ ହେ। ଜୈବିକ ଚାଷ୍ ଦ୍ୱାରା ଆମର ସ୍ୱାସ୍ଥ୍ୟ ଠିକ୍ ରହିବା। ଏବଂ ଆମର ଆଉ ଗୋଟେ ଜିନିଷ୍ ମୁଇଁ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇ ଦେବାର୍ ଲାଗି ଚାହିଁମି ଯେ ଡ୍ରିପ୍ ଇରିଗେସନ୍ ବା ବୁନ୍ଦା ଜଳସେଚନରେ ଗୋଟେ ଗଛ ଯେତ୍କି ପରିମାଣର ଆବଶ୍ୟକତା ଥିସି ସେତ୍କି ପାନ୍ ନେସି, କିନ୍ତୁ ଆମେ ଡ୍ରେନ୍ରେ କିମ୍ବା ନାଲାରେ ଯେନ୍ ଦେସୁଁ ପାନ୍, ସେ ପାନ୍ଟା ସେହି ଦିନ ଲେଖ ସେ ଗଛ ଯାର ଆବଶ୍ୟକତା କରୁଥିବାରୁ ବେଶୀ ପରିମାଣରେ ପଳେଇ ଆସି ବେଲେ ସେ ଗଛ ସେଦିନ ଠିକ୍ ତାର ଶ୍ୱସନ କ୍ରିୟା ନା କରିପାରେ। ତ ଡ୍ରିପ୍ ଇରିଗେସନ୍ରେ ଗଛ ହୃଷ୍ଟପୃଷ୍ଟ ବଢ଼ବାର ଗୋଟେ ଅନ୍ୟ କାରଣ ବି ହେ। ଆଉ ଆମେ ଜୈବିକ ପଦ୍ଧତିରେ ଏଇଟା ଇଏ କରବାର ଲାଗି ହେଲେ ଆମ ଅଞ୍ଚଳରେ ଗୋ ସମ୍ପଦକେ ବା ଖତ ଗୋବର ଏସବୁ ଜିନିଷ୍କେ ଆମେ ବଢ଼ାବାକେ ପଡ଼୍ବା। ଆଉ ଆମର ମାଟି ବି ଅମ୍ଳୀୟ ହେଇ ବସଲାନ, ଅମ୍ଳୀୟ ହେଇଯାଉଛେ, ତ ତାକେ କ୍ଷାରିୟ କରବାର ଲାଗି ଖତ ଗୋଟେ ମୁଖ୍ୟ ଭୂମିକା ନିର୍ବାହ କରସି।
2: ଆଜ୍ଞା, ସେଇଟା ତ ବଢ଼ିଆ କଥାଟେ କହିଲେ ଯେ ମାନେ ଆମେ ଗୋ ସମ୍ପଦକେ ଯଦି ବି ବଢ଼ାମା ବେଲେ ସେ ତାର୍ ସାଙ୍ଗେ ସାଙ୍ଗେ ଆମକୁ ଖତ ବି ମିଲ୍ବା, ଗୋବର ଖତ ବି ମିଲ୍ବା। ତ ଆପଣ ଯେତେବେଲେ ବି ଚାଷ୍ଟେ କରୁଛନ୍, ସୁବିଧା ଅସୁବିଧା ତ ଲାଗି ରହିଛେ, ତ ଅସୁବିଧା କାଁ କାଣା ହେଉଛେ ସେ ବାବରେ ଟିକେ କହୁନ୍।
3: ଯଦି ଜଣେ ଚାଷୀ ଗୋଟେ ଗାଈ ରଖୁଛେ ବେଲେ ତାର ପାର୍ ଡେ ପ୍ରତ୍ୟେକ ଦିନ କ୍ଷୀରର ଚାହିଦା ଯଦି ଯେତ୍କି ବେଶୀ ଦେଉଥିବା ଗାଈ ସେତ୍କି ଗୁରସ୍ ଦୁଧିଆଳି ଗାଈ ତାହାକେ ଦରକାର। ଆଉ ଆମର ଓଡ଼ିଶାରେ ବର୍ତ୍ତମାନ ଦୁଧିଆଳି ଗାଈ ନାଇଁ ମିଲ୍ବାର୍, ଦୁଧିଆଳି ଗାଈ ଯଦି ଆମେ କିଣ୍ମା ବେଲେ ସେଥିର୍ଲାଗି ଆମକୁ ମହାରାଷ୍ଟ୍ର ଆଉ ପଞ୍ଜାବ ହରିୟାଣା ଉପରେ ନିର୍ଭର କରିବାକୁ ପଡ଼ୁଛେ। ଏବଂ ସେନେ 20 ଲିଟରରୁ ଉପରେ ଗାଈର ଦାମ 125,000। ଏ ପରିସ୍ଥିତିରେ ଭଲ ଗାଈଟେ ପାଇବାର ଲାଗିଲେ କୃଷକଠାନେ କୌଣସି ଉପାୟ ନାଇଁନ।
2: ତ ଏଇଟା ଯେନ୍ଟା ତ କହିଲେ ବଢ଼ିଆ କଥାଟେ କହିଲେ ଯେ ଆମେ ଆମର ଅସୁବିଧା ଯେନ୍ଟା ସୃଷ୍ଟି ହେଉଛେ ସେଟା ହିଁ କହିମା। ଗୋଟେ ଜିନିଷ ଯେ ଚାଷୀ ଯେତେବେଳେ ବି ଅସୁବିଧାଟେ ପାଉଛେ, ଯେନ୍ ଅସୁବିଧାଟେ ପାଉଛେ ସେ ତାର ସମାଧାନ କେନ୍ତା କରି କର୍ବା, ତ ସେଟା ଆମର ଚାଷୀ ଭାଇମାନେ ସେଥିରେ ବାଟ ଖୋଜିବାର କଥା। ଆଉ ଗୋଟେ ମାନେ କଥାଟେ ମୁଁ ଇନୁ କହିମି ଯେ ଯେତେବେଳେ ବି ଆମେ ଗୋଟେ ଛୋଟଟେ ଗାଈ ରଖୁ, ଯଦି ଆମର ହେ ସମୟ ଯଦି ଏନ୍ତା ହେବା ଯେ ଦୁଧିଆଳି ଗାଈ ପାଇବାର ଲାଗି ଆମକୁ ଇହାଦେ ଆମକୁ ସରକାରଙ୍କର ଯେନ୍ ଯୋଜନା ଅଛେ, ତ ସେ ଯୋଜନାକେ ନେଇକରି ଯଦି ବି କର୍ମା ବେଲେ ବି ହେବା। ତାର୍ ସାଙ୍ଗେ ସାଙ୍ଗେ ଆମେ ଇହାଦେ ଦେଶୀ ଗାଈ ପଟେ ଯଦି ବି ରଖ୍ମା ବେଲେ ବି ଆମର ଚାଷୀ ଗୋଟେ ଉନ୍ନତି କରିପାର୍ବା, ଆଉ ଦେଶୀ ନୁ ତାହାକେ ଶଙ୍କର ଜାତୀୟ କରିକରି ତାର ଶଙ୍କର ଜାତୀୟ ବାଛୁରୀଟେ ସେ ଆନିପାର୍ବା। ଇହାଦେ ସରକାରଙ୍କର ବିଭିନ୍ନ ଯୋଜନାଥି ଖାଲି ମାଈ ବାଛୁରୀ କେନ୍ତାକରି ଜନ୍ମ ହେବା ସେଥିର ବି ଯୋଜନା ବି ଅଛେ। ଆଉ ଆମେ ଚାଷୀ ଭାଇମାନେ ସେନ୍ତା କରବାର କଥା ଯଦି ଭଲ ଦୁଧିଆଳି ଗାଈଟେ ପାଇମା। ତ ସେସ୍କେ ଆପଣ ଆମର ଚାଷୀ ଭାଇ ବୋହେନମାନଙ୍କୁ କାଣେ କହିବେ ସେଟା ଟିକେ କହୁନ୍।
3: ନିଶ୍ଚିତ ଭାବରେ ମୁଇଁ ଗୋଟେ ଜିନିଷ ଆଉ ମନେ ପକେଇ ଦେବାର ଲାଗି ଚାହିଁମି ଯେ ଆମର ଏ ଅଞ୍ଚଳଟା ହୀରାକୁଦ ବୁଡ଼ି ଅଞ୍ଚଳ ଭାବରେ ନାମିତ। ଆଉ ଏ ହୀରାକୁଦ ବୁଡ଼ି ଅଞ୍ଚଳଟା ଆମର ଓଡ଼ିଶାରେ ସବୁଠାରୁ ବେଶୀ ଗୋ ଖାଦ୍ୟରେ ଭରପୁର ହେ। ମାନେ ଖରାଦିନେ ବି ସେନେ ଦୁବ୍ଲା ଲଟାର ବହୁତ ଭଣ୍ଡାର ଅଛେ, ବର୍ଷା ଦିନେ ତ ଆପଣ କହିଲେ ସବୁ ଇରେ ବି ଘାସ ଥିସି, ଏତ୍କି ପରିମାଣରେ ଗୋ ଖାଦ୍ୟ ମିଳୁଛେ, ଗାଈକେ ଖାଇବାର ଲାଗି ଅସୁବିଧା ନା ହୁଏ। ତଥାପି ବି ଆମକୁ ଯେନ୍ କେତେ ଗୁଡ଼ିଏ ଅସୁବିଧା ଆମର ପାଖେ ଅଛେ ସେଟା ପ୍ରତି ଯଦି ଆମର କୃଷକ ଭାଇମାନେ ଯତ୍ନବାନ ହେବେ ମାନେ ନିଶ୍ଚିତ ଭାବରେ ଗାଈ ଚାଷ କରିକିରି ଉନ୍ନତି ଲାଭ କରିବେ। ତ ମୁଇଁ ଆଜିର ଦିନରେ କୃଷକ ବନ୍ଧୁମାନଙ୍କୁ ମୋର ଭାଇମାନଙ୍କୁ ଇଟା କହିବାର୍ ଲାଗି ଚାହିଁମି ଯେ ଆମେ ନିରୁତ୍ସାହିତ ନାଇଁ ହେବାର୍ କଥା ଏବଂ ନିଜକେ ଏତେ ହତୋତ୍ସାହିତ ନା ଭାବିକିରି କେନ୍ତା କଲେ ଆମେ ଉନ୍ନତି କର ପ୍ରତ୍ୟେକ ଦିନର ଆମର ହିସାବ କରବାର କଥା କେନ୍ ହିସାବରେ ଆମେ ଗରିବ ନୁ ଗରିବ ହେଉଛୁ ଆଉ ତାକେ ଜାଣବାର କଥା ଏବଂ ଆମର ଦୈନନ୍ଦିନ ହିସାବ ବିବରଣୀ ରଖିକିରି ଯଦି ଆମେ ଚାଷ କର୍ମା ଏବଂ ଉନ୍ନତ ପଦ୍ଧତି ଯଦି ଆମେ ଅନୁସରଣ କର୍ମା ବୋଲେ ନିଶ୍ଚିତ ସକ୍ସେସ ହେମା ସଫଲ ହେମା ବୋଲି ମୋର ଆଶା।
2: तो ये तो बढ़िया कथे कहले जे आमे चाषी भाई मैंने निरुत्साहित नहीं करी केन्दा करी दुई पैसा आत्का लाभ पे ही पार्मा केन हिसाब से चाष कले आमे लाभ पेमा और तार संगे संगे उत्साहित हिसाब से चाष करमा तो सेटा कहले तो जाओ आमर बैठकी के आपन आसले आ गोटे चाषी हिसाब से आमर चाषी भाई मान को केन केन चाष करिछन केन्दा करी चाष करबार कथा आ भविष्य के भी केन्दा करी आमर चाषी भाई मैंने चाष करी उन्नति करबे से बाबद एते कथा कहले से आपको अनुष्ठान तरफ धन्यवाद आज्ञा जुहार
3: जुहार।
0: सुनल रे लता?
1: ହଁ ଗୋ ବୋହୁ ଶୁଣିଲି, ହେଥିଲାଗି ତ ବୈଠକି କେ ଆଇସୁ।
0: ଅନ୍ କଥା ଜାଣି ହେଲା ନି କେ,
1: କେତେ କଥା ଜାଣି ହେସି ଆର୍ ସେତାକେ ଫେର୍ ନିଜର ଚାଷବାସ ଥି ଲଗାଲେ ବଢ଼ିଆ ଲାଭ କଲେ।
0: ହଁ ରେ, ହଁ ଆଇଛି ଯେ ଶୁଣ ତ, ଆଛେନ୍ ଗୀତ ପଦେ ଶୁନ୍ମା?
1: ହଁ ଗୋ, ବୈଠକି କେ ଆସ୍ମା ଆର୍ ଗୀତ ପଦେ ନାଇଁ ଶୁନ୍ମା ବେଲେ କେନ୍ତା ହେବା? ଫେର୍ ତୁମେ ଥିବ ବେଲେ ଗୀତ ପଦେ ଆର୍ ନାଇଁ ଶୁନ୍ମା।
0: ହଁ ପରେ ରେ, ଗୁଟେ ବଢ଼ିଆ ଗୀତ ଆଇଛେ, ଇତାକେ ଗାଇଛନ୍ ଦୁଃଖୀଶ୍ୟାମ ତ୍ରିପାଠୀ ଆଉ ପ୍ରେମା ମଞ୍ଜରୀ ଆଚାର୍ଯ୍ୟ, ଆଉ ଇତାକେ ଲେଖିଛନ୍ ପ୍ରହଲ୍ଲାଦ ନାୟକ।
1: ଶୁନୁ ସେନା,
0: ହଁ

0: ବଢ଼ିଆ ଲାଗ୍ଲା ଗୋ ବୋହୁ ଗୀତ ପତକ
1: ଅଏନ୍ ଲାଗ୍ଲା ତ
0: ଅଏନ୍ ଲାଗ୍ଲା। ବୈଠକିକେ ଆସିଲେ ଏନ୍ତା ମନଟା ପରଛା ହେଇଯାଏସି,
1: ପରଛା
0: କଥାବାର୍ତ୍ତା ସାଙ୍ଗେ ଚାଷବାସ କଥା ବି ହେସୁଁ
1: ହଏ
0: ଆର୍ ଗୀତ ବି ଶୁଣସୁଁ।
1: ହଁ ବେଲେ ପରଛା ହେଲା ବେଲେ ଯାଉଁସି ନେ ଘରକେ?
0: ହଁ ସମିଆ ହେଲାନ,
1: ହଁ
0: ସଭି ଟାକିଥିବେ, ଯାଉଁସି ନା ଫେର୍ କାଲ୍କେ ଆଏମା।
1: ହଏ ହଏ ହଁ।

0: ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ ଶୋଭା କୁର୍ତ୍ତୁ। ଆଜି ରାତି 9:30 ଶୁଣିବେ ସମ୍ବଲପୁରୀ ନାଟକ କାଲ, ରଚନା ପ୍ରଶାନ୍ତ କୁମାର ମାଝୀ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଳୀଧର ପଣ୍ଡା। ରାତି 8:00 ଶୁଣିବେ ଭୁବନେଶ୍ୱରଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ ପୂର୍ବାଞ୍ଚଳ ସ୍ତରୀୟ କୃଷି ସମ୍ମିଳନୀର ଏକ ବେତାର ବିବରଣୀ ରିଲିକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।
1: ଶୁଣନ୍ତୁ, ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026 ସମ୍ପର୍କରେ ବେତାର ବିବରଣୀ। ଉପସ୍ଥାପନା ସମୀର ମିଶ୍ର, ବୈଷୟିକ ସହାୟତା ତ୍ରିଲୋଚନ ବେହେରା ଏବଂ ସନାତନ ମୁର୍ମୁ, ପ୍ରଯୋଜନା ରାଜୀବ କୁମାର ମାହୁନ୍ତ।
2: ନମସ୍କାର ଶ୍ରୋତା ବନ୍ଧୁ, ପ୍ରସ୍ତୁତ କରୁଛୁ ଗତକାଲି ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026ର ବେତାର ବିବରଣୀ। ଗତକାଲି ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026। ସମ୍ମିଳନୀକୁ ପୂର୍ବାହ୍ନ 10:00 ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ପରେ ପରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତୀଶ ଚନ୍ଦ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
3: ସର୍ବପ୍ରଥମ ମୁଁ ଇସ୍ ଇଷ୍ଟର୍ନ ଜୋନ୍ କି ଇସ୍ ଜୋନାଲ ଏଗ୍ରିକଲଚର କନଫରେନ୍ସ ମେ ଆପ୍ ସଭି ମହାନୁଭାବ କା ହାର୍ଦ୍ଦିକ ସ୍ୱାଗତ କରତା ହୁଁ। ଇସ୍ ଆୟୋଜନ କା ପ୍ରେରଣା ହମାରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଜୀ ନେ ଦି ହେ କି ହମ ଲୋଗ ଜୋ ରାଷ୍ଟ୍ରୀୟ କନଫରେନ୍ସ କରତେ ହୈଁ ଉସସେ ପହେଲେ କି କ୍ୟୁଁ ନହିଁ ହମ ଲୋଗ ଜୋନ୍ସ ମେ ଜାକେ ଜୋ ହମାରେ ରାଜ୍ୟ ହେଁ ଉନକେ ସାଥ ମିଲକର ବିଭିନ୍ନ ରାଷ୍ଟ୍ରୀୟ ମୁଦ୍ଦୋ ପେ ଜୋ କୃଷି ସେ ସମ୍ବନ୍ଧିତ ହୈ ଉସ ପେ ଚର୍ଚ୍ଚା କରେଁ। ତ ଇସ୍ କନଫରେନ୍ସ କେ ମାଧ୍ୟମ ସେ ହମାରା ପ୍ରୟାସ ହେ କି ଜୋ ହମାରୀ ରାଷ୍ଟ୍ରୀୟ ପ୍ରାଥମିକତା ହେଁ ଉସକୋ ଆପକେ ସାମନେ ରଖେ, ଉସମେ ଜୋ ପ୍ରଗତି ହୁଈ ହେ, ଜୋ ଇସ୍ କ୍ଷେତ୍ର କି ବିଶେଷତାଏଁ ହେଁ ଔର ଯହାଁ କି ଜୋ ଚୁନୌତିଆଁ ହେଁ ଉସ ପେ ଚର୍ଚ୍ଚା କରେଁ। ଔର ସାଥ ହି ସାଥ ଜୋ ରାଜ୍ୟୋଁ ମେ ଇନୋଭେସନ୍ସ ହୋ ରହେ ହେଁ, ଜୋ ଉନନେ ଅଚ୍ଛେ କାମ କିଏ ହେଁ ଉସକୋ ଭି ପ୍ରସ୍ତୁତିକରଣ କା ଅବସର ମିଲେ, ତାକି କ୍ରସ୍ ଲର୍ନିଙ୍ଗ ହୋ ସକେ, ରାଜ୍ୟ ଭି ସିଖେ କେନ୍ଦ୍ର ଭି ସିଖେ ଔର ଜୋ ଉସମେ ଐସି ଚିଜେ ଜୋ ଦୂସରେ ରାଜ୍ୟୋଁ ମେ ସ୍କେଲ ଅପ୍ କି ଜା ସକତି ହୈ ତୋ ଓ ସମ୍ଭାବନାଓଁ ପେ ଭି ଯହାଁ ପେ ଚର୍ଚ୍ଚା ହୋ।
2: ଏହାପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ କୃଷିର ବିକାଶ ଏବଂ କୃଷକମାନଙ୍କର ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ତାଙ୍କ ଅଭିଭାଷଣରେ କହିଲେ,
4: ଓଡ଼ିଶାକେ ଲୋକପ୍ରିୟ କର୍ମଠ ଔର କଳ୍ପନାଶୀଲ ମସ୍ତିଷ୍କ କେ ଧନୀ ମୁଖ୍ୟମନ୍ତ୍ରୀ ଆଦରଣୀ ମୋହନ ଚରଣ ମାଝୀ ଜୀ, ହମାରେ ରାଜ୍ୟମନ୍ତ୍ରୀ ଭାରତ ସରକାର କେ କୃଷି ଓ କିସାନ କଲ୍ୟାଣ ଆଦରଣୀ ରାମନାଥ ଠାକୁର ଜୀ, ହମାରେ ରାଜ୍ୟମନ୍ତ୍ରୀ ଭାରତ ସରକାର ଆଦରଣୀ ଭାଗୀରଥ ଚୌଧୁରୀ ଜୀ, ଓଡ଼ିଶା କେ ମାନ୍ୟ ଉପମୁଖ୍ୟମନ୍ତ୍ରୀ ଔର କୃଷି ମନ୍ତ୍ରୀ ଆଦରଣୀ କନକ ବର୍ଦ୍ଧନ ସିଂହ ଦେବ ଜୀ, ବିହାର କେ ୟଶସ୍ୱୀ କୃଷି ମନ୍ତ୍ରୀ ଆଦରଣୀ ବିଜୟ କୁମାର ସିହ୍ନା ଜୀ, ଛତିଶଗଡ଼ କେ ହମାରେ ୟଶସ୍ୱୀ କୃଷି ମନ୍ତ୍ରୀ ଆଦରଣୀ ରାମ ବିଚାର ନେତାମ ଜୀ, ଔର ପଶ୍ଚିମ ବଙ୍ଗାଲ କେ ଖାଦ୍ୟ ଔର ଆପୂର୍ତ୍ତି ମନ୍ତ୍ରୀ ଅଶୋକ କୀର୍ତ୍ତନିଆ ଜୀ, ଅତୀଶ ଚନ୍ଦ୍ରା ଜୀ, ମାଙ୍ଗିଲାଲ ଜାଟ ଜୀ, ଓଡ଼ିଶା ସରକାର କେ ବି ସଭି ଅଧିକାରୀଗଣ, ଜଗନ୍ନାଥ କା ଭାତ ଜଗତ ପସାରେ ହାତ, ଲେକିନ ଭାତ ବି ତ ପୈଦା କିସାନ ହି କରତା ହେ ଔର କିସାନ ଅନ୍ନ ଉତ୍ପାଦିତ କରତା ଇସଲିଏ ଅନ୍ନଦାତା ତୋ ହେ ହି, ଲେକିନ କେବଲ ଅନ୍ନଦାତା ନହିଁ କିସାନ ଜୀବନଦାତା ହେ, କ୍ୟୁକି ଅନ୍ନ ପୈଦା କରନେ ବାଲା ଜିନ୍ଦଗୀ ଦେତା ହେ। ଆଜ ଜବ ହମ ବୈଠେ ହେଁ ୟେ କେବଲ କର୍ମକାଣ୍ଡ କେ ଲିଏ ନହିଁ ବୈଠେ କି ଏକ କାର୍ଯ୍ୟକ୍ରମ କରନା ତୋ କାର୍ଯ୍ୟକ୍ରମ କର ଲିଆ, ଏକ ତଲଫ କେ ସାଥ ବୈଠେ ହେଁ। ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି ଜୀ କେ ନେତୃତ୍ୱ ମେ ହମାରା ଦେଶ ଲଗାତାର ପ୍ରଗତି ଔର ବିକାଶ କେ ପଥ ପର ବଢ଼ ରହା ହେ। ଏକ ବୈଭବଶାଳୀ ଗୌରବଶାଳୀ ସମ୍ପନ୍ନ ସମୃଦ୍ଧ ଶକ୍ତିଶାଳୀ ଆତ୍ମନିର୍ଭର ଔର ବିକଶିତ ଭାରତ କା ନିର୍ମାଣ ହୋ ରହା ହେ ଔର ଉସ ନିର୍ମାଣ କେ ଲିଏ କୃଷି ଆଧାର ହେ। ଆଜ ବି ଭାରତୀୟ ଅର୍ଥବ୍ୟବସ୍ଥା କି ରୀଢ଼ ହେ କୃଷି, ହମ 140 କରୋଡ଼ କେ କା ଦେଶ ହେ, ହମାରେ ସାମନେ ସବସେ ବଡ଼ି ଚୁନୌତି ହେ କି 140 କରୋଡ଼ ଭାରତବାସୀଙ୍କୁ ଭରପୁର ଖାଦ୍ୟାନ୍ନ କେସେ ମିଲେ। ମୁଁ ଆପ ସବକୋ ଭି ବଧାଇ ଦେନା ଚାହତା ହୁଁ। पांचों राज्यों के मित्रों को बधाई देना चाहता हूं। अन्न का उत्पादन निरंतर बढ़ रहा है। अब धान के उत्पादन में तो उड़ीसा हो छत्तीसगढ़ हो रिकॉर्ड स्थापित किए हैं। बिहार कृषि रोड मैप बनाने में अग्रणी राज्य है। मुझे पूरा विश्वास है हम लोग कोई कसर नहीं छोड़ेंगे इस क्षेत्र की कृषि को और आगे बढ़ाने में। और आज हम इसीलिए बैठे हैं, कृषि के सामने जो चुनौतियां हम उन पर भी विचार करेंगे, हमारे किसानों के सामने जो समस्याएं हैं उन पर भी विचार करेंगे। किसान मूल है खेती का, लेकिन जो सामने चुनौतियां हैं उन चुनौतियों का से पार पाना है, उसके लिए प्लान करना है, योजनाएं बनाना है, उन योजनाओं को ठीक से इंप्लीमेंट करना है। देखिए तीन प्रमुख लक्ष्य जो केंद्र में हम रख के काम करते हैं प्रधानमंत्री जी के दिशा निर्देशों के अनुरूप। नंबर एक, खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, क्योंकि आज कोई भरोसा नहीं कि वैश्विक परिस्थिति कैसी हो जाए, कल कोई देने से इनकार कर दे तो क्या कर लोगे आप। जैसी परिस्थितियां आज हमको समझ के चलना पड़ेगा। इसलिए हम आत्मनिर्भर बने, नहीं पसारेंगे हाथ, हमारे देश की जनता का पेट हम भरेंगे। उसके लिए पर्याप्त खाद्यान्न हो, फल हो, सब्जियां हो, दलहन हो।

0: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଷୀମାନଙ୍କ କଲ୍ୟାଣ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ କୃଷି ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଆରୋପ କରି ନିଜ ଅଭିଭାଷଣରେ କହିଲେ,
1: ଜୟ ଜଗନ୍ନାଥ। ଆଦରଣୀୟ କେନ୍ଦ୍ରୀୟ କୃଷି ଏବଂ କିଷାନ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନଜୀ, ଆଦରଣୀୟ କେନ୍ଦ୍ର କୃଷି ଓ କିଷାନ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ରାମନାଥ ଠାକୁରଜୀ, ଆଦରଣୀୟ କେନ୍ଦ୍ରୀୟ କୃଷି ଏବଂ କିଷାନ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀଜୀ, ମେରା ସହଯୋଗୀ ଓଡ଼ିଶା ସରକାର କି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ ଜୀ, ମାନ୍ୟବର କୃଷିମନ୍ତ୍ରୀ ଛତିଶଗଡ଼ ସରକାର ଶ୍ରୀଯୁକ୍ତ ରାମ ବିଚାର ନେତାମଜୀ, ମାନ୍ୟବର କୃଷିମନ୍ତ୍ରୀ ବିହାର ଶ୍ରୀଯୁକ୍ତ ବିଜୟ କୁମାର ସିହ୍ନାଜୀ, ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ପଶ୍ଚିମବଙ୍ଗ ସରକାର ଶ୍ରୀଯୁକ୍ତ ଅଶୋକ କୀର୍ତ୍ତନିଆଜୀ, କେନ୍ଦ୍ର ସରକାର କି କୃଷି ଓ କିଷାନ କଲ୍ୟାଣ ସଚିବ ଶ୍ରୀଯୁକ୍ତ ଅତୀଶ ଚନ୍ଦ୍ରାଜୀ, ଡାଇରେକ୍ଟର ଜେନେରାଲ ଆଇସିଏଆର୍ ଡକ୍ଟର ମାଙ୍ଗିଲାଲ ଜାଟ, ବିଶିଷ୍ଟ ଅତିଥିଗଣ, ଅଧିକାରୀ ବୃନ୍ଦ, କୃଷି ବୈଜ୍ଞାନିକ, ସଭି ଭାଇ ଓର ବେହନ, ମିଡ଼ିଆ ଫ୍ରେଣ୍ଡସ, ଆପ୍ ସବକୁ ମେରା ନମସ୍କାର। ଆପ୍ ସବକୁ ଶ୍ରୀ ଜଗନ୍ନାଥ ଜୀ କି ଧରତୀ ପର ସ୍ୱାଗତ ହେ। ପୂର୍ବ କ୍ଷେତ୍ରୀୟ କୃଷି ସମ୍ମେଳନ 2026 କେ ଲିଏ ଓଡ଼ିଶାକୁ ଚୁନା ଗୟା ହେ। ଇସ୍ ମହତ୍ୱପୂର୍ଣ୍ଣ ଏବଂ ଗରିବାମୟ ମଞ୍ଚ ପର ଆପ୍ ସଭିକା ସ୍ୱାଗତ କରତେ ହୁଏ ମୁଝେ ଅତ୍ୟନ୍ତ ପ୍ରସନ୍ନତା ହୋ ରହି ହେ। ଆଜ ୱହାଁ ପୂର୍ବୀ ରାଜ୍ୟ କେ ଲିଏ କୃଷି କ୍ଷେତ୍ରକେ ଭବିଷ୍ୟତ କା ଏକ ରୋଡ୍ ମ୍ୟାପ୍ ତିଆରି କରନେ କେ ଲିଏ ବ୍ୟାପକ ଚର୍ଚ୍ଚା ୱହାଁ ଦିନଭର ହୋଗି। ଓର ସେ ଚର୍ଚ୍ଚା ମେ ଭାଗ ଲେନେ ୱାଲେ ସଭି ଅଧିକାରୀଗଣ, କୃଷି ବୈଜ୍ଞାନିକଗଣ ଓର ବିଶେଷଜ୍ଞଙ୍କୁ, ଜବ ସାରି ଅଧିକାରୀଗଣ ୱହାଁ ଉପସ୍ଥିତ ରହେ, ତମେ ଆପ୍ ସବ୍ ଲୋକଙ୍କୁ ଇସି ଆଧାର ପର ଆପ୍ ଲୋକଙ୍କୁ ସ୍ୱାଗତ କରତା ହୁଁ। ଆଜ ହମ୍ ସବ୍ ୟହାଁ ଏକ ବିଶେଷ ପରିସ୍ଥିତି ମେ ସମ୍ମିଳିତ ହୁଏ ହେଁ। ଜୈସେ କି ଆପ୍ ସଭି କୋ ମାଲୁମ ହେ, ପିଛଲେ ଢାଇ ମହିନେ ସେ ଭି ଉପର ମଧ୍ୟ ପ୍ରାଚ୍ୟ ମେ ଯୁଦ୍ଧ କି ପରିସ୍ଥିତି ବନି ହୋଇ ହେ। ପେଟ୍ରୋଲ ଡିଜେଲ କି ସଙ୍କଟ କେ ସାଥ ୟେ କୃଷି କ୍ଷେତ୍ର କୋ ଭି ପ୍ରଭାବିତ କର ରହା ହେ, କ୍ୟୁକି ଯୁଦ୍ଧ କି ଓଜେ ସେ ଖାଦ ଉତ୍ପାଦନ କେ ଲିଏ ଜରୁରୀ କଚ୍ଚା ମାଲ ଉତ୍ପାଦନ ମେ ଭି ପରିଶାନୀ ଆଜ ହମ ହୋ ରହେ ହେଁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀ ନେ ହମ ସବକୋ ଇସି ବିଷୟ ପର ସତର୍କ କିଏ ହେ ଓର ହମାରେ କିଷାନ ସମାଜକୁ ଖାଦ କା ଇସ୍ତମାଲ କମ୍ କରନେ କେ ଲିଏ ଆହ୍ୱାନ ଦିଏ ହେଁ। ଜିତନା ଜରୁରୀ ହେ ଇତନା ହିଁ ଖାଦ ବ୍ୟବହାର କରନା ଚାହିଏ। ହମାରା କିଷାନ ଭାଇ ଓର ବେହନକୁ ଭି ପ୍ରଧାନମନ୍ତ୍ରୀ ଜୀ କେ ଆହ୍ୱାନକୁ ଗଭୀରତା କେ ସାଥ ବିଚାର କରନା ଆଜ କା ଦିନ ମେ ଜରୁରୀ ହେ। ଆମେ ପ୍ରାକୃତିକ କୃଷିକୁ ଆପଣାନା ହଗା, କ୍ୟୁକି ଜ୍ୟାଦା ସେ ଜ୍ୟାଦା ରାସାୟନିକ ଖାଦ ଓର କୀଟନାଶକ କେ ଉପଯୋଗ ସେ ମିଟି ଧୀରେ ଧୀରେ ପ୍ରଦୂଷିତ ହୋନେ ଯା ରହା ହେ। ଜୈସେ ମାନନୀୟ ପ୍ରଧାନମନ୍ତ୍ରୀ ଜୀ କହତେ ହେଁ, ରାସାୟନିକ ଖାଦ କେ ଉପଯୋଗ ସେ ଧରତୀ ମାତାକୁ ବହୁତ ପୀଡ଼ା ହୋତି ହେ। ମାନନୀୟ ପ୍ରଧାନମନ୍ତ୍ରୀ ଜୀ କେ ନେତୃତ୍ୱ ମେ ଦେଶ ମେ କୃଷି କ୍ଷେତ୍ର ମେ ନିରନ୍ତର ବିକାଶ ହୋ ରହା ହେ। ଆଜ ଭାରତ ଲଗଭଗ ସଭି ପ୍ରକାର କୃଷି ଉପଜ ମେ ଆତ୍ମନିର୍ଭର ହେ। ଆଜ ହମାରା ଦେଶ ସିର୍ଫ କଞ୍ଜପ୍ସନ କରନେ କି ଅର୍ଥନୀତି ନହିଁ ହେ, ଆଜ ଭାରତ ରେକର୍ଡ ଏକ୍ସପୋର୍ଟ ଭି କରତା ହେ। ୟେ ସମ୍ଭବ ହୁଆ ମାନନୀୟ ପ୍ରଧାନମନ୍ତ୍ରୀ ଜୀ କି ଦୂରଦର୍ଶୀ ଭିଜନ ଓର ଇସ୍ ଭିଜନକୁ ସାର୍ଥକ କରନେ କେ ଲିଏ ବିଭିନ୍ନ ଯୋଜନା କି କ୍ରିୟାନ୍ୱୟନ ସେ। ମାନନୀୟ ଶିବରାଜ ଜୀ ଖୁଦ୍ ଏକ କିଷାନ ହେ, ଇସଲିଏ ହମ ସବ ଲୋକ ଆଜ ବହୁତ ଗର୍ବ କି ବାତ କରତେ ଭି ହେ। ଇସଲିଏ କିଷାନ କି ଭି ବହୁତ ଜରୁରତ ହେ, ଓ ଭି ବଖୁଦି ଜାନତେ ହେଁ। ପିଛଲେ 2 ସାଲ ସେ କୃଷି ମନ୍ତ୍ରୀ କି ରୂପ ମେ ଓ କୃଷି କ୍ଷେତ୍ର ମେ ଅଦ୍ଭୁତପୂର୍ଣ୍ଣ ଅବଦାନ ଆଜ ସାରା ଦେଶକୁ ଦେ ରହେ ହେଁ। ଓଡ଼ିଶା ମୂଳ ରୂପ ସେ କୃଷି ପ୍ରଧାନ ରାଜ୍ୟ ହେ, କୃଷି ୟହାଁ କି ଲୋକଙ୍କ କି ଜୀବିକା ଓ ସୁରକ୍ଷା କେ ଲିଏ ୟେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେ। ହମାରେ ସାମାଜିକ ଓ ଆର୍ଥିକ ବିକାଶ କା ଏକ ମୁଖ୍ୟ ସ୍ତମ୍ଭ ହେ କୃଷି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କେ ମାର୍ଗଦର୍ଶନ ଓ ମାନନୀୟ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଚୌହାନ ଜୀ କେ କୁଶଲ ନେତୃତ୍ୱ ମେ ରାଜ୍ୟ କେ କୃଷି ବିକାଶ କେ ଲିଏ ହମ ପୁରୀ ତରହ ଆଜ ପ୍ରତିବଦ୍ଧ ହେଁ। ପୁରେ ସମାଜ ତଥା ସରକାର କେ ସମ୍ମିଳିତ ଦୃଷ୍ଟିକୋଣ କେ ସାଥ ରାଜ୍ୟ କେ କୃଷି କ୍ଷେତ୍ର କୋ ଅଧିକ ସମାବେଶୀ ଓ ଜଳବାୟୁ ଅନୁକୂଲ କ୍ଲାଇମେଟ ରେଜିଲିଏଣ୍ଟ ବନାନେ କେ ଲିଏ କୋଇ ନୟେ ଓର ପ୍ରମୁଖ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଆମର ରାଜ୍ୟ ତରଫ ସେ ହମନେ ବି ଶୁରୁ କିଏ ହେଁ। ହମାରା ସରକାର କେ କୁଛ ପ୍ରମୁଖ ଓ କ୍ରାନ୍ତିକାରୀ ପଦକ୍ଷେପ ବାରେ ମେ ନିଶ୍ଚିତ ରୂପ ସେ ହମ ଦୁଇ ଶବ୍ଦ କହନା ଚାହୁଁଗା। ଭାରତ ସରକାର କି ଡାଲ ୟା ପଲ୍ସେସ୍ ଉତ୍ପାଦନ ମେ ଆତ୍ମନିର୍ଭରତା ହାସିଲ କରନେ କେ ଲିଏ ଏକ କେନ୍ଦ୍ରୀୟ ପ୍ରଯୋଜିତ ଯୋଜନା କେ ରୂପ ମେ ମିଶନ ଫର ଆତ୍ମନିର୍ଭରତା ଅନ୍ ପଲ୍ସେସ୍ କି ଶୁରୁଆତ କି ହେ। ଅରହର ଉରଦ ଓ ମସୁର ଡାଲ କା ଉତ୍ପାଦନ ବଢ଼ାନା, ଖେତୀ କା ବିସ୍ତାର କରନା, କଟାଇ କେ ବାଦ କେ ଷ୍ଟୋରେଜ ଓ ମାର୍କେଟିଂ ଲିଙ୍କେଜ କୁ ମଜବୁତ କରନା ଇସ୍ କା ପୁରା ଲକ୍ଷ୍ୟ ହେ। ଓଡ଼ିଶା ମେ ବର୍ତ୍ତମାନ 21 ଲକ୍ଷ ହେକ୍ଟର ସେ ଅଧିକ ଜମିନ ପର ଡାଲ କି ଖେତୀ କି ଯା ରହି ହେ। ଅର ଇସ୍ ପ୍ରକାର ଭାରତ ସରକାର ନେ खाने के तेल के उत्पादन बढ़ाने के

ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଶିଳ୍ପୀ ହେଉଛନ୍ତି ଶୋଭା ଗୁର୍ଦୁ। ପରିବେଷଣ କରିଛନ୍ତି ଠୁମରି ରକ୍।

0: ଭାଇ ସାବେ ସବୁ ତୁଇ ମୋତେ ଚଟକନ ମାଇଲୁ ନେଇ
1: ଚଟକନ ନୁହେଁ, ନୂଆଖାଇ ଫେଟ ବଲ ଫାକ ଫାକିନୁ।

0: ଆଶା, ମୋତେ ଭୁଲ ନାଇଁ ବୁଝବୁ, ଏକାଶରେ ମୋ ନୌକରୀ ପଲେଇ ଗଲା, ମୁନିକି ବି ମହାପୁରୁ ମୋଠାରୁ ଛଡ଼େଇ ନେଲା, ମୁଇଁ ଆଉ କାଁ କରତି, ଘର ଛାଡ଼ି ଯାଉଛେ, କେବେ ଫିର୍ମି କହି ନାଇଁ ପାର୍ବା, ଯଦି ବି ଫିର୍ମି ମୁଇଁ ସେହି ବାଲ୍ମୁକୁନ୍ଦି ଫିର୍ମି କି ନେଇକେ ଜାନି, ମୋତେ ମାଫ କରିଦେବୁ ଆଶା, ତୋର ଅଭାକା ବାଲ୍ମୁକୁନ୍ଦ।
1: ଆଜି ଦୁଇ ମାସ ହେଇଗଲା ବାପା, ସେ କିଏ ନଥିବେ, କାଣା କରୁଥିବେ, କିଏ ତାଙ୍କର ସୁଖ ଦୁଃଖ ବୁଝୁଥିବା, କିଛି ଖବର ତବର ତାଙ୍କର ନା ନେଇଗଲା ବାପା। ମୋତେ ବହୁତ ଡର ଲାଗୁଛି, ମୋତେ ବହୁତ ଡର ଲାଗୁଛି ବାପା।
2: ଡରେଇ ଏନ୍ତା ଡରସନ୍ ଛୁଆ କର ଲେଖେ, ଯା ଯା ତୋ ମା ଯା, ଥିର ପାଇଁ ଯେନ୍ଟା ବି ଅଛେ ଟିକେ ପିଇ ପକା। ବାଲ୍ମୁକୁନ୍ ଗଲେ ଦିନୁ ନା ତ ଠିକ୍ ଭାବେ ଖାଉଛୁ, ନା ତ ଠିକ୍ ଭାବେ ଶୁଉଛୁ, ଯେତେବେଳେ ଦେଖବ ଖାଲି ହେକେଇ ହେକେଇ କାନ୍ଦୁଛୁ ନ, ଏନ୍ତା ହେଲେ ଚଲ୍ବା କାଇଁ ଲୋ ମା? ଦେଖ ତ ତୋର ଅବସ୍ଥା କେନ୍ତା ଦିଶିଲୁ ନ ଯେ, କାଲ୍କେ ବାଲ୍ମୁକୁନ୍ ଆଇଲେ କାଁ ବୋଲବେ କହ ତ।
1: ବାପା ତୁମେ ସତ କହୁଛ, କାଲ୍କେ ଆଇବେ ତ?
2: ମୋର ମା ବେଡ଼ିଟେ କାଁରେ, ହେଟ୍ ହଇଲୁ କେନ୍କେ ଯାଇଛନ୍ ଯେ ସେଟା ନାଇଁ ଆଏତେ। ହଁ
1: ତୁମେ ନାଇଁ ଜାନି ବାପା, ସେ କେତେ ଅଭିମାନୀ ଯେ, ସବୁ କିଛି ସହିଯିବେ, ହେଲେ ତାଙ୍କର ସ୍ୱାଭିମାନ ଥି ଦାଗ ଟିକେ ଲାଗିଲେ।
2: ହଁ ଲୋ ମା, ତାଙ୍କର ଆତ୍ମାକେ ଠେସ ପହଞ୍ଚିଥିବା, ନାହିଁ ତ ବାଲ୍ମୁକୁନ୍ ଗୁଣୁ ମୂର୍ତ୍ତକ ମନୁଷ୍ଟା ଗୋଟେ ଆଦର୍ଶବାଦୀ, ସାକ୍ଷାତ ଗୋଟେ ଅବତାର। ହେଲେ ରେ ମା, ଇଲୁକେ ପ୍ରଭୁ ଶ୍ରୀରାମକୁ ହେଲେ କେନ୍ ଛାଡ଼ିଥିଲେ, ଇଟା ତ ଯୁଗ ଯୁଗର କଥା ନିଆଏ। ଦୁଃଖ ତ ଲାଗିଥିବା ଜୀବନକେ, ଅସ୍କଟ ତ ଲାଗିଥିବା ସମାଜକେ, ସେଥିର ଲାଗି ସେ
1: ବାପା ମୋତେ ଡର ଲାଗୁଛି ବାପା।
2: ମନକେ ଟିକେ ଜବର କର ଲୋ ମା, ମନକେ ଟିକେ ଜବର କର, ଇ ମୁନସର ମନଟା ନା ଫୁଲ ନୁଭିଲ ଜହ କଁଲାଏ, ହେଲେ ତୁକ ସହେବାର ଲାଗି ତାକେ ପଥର ନୁଭିଲ ଜହ ଜବର କରବାରକେ ପଡ଼ସି। ନାହିଁ ତ ମା ଉର୍ମିଲା, ବଛର ବଛର ଧରି ପ୍ରଭୁ ଲକ୍ଷ୍ମଣଙ୍କର ଆଇବାର ବାଟକେ ଟାକି ବସି ପାରିଥିତେ କାଇଁଲୁ
1: ବାପା?
2: ହଁ ରେ ମା, ହଁ, ସବୁ ଯୁଗେ ଅସତ ଉପରେ ସତର, ଅନିୟର ଉପରେ ନିୟର, ଅଧର୍ମ ଉପରେ ଧର୍ମର ଜିତ୍ ହେଇ ଆଇଛେ ଆର୍ ହେଉଥିବା। ତୁଇ ଖାଲି ଟିକେ ଧୀରସ୍ଥର ମା, ତୁଇ ଖାଲି ଟିକେ ଧୀରସ୍ଥର।

0: ಗೋವಿಂದ ಪದುಗಳು ಚಿಮಕರಂದ ಶ್ರೀಮಕರಂದ ಪಾನ ಕರಿ ಹೆಲೆ ತರಿಲೆ ಬ್ರಜ ನಾರಿ.
1: ಕೇ ಅಸುನ್
2: ಆಜ್ಞಾ ನಮಸ್ಕಾರ.
1: ನಮಸ್କାର
2: ଆଜ୍ଞା, ଏଇଟା ବାଲ୍ମକୁନ୍ଦ ଦାସଙ୍କର ଘର ତ?
1: ଆଜ୍ଞା ହଁ.
2: ଆପଣ
1: ବାଲ୍ମକୁନ୍ଦ ମୋର ଜୁଏଆନ୍.
2: ହଉ, ଆଚ୍ଛା ଆଚ୍ଛା ଆଚ୍ଛା,
3: କିଏ ଆସିଛନ୍ ବାପା?
1: ଇଟା ମୋର ଝି ଆଶା.
4: ନମସ୍କାର,
1: ବସୁନ ଆଜ୍ଞା.
2: ଥ୍ୟାଙ୍କସ୍.
1: କାଇଁ କାମ ଥିଲା ତାଙ୍କର ନ?
2: ଆଜ୍ଞା, ମୁଇଁ ଏଏସ୍ଆଇ ରାଜେଶ ପ୍ରଧାନ. କାଲି ପୋଲିସ ଫାଇଲ୍ ଦେଖୁନ୍ ଦେଖୁନ୍ ଅବେଶ ବାଲ୍ମକୁନ୍ଦ ବାବୁଙ୍କର ଉପରେ କରପ୍ସନ୍ ଏଲିଗେସନ୍ ଆଉ ସେ ଘରୁ ନିଖୋଜ ହେଇଯିବାର ଖବରଟା ପେପରମାନଙ୍କେ ପଢ଼ିଥିଲି ଆଗରୁ, କିନ୍ତୁ ଆଚ୍ଛା, ବାଲ୍ମକୁନ୍ ବାବୁ ଏଇ ଭିତରେ କେବେ ଆଇଥିଲେ ଭାଇଲ?
4: ହଁ ହଁ, ପରଦିନ.
2: ହଁ ହଁ, କହୁନ୍, ପରଦିନ?
4: କିଛି ନାହିଁ, କିଛି
1: ନାହିଁ. ଛଅ ମାସ ହେଇଗଲାନ ଆଜ୍ଞା, ଦେଖୁନ୍ ତ ତାଙ୍କର କିଛି ସୋର୍ସବତ ନାଇଁ ମିଳିଲା ଯେ. ପୋଲିସ ନ ରିପୋର୍ଟ ଲେଖୁ ଲେଖୁ ବୋଇଲେ ବି ଆମର ବୁଇ ନାଇଚେ ନାଇଁ ବୋଲୁଛେ ଆର ଏନ୍ତା.
4: ଓହୋ ବାପା, ତୁମେ ତ ସେଇ ସେଇଟା ହେଉଥିସ ଗୋ?
1: ଦେଖିଲେ ଦେଖିଲେ କା ଆଜ୍ଞା, ଆପଣ ହେଲେ କିଛି.
2: ଇଟା ଖାଲି ରାତିର କଥା, ମୁଇଁ ଆର୍ ମୋର ଏସ୍ ଆଇ ସନ୍ ଯୁଡ଼େ ଖବର ତବର ଲଗେଇକରି ଗୋଟେ ମିନି ବସ୍କେ 15-20 କିଲୋମିଟର ନର୍ଦାଲା ଉତରୁ ଯାଇକରି ରାତି 11 ନିକେ ତାକେ ଧଇଲୁ। 50-60 ବାଗି ଲୋକ ହେବେ, ଅନ୍ଧାରେ ଅନ୍ଧାରେ ବୋଲୁଛନ୍ ବସ୍ ନୁ ଉତରି ଜଙ୍ଗଲ ଆଡ଼େ ଫେରାର।
1: ଆଚ୍ଛା ଆଚ୍ଛା,
2: ଖାଲି ମଦନ ବୋଲି ଜଣକୁ ଆମେ ଧରିପାରିଲୁ ଆର୍ ତାକେ ଗିରଫ କଲୁ।
1: ଆଜ୍ଞା,
2: ବସ୍କେ ଜବତ କରାଗଲା। ଆପଣ ଜାଣିଛନ୍ ବସ୍ ଭିତରେ କାଣ ସପ୍ଲାଏ ହେଉଥିଲା ଯେ? ମଦ, 2000 ଲିଟର ମଦ।
1: ହେ ପ୍ରଭୁ,
2: ମଦ ତ ନୁହେଁ, 20 ମହରାଏ, ଯେନ୍ଟାକି 2 ଦିନ ହେଲାନ ସାରା ସହର ନ ଛାଡ଼ୁ। ହେଲେ ମୋର ଇଟା ଆପଣଙ୍କୁ କହିବାର ମାନେ ହେଲା, ସେ 50-60 ଜଣଙ୍କର ଭିତରେ ବାଲ୍ମକୁନ୍ ବାବୁ ବି ସାମିଲ ଥିଲେ।
1: ଆପଣଙ୍କର କହିବାର ମାନେ? ନାଇଁ ଆଜ୍ଞା, ନାଇଁ, ବାଲ୍ମକୁନ୍ ଆର ଏନ୍ତା ହିନ୍ କାମ ନାଇଁ। ନାଇଁ ଆଜ୍ଞା, ନାଇଁ, ମୁଇଁ କାଣା କେହି ବିଶ୍ୱାସ ନାଇଁ କରନ୍। ଏନ୍ତା ବି ହେଇଥାଇପାରେ କି ବାଲ୍ମକୁନ୍ ନାଇଁ ହେଇଥିବେ ଆର ଆପଣ
2: ହେଇଥାଇପାରେ। ଦେଖୁନ୍, ସେ ଉପରେ ଇନଭେଷ୍ଟିଗେସନ୍ ଚାଲିଛି, କିନ୍ତୁ ସେ ଲୋକଟା ଯେ ଧରା ପଡ଼ିଛେ ମଦନ, ସେ ପୋଲିସ ଆଗାଡ଼େ ସମ୍କରି ନାଁ ଗାଁ ବତେଇ ସାରିଛେ, ତ ପୋଲିସ ଫାଇଲ୍ ଭିତରେ ବାଲ୍ମକୁନ୍ ବାବୁ ବି
1: ଶୁଣୁଛୁ। ଲୋ ମା, କାଣ ଭାବୁଛୁ?
4: ହଁ, କିଛି ନାହିଁ, କିଛି ନାହିଁ ବାପା। ଆର୍ କାଣା କରତେ, ଆର୍ କାଣା କରିଥିତେ? ସୁଖେ ଦୁଃଖେ ଅଭାବ ଅସୁବିଧା ଭିତରେ ସଢ଼ି ସଢ଼ି କେଡ଼େ ସୁନ୍ଦର ଚଲୁଥିଲେ, ହେଲେ କେହି ସେ ଟିକ ବି ଦେଖି ନାଇଁ ପାରିଲେ। ଆର୍ ଆଜ ଆପଣ ଯାଉନ୍, ତାଙ୍କୁ ଗିରଫ କରୁନ୍, ଜେଲ୍ ଥି ପକଉନ୍, ଫାଶୀ କାଟେ ଝୁଲେଇ ଦଉନ୍, ଲୁକେ ଆପଣଙ୍କର ଗୁନଗାନ।

0: ଏତା ତ ହାର ମାନି ଯାଇଥିଲେ ହାର ବାଲ୍ମୁକୁନ୍ତ ପୁନୁଷ୍ଟି ଆଲୁ ମା ମା ବାଲ୍ମୁକୁନ୍ଦ ଆଉଛନ୍ ବାଲ୍ମୁକୁନ୍ ତୋରିନିକି ଆଉଛନ୍ ଲୋ ମା ତୋରିନିକି ଆଉଛନ୍
1: ଆସୁଛନ୍।

ଶୁଣିଲେ ସମ୍ବଲପୁରୀ ନାଟକ କାଲ୍, ରଚନା ପ୍ରଶାନ୍ତ କୁମାର ମାଝୀ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ପରିବେଷଣ କରିଥିଲେ ଚେତନା ସାଂସ୍କୃତିକ ଅନୁଷ୍ଠାନ ଧନୁପାଲି ସମ୍ବଲପୁରର କଳାକାରମାନେ। ସେମାନେ ହେଲେ ବାଲମୁକୁନ୍ଦ, ଉତ୍ତମ କୁମାର ବେହେରା, ସୀତାରାମ, ଅନିଲ ମିଶ୍ର, ମହାଦେବ, ସଞ୍ଜୀବ ମାଝୀ, ସିଭିଲ ସପ୍ଲାଇ ଅଫିସର ପ୍ରକାଶ ନାୟକ, ଆଶାର ବାପା ଅଜୟନାଥ, ପୋଲିସ ଏଏସ୍ଆଇ ସଞ୍ଜୀବ ସାନବଡ଼, ହାବିଲଦାର ସଞ୍ଜୟ ମିଶ୍ର।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଏହି ଗୀତଟିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅରବିନ୍ଦ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଦେଇଛନ୍ତି ବିଭୂତିଭୂଷଣ।